ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30 ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସର 23ତମ ଦିନ 2026 ମସିହା ଜୁଲାଇ ମାସର 14 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀପତି ପାଣିଗ୍ରାହୀଙ୍କ ରଚନାରୁ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ପଣ୍ଡା।

ଶ୍ରୀକୃଷ୍ଣ ବସୁଦେବଙ୍କର ତତ୍ତ୍ୱଜ୍ଞାନକୁ ପ୍ରଶଂସା କରିଛନ୍ତି ଓ ତତ୍ତ୍ୱ ଉପଦେଶ ଦେଇ ତାଙ୍କ ମୋହପାଶକୁ ଦୂର କରିଛନ୍ତି। ଏହି ସମୟରେ ମାତା ଦେବକୀ କଂସ ଦ୍ୱାରା ନିହତ ନିଜର ଛଅ ପୁତ୍ରଙ୍କୁ ଦେଖିବାକୁ ଇଚ୍ଛା କଲେ। ଶ୍ରୀକୃଷ୍ଣ ଏବଂ ବଳରାମ ତତ୍କ୍ଷଣାତ୍ ସୁତଳ ଲୋକକୁ ଯାଇ ଦୈତ୍ୟରାଜ ବଳିଙ୍କୁ ଭେଟିଲେ ଏବଂ ତାଙ୍କଠାରୁ ସେହି ଛଅ ପୁତ୍ରଙ୍କୁ ଆଣି ଦେବକୀଙ୍କୁ ପ୍ରତ୍ୟର୍ପଣ କଲେ। ସେମାନେ ଥିଲେ ଅଭିଶପ୍ତ ଦେବତା।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 441 ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀର ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଆଜି ନବଯୌବନ ବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। 2019 ମସିହା ଉତ୍ରୁ ଇଥର ଭିଲ୍ ଚତୁର୍ଦ୍ଦଶୀ କ୍ଷୟ ଲାଗି ଦିନ ରାତ ମିଶାଇକରି ବହୁଟେ ନୀତିକାନ୍ତି ରହିଛେ। ଏତାକେ ନଜରଦି ରଖିକରି ନବଯୌବନ ଦର୍ଶନ ସମୟକେ କମ୍ କରାଯାଇଛେ। ଆଘର ଧାରିଜ ନୀତିକାନ୍ତି ଅନୁସାରେ ଖାଲି 2 ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9 ବଜେ ଶ୍ରୀନଗରକେ ଖଡ଼ି ପ୍ରସାଦ ବିଜେ ହେବା ପଛେ ବନକ ଲାଗି ଚକା ଅପସର ହୋଇକରି ଦିନର 12:15 ମଙ୍ଗଳ ଆଳତି ମୈଲମ ଆଉ ଅବକାଶ ନୀତି ହେବା। ଦିନର 1:15 ଦଶାବତାର ମହାପ୍ରଭୁ ବାହୁଡ଼ା ବିଜେ କରବେ। ଦିନର 1:30 ତାଟି ଫିଟାଯିବା। ଶ୍ରୀମନ୍ଦିର ଭିତର କାଠ ପାଖୁ 2 ବଜେ ପାରିମାଣିକ ଦର୍ଶନ ଆଉ 2:30 ଉତ୍ରୁ ସର୍ବସାଧାରଣ ଦର୍ଶନ ମୂଲ ହେବା ବୋଲି ସୂଚନା ମିଳିଛି। ଆଜି ନବଯୌବନ ଦର୍ଶନ ସହିତ ନେତୃତ୍ୱ ବିଲ୍ ହେବା। ଏଥିଲାଗି ଶ୍ରୀମନ୍ଦିର ଭିତରେ ଆଉ ବାହାରେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କର ସୁରକ୍ଷା ଆଉ ଉନ୍ନତ ସ୍ୱାସ୍ଥ୍ୟ ସେବାକେ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। କେନ୍ସିଭିଲ୍ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି 230 ଜଣ ଏମ୍ବିବିଏସ୍ ଡାକ୍ତର ଆଉ 66 ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ସେନ୍ତା 200 ଜଣ ନର୍ସିଂ ଅଫିସର ଆଉ 219 ଜଣ ପାରାମେଡିକାଲ କର୍ମଚାରୀ ବିଲ୍ ଭିନ୍ ଭିନ୍ ଜାଗାନ ମୁତୟନ ଅଛନ୍ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ରାଜ୍ୟ ଲାଖଲା କେନ୍ଦୁପତ୍ର ତୋଳାଳି ବନ୍ଧାଳି ଆଉ ଋତୁକାଳୀନ କର୍ମଚାରୀମାନଙ୍କର କଲ୍ୟାଣ ଲାଗି ସେମାନଙ୍କର ବୋନସ ଆଉ ପ୍ରୋହାହନ ରାଶିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍। ଇତାର ସହିତ କେରି ଆଉ ଫାଳର ଦାମକେ ବିଲ୍ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କେରି ପିଛା ଦାମ 10 ପଇସା ଆଉ ଫାଳ ପିଛା 20 ପଇସା ବଢ଼ାଯାଇଛି। ଏଥିଲାଗି ରାଜ୍ୟ ସରକାର 10,78,00,000 ଖର୍ଚ୍ଚ କରିବେ। ସେନ୍ତା ତୋଳାଳିମାନଙ୍କୁ 25% ବୋନସ ଆଉ ବନ୍ଧାଳି ଆଉ ଋତୁକାଳୀନ କର୍ମଚାରୀମାନଙ୍କୁ 5% ପ୍ରୋହାହନ ଟଙ୍କା ଦିଆଯିବ। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବା ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବ। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସବୁ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଏ ଦିବସ ପାଳନ କରାଯାଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗା ଓ ବିଧାନସଭା ପରିସର ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବାର ସହିତ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଧାନସଭା ପରିସର ସକାଳ 9:50 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ଉପବାଚସ୍କତି, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକମାନଙ୍କ ସହିତ ବହୁଜନ ବ୍ୟକ୍ତିବିଶେଷ ଉପସ୍ଥିତ ରହିକରି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ସଫଳ ପରିଚାଳନା ଲାଗି ରାଜସ୍ୱ ପରିଚାଳନା ବିଭାଗ ତରଫୁ ସବୁ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ରାଜସ୍ୱ ପର୍ଷଦ, ସବୁ ଆର୍ଡିସି, ଜିଲ୍ଲାପାଳ ଆଉ ସର୍ଭେ ନିର୍ଦ୍ଦେଶକଙ୍କୁ ଚିଠି ଲେଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ କହିଛନ୍। ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ସହିତ 9 ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫୁ ଦାଖଲ ହୋଇଥିବା 11,675 ଅଲଗା ଅଲଗା ରାଜସ୍ୱ ମାମଲାନୁ ଓଡ଼ିଶା ଇଷ୍ଟେଟ୍ ଏଭୋଲ୍ୟୁସନ୍ ଆଇନର ଧାରା 7A ଅନୁସାରେ 275 ମାମଲାର ତୁର୍ତ୍ତି ଫଇସଲା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫୁ ଭୁବନେଶ୍ୱର ରେଡ୍କ୍ରସ ଭବନଠାରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜ୍ୟର ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ଥିବା ଯୁବ ରେଡ୍କ୍ରସ ୟୁନିଟ୍ର କାମକାଜ ବାବଦେ ସମୀକ୍ଷା କରାଯାଇଛି। ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ବିକାଶ, ରକ୍ତଦାନ ଶିବିର, ନିଶାମୁକ୍ତ ଅଭିଯାନ, କ୍ୟାମ୍ପସ ସ୍ୱଚ୍ଛତା, ସଡ଼କ ସୁରକ୍ଷା, ଅଗ୍ନି ନିରାପତ୍ତା ଓ ପରିବେଶ ସୁରକ୍ଷା ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାରକେ ମନ୍ତ୍ରୀ ଶ୍ରୀ ସୂରଜ ପରାମର୍ଶ ଦେଇଛନ୍। ସରକାରଙ୍କ ଡିଜିଟାଲ କୃଷି ଅଧୀନତି ଏଗ୍ରିଷ୍ଟେକ୍ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ସିଏମ୍ କିଷାନ ଓ ପିଏମ୍ କିଷାନ ହିତାଧିକାରୀମାନେ ଏଥିଲାଗି ପଞ୍ଜୀକୃତ ହେବାଟା ଜରୁରୀ ଆଏ ବୋଲି ରାଜ୍ୟ ସରକାରଙ୍କ ତରଫୁ କୁହାଯାଇଛି। ପଞ୍ଜୀକରଣ ଲାଗି ଆଧାର କାର୍ଡ, ଆଧାରତେ ଥିବା ମୋବାଇଲ ନମ୍ଘର, ନିଜର ନାଁ ଥିବା ଜମିପଟ୍ଟା ଜରୁରୀ। ପଞ୍ଜୀକରଣ କରିବାର ଲାଗି ପାସେ ଥିବା ଜନସେବା କେନ୍ଦ୍ର, ପଞ୍ଚାୟତ ସ୍ତର ନିଯୁକ୍ତି ହୋଇଥିବା ସହାୟକ ଗ୍ରାମ ପଞ୍ଚାୟତ ସ୍ତରୀୟ କୃଷକ ପଞ୍ଜୀକରଣ କ୍ୟାମ୍ପକେ ଯୋଗାଯୋଗ କରିବାରକେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର କେତେଟା ଇଲାକାନ ଏବା 20 ତାରିଖ ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟ ସକ୍ରିୟ ରହିଛି ଏବଂ 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାର ଧୂକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ସେଆଡ଼େ ବୌଦ୍ଧ, ସୁବର୍ଣ୍ଣପୁର ସହିତ 9ଟା ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।
জুহাৰ।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ମ୍ୟାଲେରିଆ ଜ୍ୱରର ପ୍ରତିକାର ବିଷୟରେ ଆସନ୍ତୁ ଶୁଣିବା ଯା କହିଛନ୍ତି ଡାକ୍ତର ରଞ୍ଜନ କୁମାର କୁଜୁର। ଚାଷର ହାଲ 7:25 7:35 ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ 7:55 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଦେବଦତ୍ତ ପଟ୍ଟନାୟକ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଥୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ସମୟରେ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର ଓ ମିନତୀ ମହାରଣା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସକାଳ 10:05 ସମୟରେ ଦିନ 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ବଜାରେ ବଜାବାଲା କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ ପଙ୍କଜ ଜୟପୁରିଆ ମନୋଜ କୁମାର ବୁଡ଼ା ଓ ପାର୍ବତୀ ଜେନା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଦିନ 12:00 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଧନେଶ୍ୱର ଦାସ ଉଷାରାଣୀ ବାରିକ ଓ ପରଶୁରାମ ପାତ୍ର ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହ୍ୟାଲୋ ସଖୀ ହିନ୍ଦୀ କଥାଚିତ୍ର ଗୀତ ଦିନ 2:45 ସମୟରେ ଅପରାହ୍ନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାପୁପୁ ଝକାଝକା ଅପରାହ୍ନ 4:02 ଶୁଣିପାରିବେ ନାଟକ ଚିନି ରଚନା ଓ ପରିଚାଳନା ପ୍ରତିଫଳ ପ୍ରଯୋଜନା ମୁରଲୀଧର ପଣ୍ଡା ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ଉଦ୍ଧବ ପ୍ରଧାନ ଓ ସାଥୀ କିଶୋର ସଂସାର କାର୍ଯ୍ୟକ୍ରମ ସନ୍ଧ୍ୟା 6:10 ଏଥିରେ ଗୋଲାପୀ ସହର ହାୱାମହଲ ବିଷୟରେ କହିବେ ପ୍ରୀତିଧାରା ପରିଜା ଆଜିର ପ୍ରସଙ୍ଗ 6:50

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫାଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74,78,00,000 ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବର୍ଷ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟ ପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ।

0: ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ, ସମସ୍ତ ଆର୍ଡିସି, ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ କନ୍ଧମାଳର 1-2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ମ୍ୟାଲେରିଆ ଜ୍ୱରର ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା। ଏ ବିଷୟରେ କହିଛନ୍ତି ଡାକ୍ତର ରଞ୍ଜନ କୁଜୁର।
2: ବର୍ଷା ଆରମ୍ଭ ଏବଂ ଶେଷ ସମୟରେ ଏହି ମ୍ୟାଲେରିଆ ରୋଗଗୁଡ଼ିକ ବେଶୀ ଦେଖାଯାଏ। ମ୍ୟାଲେରିଆ ଗୋଟିଏ ମଶାବାହିତ ରୋଗ, ଯେଉଁଟାକି ଗୋଟିଏ ପରଜୀବୀ କୀଟାଣୁ ପ୍ଲାସ୍ମୋଡ଼ିୟମ୍ ଦ୍ୱାରା ହୋଇଥାଏ। ପ୍ଲାସ୍ମୋଡ଼ିୟମ୍ ପରଜୀବୀ କୀଟାଣୁ ପାଖାପାଖି 5 ପ୍ରକାର ହୋଇଥାଏ, ଭାଇଭାକ୍ସ, ଫାଲ୍ସିଫାରମ୍, ଓଭେଲ, ମ୍ୟାଲେରି ଏବଂ ବର୍ତ୍ତମାନ ଗୋଟେ ନୂଆ ଆସି ନୋଏଲେସି। ଏହାର ଲକ୍ଷଣ ଗୁଡ଼ିକ କ'ଣ ନା ଶୀତ ହେବ, କମ୍ପ ହେବ, ଜ୍ୱର ଏବଂ ଝାଳ ବହିବ ଏବଂ ଜ୍ୱର ହଠାତ୍ କମିଯାଏ। ବେଳେବେଳେ ହାତ ଗୋଡ଼ ବିନ୍ଧିବ ଏବଂ ବାନ୍ତି ଲାଗିବ ଏବଂ ମୁଣ୍ଡ ବୁଲେଇବ। କିନ୍ତୁ କିଛି ଜଟିଳ ସମସ୍ୟା ହେଲେ, ଯେମିତିକି ପରିସ୍ରା ବନ୍ଦ ହୋଇଯାଏ, ହଠାତ୍ ରୋଗୀଟା ଅଚେତ ହୋଇପଡ଼େ ଏବଂ ତାଙ୍କୁ କିଛି ଜଣ୍ଡିସ୍ ମଧ୍ୟ ହୋଇପାରେ। ତେଣୁକରି ତାକୁ ଚିହ୍ନଟ କେମିତି କରିବା ନା ଚିହ୍ନଟ ଏହା ରକ୍ତ ଟେଷ୍ଟ ଦ୍ୱାରା ଜଣାପଡ଼େ, ଯେମିତିକି ଆଣ୍ଟିଜେନ୍ ଟେଷ୍ଟ କହୁଛୁ କିମ୍ବା ସ୍ମିଅର୍ ଟେଷ୍ଟ କରାହୁଏ, ଯେଉଁଟାକି ଆମର ଆଶା ଦିଦି, ଏନ୍ଏମ୍ ଦିଦି ଏବଂ ପ୍ରତ୍ୟେକ PSC CSC ଗୁଡ଼ାରେ ଉପଲବ୍ଧ ଅଛି। ତ ତା'ର ଟ୍ରିଟମେଣ୍ଟ କ'ଣ? ଟ୍ରିଟମେଣ୍ଟ ହେଲା ଯେ ଆମର ମ୍ୟାଲେରିଆ ପାଇଁ ଆଣ୍ଟି ମ୍ୟାଲେରିଆ ଔଷଧ ମହଜୁଦ ଅଛି ସବୁ ଆମର PSC ଏବଂ CSC ଜାଗାରେ। ବର୍ତ୍ତମାନ ଏଇଟା ANM ଦିଦିମାନଙ୍କ ଗାଁ ଗଣ୍ଡରେ ଯେଉଁ ଆମ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି ସେ ଜାଗାରେ ମଧ୍ୟ ଉପଲବ୍ଧ ଅଛି। ତେଣୁକରି ତାଙ୍କୁ ତୁରନ୍ତ ଯେକୌଣସି ଜ୍ୱର ହେଲେ ତାକୁ ଅବହେଳା ନକରି ଆମେ ତାଙ୍କୁ ମ୍ୟାଲେରିଆ ପାଇଁ ଟେଷ୍ଟ କରିବା କଥା। କିଛି ମ୍ୟାଲେରିଆ ବହୁତ କମ୍ପ୍ଲିକେଟେଡ଼ ବା ଜଟିଳଟା ହୋଇଥାଏ, ଯେଉଁଟାକି ଆମେ ଯେମିତିକି ଫାଲ୍ସିଫାରମ୍, ପ୍ଲାସ୍ମୋଡ଼ିୟମ୍ ଫାଲ୍ସିଫାରମ୍ ବୋଲି କହୁଥାଉ। ଏଇ କମ୍ପ୍ଲିକେସନ୍ ହେଲେ ଆମର ଲଙ୍ଗସ୍ରେ ପାଣି ଜମିଯାଏ ବା ପଲମୋନାରୀ ଇଡିମା କହୁ ଏବଂ ତାକୁ ସେଲେବ୍ରାଲ ମ୍ୟାଲେରିଆ ବହୁ କହିଥାଉ। ଏଥିରେ ଆମର ରକ୍ତକଣିକା କମ୍ ହୋଇଯାଏ, ହିମୋଗ୍ଲୋବିନୁରିଆ ହୋଇଥାଏ, ତେଣୁକରି ରୋଗୀଟିକୁ ମୃତ୍ୟୁମୁଖରେ ପଡ଼ିବା ଯଥେଷ୍ଟ ସମ୍ଭାବନା ଅଛି। ତ ଆମର ଆର ପ୍ରିଭେଣ୍ଟିଭ୍ ମେଜର୍ସ କ'ଣ ମ୍ୟାଲେରିଆର? ମ୍ୟାଲେରିଆର ପ୍ରିଭେଣ୍ଟିଭ୍ ମେଜର୍ସ ହେଲା ଆମେ ଆମର ଯେଉଁ ବାଡ଼ି ଆଖପାଖ ଅଛି ତାକୁ ସଫାସୁତୁରା ରଖିବା ଏବଂ ଆମର ପାଣି ହେଲା କିମ୍ବା କୌଣସି ଖାଲ ଖମା ଅଛି ତାକୁ ଆମେ ସଫାସୁତୁରା କରିବା। ସେ କୌଣସି ଜାଗାରେ କିମ୍ବା ବଦ ବୁଣା ଥିଲେ ବଣ ବୁଣା ଥିଲେ ତାକୁ ସଫାସୁତୁରା କରି ଆମେ ରଖିବା। ଯଦି କୌଣସି ଜାଗାରେ ପାଣି ଜମିଛି ତାହେଲେ ଗାମ୍ଭୁସିଆ ମାଛ ଆଣି ତାଙ୍କୁ ଛାଡ଼ିବାକୁ ହେଲେ ସେମାନେ ତାଙ୍କର ଲାର୍ଭାକୁ ସେମାନେ ଖାଇକି ମ୍ୟାଲେରିଆ ଇଏ ପ୍ରିଭେଣ୍ଟ କରିପାରିବେ। ଆଉ ଗୋଟେ ଜିନିଷ ଅଛି କି ଆମେ ଶୋଇଲା ବେଳେ ସଦାବେଳେ ମଶାରୀ ଟାଣିକି ଶୋଇବା, ତାହେଲେ ଆମ ପାଇଁ ମ୍ୟାଲେରିଆରୁ ମୁକ୍ତି ହୋଇପାରିବ। ତା ଅପେକ୍ଷା ଆମର DDT ସ୍ପ୍ରେ ଘର ଆଗରେ ଏବଂ ଭିତରେ କଲେ ମଶା ସେ ଜାଗାକୁ ଆସିବେ ନାହିଁ। ଏହି ଅନୁସାରେ ଆମେ ମ୍ୟାଲେରିଆର ପ୍ରିଭେଣ୍ଟିଭ୍ ମେଜର୍ସ କରିପାରିବା। ବର୍ତ୍ତମାନ ଆମର WHO ବା ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ମ୍ୟାଲେରିଆ ଭ୍ୟାକ୍ସିନ୍ ମଧ୍ୟ ଗୋଟେ ଆପ୍ରୁଭ୍ କରୁଛି, ତେଣୁକରି ଏଇଟା ଟ୍ରାଏଲ୍ରେ ଅଛି ଆଫ୍ରିକାନ୍ କଣ୍ଟ୍ରିରେ। ଏଇଟା ଆସିଲେ ଏଇଟା ବି ଦେଇପାରି ହେବ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ମ୍ୟାଲେରିଆ ଜ୍ୱରର ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା। ଏ ବିଷୟରେ କହିଲେ ଡାକ୍ତର ରଞ୍ଜନ କୁଜୁର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଓଡ଼ିଆର ସମ୍ବାଦ, ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028-29 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 ଥର କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ତାରିଖରୁ 15 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ତାରିଖ ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ

ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁରୁ ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ଘର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଟଙ୍କାର ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରାଇବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି, ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରି କହିଛନ୍ତି, କୌଣସି ପରିସ୍ଥିତିରେ ଇରାନ୍ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ୍ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରି ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି, ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ

0: ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବାର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ୍ ନ୍ୟାସନାଲ୍ ସ୍ପୋର୍ଟସ୍ ସେଣ୍ଟର୍ଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଲେଖୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ବର୍ଷା ଦିନିଆ ପାତଲ ଘଣ୍ଟା ଚାଷ ଆମର ରାଜ୍ୟ ସିଦିନେ ପାତଲ ଘଣ୍ଟା ଚାଷ ଭଲ ହେସି। ତାତି ଅତକା ରହିଲେ ଫଲର ଉତ୍ପାଦନ ଆର୍ ମାନ କମିଯାଏସି। ହେଲେ ଆଜିକାଲ ଶଙ୍କର କିସମ ବ୍ୟବହାର କରିକିରି ଖରା ଆର୍ ବର୍ଷା ଦିନେ ଗଲେ ପାତଲ ଘଣ୍ଟା ଚାଷ ଭଲ କରାଯାଇପାରୁଛେ, ଉତ୍ପାଦନ ଗଲେ ଭଲ ହଉଛେ, ଆର୍ ଇ ସମୟଥି ବଜାର ଥି ଦର ଗଲେ ଭଲ ଥିସି। ମାଏଟ୍ ଆଗରୁ ଯେନ୍ ଜମିଥି ମିର୍ଚା, ଆଲୁ, ବାଇଗନ, ପାତଲଘଣ୍ଟା, ସିମ୍ଲା ମିର୍ଚା, ଧୂଆଁ ପତର ଇଟାମାନେ ଚାଷ ହେଇଥିବା ସେ ଜମିଥି ଇ ଚାଷ ନାଇଁ କରବାର କଥା, ଆର୍ 3 ନମ୍ବର ବର୍ଷଠାନୁ ଫେର୍ କରାଯାଇପାରବା। ନୂଆ ଜମି ବାଛୁନ୍ କି ଫସଲର ପର୍ଯ୍ୟାୟ ହିସାବେ ଚାଷ କରୁନ୍। ନିଗ୍ରା, ଉର୍ବର, ଦୋର୍ସା ଆର୍ ଯେନ୍ ମାଟିର ଅମ୍ଳତା 7-8.5 ଭିତରେ ଥିବା ସେ ମାଏଟ୍ଥି ପାତଲ ଘଣ୍ଟା ଚାଷ୍ଟା ଭଲ୍ ହେସି। ବର୍ଷା ଦିନେ ପାତଲ ଘଣ୍ଟା ଚାଷ୍ କରବାର୍ ଲାଗି ଇତାର୍ ବଢ଼ିଆ କିସମମାନେ ହେଲା ଉତ୍କଳ ଶ୍ରାବଣୀ, ରଜନୀ, ସୁପ୍ରିୟା, ସୁରକ୍ଷା, ବୈଶାଳୀ, HS-102, ଆର୍କା ଆଲୋକ, ଉତ୍କଳ କୁମାରୀ, ଜ୍ୟୋତି ଆର୍ ରାହୁଲ। ଗୋଟେ ଏକର ପାତଲ ଘଣ୍ଟା ଚାଷ୍ କରବାର୍ ଲାଗି 200 ଗ୍ରାମ ଉନ୍ନତ କିସମ ନାହେଲେ 50-60 ଗ୍ରାମ ଶଙ୍କର କିସମର ମଞ୍ଜି ଦରକାର ହେସି। 1 କେଜି ବିହନ ଲାଗି 1.5 ଗ୍ରାମ କାର୍ବୋକ୍ସିନ 37.5% ସହିତ ଥିରାମ 37.5% ଆର୍ କାର୍ବେଣ୍ଡାଇଜିମ 1 ଗ୍ରାମ ଆର୍ ଥିରାମ 1.5 ଗ୍ରାମ ଫିମ୍ପିନାଶକ ଦରକାର ହେସି। ଚାରା ରହିବାରଟା ବିହନ କିସମ ଆର୍ ଋତୁ ଅନୁସାରେ 25-30 ଦିନର ତୋଲି ଧାଡ଼ିକେ ଧାଡ଼ି 60-90 ସେଣ୍ଟିମିଟର ଆର୍ ଗଛୁ ଗଛକେ 30-45 ସେଣ୍ଟିମିଟର ଦୂରିଆଥି ଲଗାଯାଏସି। ଶଙ୍କର କିସମ ଲାଗି ଧାଡ଼ିକେ ଧାଡ଼ି 75 ସେଣ୍ଟିମିଟର ଆର୍ ଗଛୁ ଗଛକେ 50 ସେଣ୍ଟିମିଟର ଦୂରିଆଥି ତୋଲି ଲଗାଯାଏସି। ଖତ୍ ସାର୍ ପାତଲ ଘଣ୍ଟା ଲଗାବାର ସମୟଥି ଫି ଏକରକେ 25-30 କେଜି ଯବକ୍ଷାରଜାନ, 20-25 କେଜି ଫସ୍ଫରସ ଆର୍ 20-30 କେଜି ପଟାସିୟମ ସାର୍ ଦରକାର ହେସି। 20-30 ଦିନଥି ଫି ଏକରକେ ଫିର୍ ଘାଏ 10-12 କେଜି ଯବକ୍ଷାରଜାନ ଦରକାର ହେସି ଆର୍ 50-60 ଦିନଥି ଫିର୍ ଘାଏ ଫି ଏକରକେ 10-12 କେଜି ଯବକ୍ଷାରଜାନ ସାର୍ ଦରକାର ହେସି। ଯବକ୍ଷାରଜାନ ସାର୍ ଲାଗି କ୍ୟାଲସିୟମ ଏମୋନିୟମ ନାଇଟ୍ରେଟ୍ ବ୍ୟବହାର କରବାରନୁ ଫୁଲ ପଚା ରୋଗ କମ୍ସି। ଇତାକେ ଛାଡ଼ିକିରି 10-12 କେଜି ଯବକ୍ଷାରଜାନକେ ଚାରା ଲଗାବାର 75 ଦିନଠାନୁ 10-15 ଦିନ ଅନ୍ତର୍ଥି 3-4 ଥରଥି 10 ଗ୍ରାମ ୟୁରିଆ ଫି ଲିଟର ପାଣିଥି ମିଶେଇକିରି ଝିଟା ଯାଏସି। ଜିଙ୍କ ଇଡିଟିଏ 250 ଗ୍ରାମ ଫି ଏକରକେ ଆର୍ ବୋରନ୍ ଯେନ୍ଟାକି ବୋରାକ୍ସ 4-5 କେଜି ଫି ଏକରକେ ମାଏଟ୍ଥି ନାହେଲେ 3 ଗ୍ରାମ ଫି ଲିଟର ପାଣିଥି ମିଶେଇକିରି ଫଲ ସମୟଥି ପତରଥି ଝିଟିବାର କଥା। ଇଟା କଲେ ଫଲର ଆକାର, গঠন আর রং বড়সি। মিশ্রিত অনুসার চারা লগাবার 20-25 দিন উতরু 20 দিন অন্তর্থে 2 থর ঝিটা যাসি। তারপর যতন চারা লগাবার 10 দিন ভিতরে খালি থিবার জায়গা মানুষ ভরিকি সার দেবার সময়াতে কুড়া খুসা করিকি অনাবনা গছ মানুষ সফা করে নেন। বর্ষা দিনিয়া পাতল ঘণ্টা ফসলকে রঞ্জা তুপিকি হালকা করে বাঁধি দেলে অতকা ফল ধরসি আর অতকা ডাল বাহারে ফল ছোট হয়ে যাসি। সেথির লাগি অদরকারি ডাল বাহারিবার সময়াতে ছিড়াই দেবার কথা। বর্ষা আর সেদিনে কিছু বুড়া আর পুরনা পতর ছিড়াই নেলে রোগ পোক কমি যাসি। বাইগন চাষ বাগির রাসায়নিক তৃণনাশক গলে ব্যবহার করা যাসি। অন্তঃ ফসল হিসাবে পাতাল ঘণ্টা চাষ থি মূলা লগন হরমোন NAA আগ্রোনা 1 ml 5 লিটর পানি মিশাইকি পহেলা থর ফুল ফুটবার সময়াতে আর 15-20 দিন অন্তর থি আর থরে 2 নম্বর থর ঝিটলে অমল অতকা হেসি। GA3 3 লিটর পানি থি 50 মিলিগ্রাম মিশাইকি ফুল সময়াতে ঝিটলে অমল 5-7 দিন আগ্রু হেসি। ফল সড়ভারকে মূল কলে ই সময়াতে 3 লিটর পানি থি 1 ml ইথিরিল গছে ঝিটলে ফল জলদি হেসি আর সমান হিসাবে পাচ্ছি। ফল পাকল নাই হইলে ইথিরিল নাই পকন আর ফুল সময়াতে PCPA 100 ppm ব্যবহার করলে ফল ধারণ বড়সি ফল জহ ধরসি আর জলদি অমল হেসি। তাহেরু অমল চারা লগাবার 60-70 দিন বেলকে অমল মূল হেসি আর দূরিয়া জায়গা মানুষ পঠাবার লাগে ফিকা শাগুয়া কি গোলাপি রং হইতার সময়াতে আর আখর পাখর বজার লাগে গোলাপি নু লাল হেলে যাইকি তুলুন। ফি একর কি উন্নত কিসম থে 100 কুইন্টাল আর শঙ্কর কিসম তো 300 কুইন্টাল তক পাতল ঘণ্টা অমল হেসি।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଥ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108617052 57, IFSC କୋଡ୍ SPIN 00005 9 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 108617052 57, IFSC କୋଡ୍ SPIN 00005 9। ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି

କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 0663241091।

ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା କଳ୍ପନା ପୃଷ୍ଟି।

0: ନମସ୍କାର ଶ୍ରୋତା ବନ୍ଧୁ, ଆଷାଢ଼ର ଆଧ୍ୟାତ୍ମିକ ଆକାଶରେ ଆଜି ନବ ଆଲୋକର ଉଦୟ। ଅନବସରର ନିରବତା ପରେ ଭକ୍ତ ହୃଦୟରେ ପୁଣି ଜାଗି ଉଠିଛି ଅପେକ୍ଷାର ସୁବର୍ଣ୍ଣ ପ୍ରହର। ହଁ ଶ୍ରୋତା ବନ୍ଧୁ, ଦିନକ ପରେ ପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ସମଗ୍ର ସୃଷ୍ଟିକୁ ଆନନ୍ଦ ଏବଂ ଆଶୀର୍ବାଦରେ ଆଲୋକିତ କରୁଛନ୍ତି। ନବଯୌବନ ବେଶ କେବଳ ଶ୍ରୀବିଗ୍ରହଙ୍କର ନୂତନ ରୂପର ଆବିର୍ଭାବ ନୁହେଁ, ଏହା ନୂତନ ଆଶା, ନୂତନ ଶକ୍ତି ଓ ନବଚେତନାର ପବିତ୍ର ବାର୍ତ୍ତା। ଆସନ୍ତୁ ଏହି ପବିତ୍ର କ୍ଷଣରେ ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣାମ ଜଣାଇ ଆରମ୍ଭ କରିବା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ମୁଁ କଳ୍ପନା ପୃଷ୍ଟି। ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜୁଲାଇ 7 ତାରିଖରେ ତାର 82ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, କୋରାପୁଟର ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଋଷିକେଶ ସେନାପତି, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ପ୍ରଫେସର ରବି ନାରାୟଣ ଆଚାର୍ଯ୍ୟ, ଲପଙ୍ଗା ଆଦିତ୍ୟ ଆଲୁମିନିୟମର ଅଧ୍ୟକ୍ଷ ଜଗନ୍ନାଥ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଫେସର ଋଷିକେଶ ସେନାପତି ତାଙ୍କର ଅଭିବ୍ୟକ୍ତି ରଖି କହିଥିଲେ,
1: And all institutions should be multidisciplinary in nature. That means we have to give opportunity to our students to develop their potentiality to the maximum extent. Whatever interest, whatever attitude, aptitude they have, that we have to provide that opportunity to our students. That is why we can bring about a change in the system if we prevent brain drain, if we bring about change in our curriculum, if we bring about change in our pedagogical process, and most important, if we bring about change in the process of assessment, let us involve students in the process of assessment.
0: GMU କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ସମୟୋପଯୋଗୀ ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଥିଲେ,

0: ପାରିବ ନାହିଁ। ଇଟ୍ ଇଜ୍ ଏ ଫ୍ୟାକ୍ଟ ଯେତିକି ପାଠ ପଢା ହଉଛି ସବୁ ନଲେଜ୍ ସିଷ୍ଟମ ଅଛି ପାଠ ପଢାରେ, ହିଷ୍ଟ୍ରିରେ ବି ନଲେଜ୍ ଅଛି, ଫିଜିକ୍ସର ନଲେଜ୍ ଠିକ୍ ଅଛି, କିନ୍ତୁ ତାହାକୁ କେମିତି ସ୍କିଲ୍ଡ କେମିତି କରାଯାଇ ପାରିବ? ଯଦି ଆମେ ତାକୁ ସ୍କିଲ୍ଡ ନ କରିପାରିବା ପିଲା ଯାଇକରି ସେଇ ଆମର ସାର୍ କହୁଥିଲେ 60% ଆମ ପିଲାଙ୍କୁ ଚାକିରି ନାଇଁ ମିଳିବ। ତ ହାଉ ଟୁ ସ୍କିଲ୍ ଦେମ୍ ଆଣ୍ଡ ହ୍ୱାଟ୍ ଇଜ୍ ଦି ନିଡ୍ ଅଫ୍ ଦି ଆୱାର, ବୋଥ୍ ଥିଙ୍ଗ୍ସ ସୁଡ୍ ବି ଟେକନ୍ ଇନ୍ ଟୁ କନ୍ସିଡରେସନ୍। ନେକ୍ସଟ ହେଲା, ଆଇ ଅଲୱେଜ୍ ବିଲିଭ୍ ଯଦି ଗୋଟେ ଇନ୍ଷ୍ଟିଚ୍ୟୁସନ୍ ଅଛି ଯେମିତି ଜିଏମ୍ ୟୁନିଭର୍ସିଟି ଅଛି, ଲୋକାଲ୍ ଆସ୍ପିରେସନ୍ ତାର ଯୋଡ଼ି ବି ଅଛି, ସୋ ୱି ହାଭ୍ ଟୁ ପ୍ରମୋଟ୍ ଇନ୍ ଏ ବିଗ୍ ୱେ ସମ୍ବଲପୁରୀ କଲଚର, ଡ୍ୟାନ୍ସ, ଟ୍ରେଡିସନ୍, ଆର୍କିଓଲୋଜି, ତାପରେ ଆମର ଆଜି ଆଜିକାଲି ଆମର ସମ୍ବଲପୁରୀ ସହିତ ଯାହା ଜଡ଼ିତ ଅଛି ଦେଟ୍ ୟୁ ହାଭ୍ ଟୁ ଟେକ୍ କେୟାର।
1: କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପାର୍ଥ ସାରଥୀ ମଲ୍ଲିକ ଜିଏମ୍ୟୁରେ ଶିକ୍ଷାଦାନ, ଗବେଷଣା ଏବଂ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ। କୁଳ ସଚିବ ସନତ କୁମାର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବ୍ୟକ୍ତି ବିଶେଷ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପକୂଳ ସଚିବ ଡକ୍ଟର ଚନ୍ଦନ ସାହୁ ଧନ୍ୟବାଦ ଦେଇଥିଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଜୁଲାଇ 8 ଏବଂ 9 ତାରିଖ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିଥିଲେ। 8 ତାରିଖରେ ସେ ସମ୍ବଲପୁର ଆଇଆଇଏମ୍ ପ୍ରେକ୍ଷାଳୟରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ମିଶନ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ, ବ୍ଲକସ୍ତରୀୟ ବିଏଲ୍ଏଫ୍ ପ୍ରତିନିଧି ଏବଂ ପ୍ରାଣୀମିତ୍ର, କୃଷିମିତ୍ର, ଏମ୍ବିକେ ଓ ସିଆର୍ପି ଭଳି ବିଭିନ୍ନ କମ୍ୟୁନିଟି ଷ୍ଟାଫ୍ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେ ସେମାନଙ୍କର ସମସ୍ୟା, ଅଭିଯୋଗ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ। ଏନେଇ ଶ୍ରୀମତୀ ପରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ,
2: ଆଞ୍ଚଳିକ ବିଜନ ସମ୍ମିଳନୀ ହେଉଛି, ଏଥିରେ ବରଗଡ଼, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା 5ଟା ଜିଲ୍ଲାର ଆଜି ବିଏଲ୍ଏଫ୍ ନେତ୍ରୀ ଯେଉଁମାନେ ବ୍ଲକ୍ ଲେବୁଲ୍ ଫେଡେରେସନ୍ର ଇସି ମେମ୍ବର ଅଛନ୍ତି ସେମାନଙ୍କର ଏଇ ମିଟିଂ, ଏଇଥିରେ ସ୍କିଲିଂ, ସ୍ପିଡ୍, ଲିଡରସିପ୍ ଏ ତିନିଟା ଉପରେ ହିଁ କଥାବାର୍ତ୍ତା ହେଉଛି କି ଆମେ ଆଜି ଯାଏ ଯେଉଁ 6,10,000 ସେଲ୍ଫ ହେଲ୍ପ ଗ୍ରୁପ୍କୁ ଆଜି ଆମେ ଅନେକ ଲକ୍ଷପତି ଦିଦି 26,40,000 ପହଞ୍ଚିଲଣି, ଆମେ ଆକୁ ସେଲ୍ଫ ହେଲ୍ପ ଏଣ୍ଟରପ୍ରିନରସିପ୍ ସିରେ କନଭର୍ଟ କରିବା ପାଇଁ ଆମ ପାଖେ ଯାହା ପ୍ରଡକ୍ଟ ଅଛି ତାର ଏମ୍ପାନେଲ ହବା କଥା, ମାର୍କିଂ ହବା କଥା ଏବଂ ତାରି ଉପରେ ସ୍କିଲିଂ ହବା କଥା। ଆଇଆଇଏମ୍ ସମ୍ବଲପୁରରେ ଷ୍ଟଡିରେ ସୁଭଦ୍ରାରେ 26% ପ୍ରଥମ କିସ୍ତି ପରେ ଥିଲା, ଏବେ ଯେଉଁ କଲିଂ ହେଉଛି ସେଥିରେ 62% ସୁଭଦ୍ରା ହିତାଧିକାରୀମାନେ ନିଜକୁ ବିଜନେସରେ ନେଉଛନ୍ତି ବା ଉଦ୍ୟୋଗୀ ହେଉଛନ୍ତି। ତେଣୁ ଆଇଆଇଏମ୍ କ୍ୟାମ୍ପସରେ ଆମ ମହିଳାମାନେ ଆସି ଇଏ ଏକ ଭିଜନ ଉପରେ କର୍ମଶାଳା କରିବା ଦ୍ୱାରା ନିଶ୍ଚିନ୍ତ ଭାବେ ଆର ସୁଦୂର ପ୍ରସାରୀ ଯେଉଁ ଆମେ ଓମେନ୍ ଲେଡ୍ ଡେଭଲପମେଣ୍ଟ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତ ହେବ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଓଡ଼ିଶା ହେବ, ତାର ସେଣ୍ଟର ଷ୍ଟେଜରେ ଓମେନ୍ ଲିଡରସିପ୍ ରହିବ ଏବଂ ମହିଳା କେନ୍ଦ୍ରିକ ଅର୍ଥନୀତି, ମହିଳା କେନ୍ଦ୍ରିକ ଡିଜିଟାଲାଇଜେସନ୍, ମହିଳା କେନ୍ଦ୍ରିକ ଡିଜିଟାଲ ପେମେଣ୍ଟ, ସ୍କିଲିଂ ଏସବୁକୁ ଓମେନ୍ ସେଣ୍ଟ୍ରିକ କରିବା ପାଇଁ ଇଏ କର୍ମଶାଳା।
1: 9 ତାରିଖରେ ସକାଳେ ସେ ହୀରାକୁଦ ଏବଂ ବୁର୍ଲା ପରିଦର୍ଶନରେ ଯାଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ହୀରାକୁଦ ବନ୍ୟାଜଳ ନିଷ୍କାସନ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ମଧ୍ୟାହ୍ନରେ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଏକ ସିଧାସଳଖ ଆଲୋଚନା ଚକ୍ରରେ ଭାଗ ନେଇ ସେମାନଙ୍କର ଅଭାବ, ଅସୁବିଧା ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବିକାଶ ଆଦି ବିଷୟରେ ପଚାରି ବୁଝିଥିଲେ।
3: ପ୍ରାକ୍ଟିକାଲି ସମସ୍ତେ ଗୋଟେ ଗୋଟେ ଅଙ୍ଗନବାଡ଼ି ସେଣ୍ଟରର ଆପଣମାନେ ଅଙ୍ଗନବାଡ଼ି ୱାର୍କର, ସେ ଅଙ୍ଗନବାଡ଼ି ୱାର୍କରର ଡେଲି କାମରେ ଡେଲିବରେସନରେ କ'ଣ ପ୍ରୋବ୍ଲେମ ହେଉଛି ତାକୁ ବି କହିବା, ଆମ ସମସ୍ୟା ବି କହିବା, ବୁଝିପାରିଲେ? ମୁଁ ଶୁଣିବାକୁ ଆସିଛି କି ଓଡ଼ିଶାର ଅଙ୍ଗନବାଡ଼ି ସେଣ୍ଟରକୁ ଭାଇବ୍ରାଣ୍ଟ କରିବାକୁ ହେଲେ ସିଷ୍ଟମରେ କ'ଣ ପରିବର୍ତ୍ତନ କଲେ ହେବ, ବୁଝିପାରିଲେ?
1: କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ, ସିଡିଓ ପ୍ରସନ୍ନ ପାତ୍ର ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜୁଲାଇ 10 ତାରିଖରେ ସମ୍ବଲପୁରରେ ଆୟକର ବିଭାଗ ପ୍ରିନ୍ସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ବିଭାଗର ଆଉଟରିଚ୍ କାର୍ଯ୍ୟକ୍ରମ ପ୍ରାରମ୍ଭ 2026 ଅନୁଷ୍ଠିତ ହୋଇଥିଲା। ଏଥିରେ ଜୁଲାଇ 1 କାର୍ଯ୍ୟକାରୀ ହୋଇଥିବା ନୂତନ ଆୟକର ଆଇନ 2025 ସମ୍ପର୍କରେ ଆୟକରଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁର ଆୟକର ବିଭାଗର ପ୍ରିନ୍ସିପାଲ କମିଶନର ସରୋଜ କୁମାର ମହାପାତ୍ର, ବରିଷ୍ଠ ଅଧିକାରୀ ସୁଧାକର ରାଓ, ଏମ୍ସିଏଲ୍ର ସିଏମ୍ଡି ଉଦୟ ଏ କାଉଲେ, ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗ, ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ପ୍ରମୁଖ ମଞ୍ଚାସୀନ ଥିଲାବେଳେ ବହୁ ସଂଖ୍ୟାରେ କରଦାତା ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ନେଇ ବିଭାଗୀୟ ଅଧିକାରୀ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
4: ତରୋଜ କୁମାର ମହାପାତ୍ର, ପ୍ରିନ୍ସିପାଲ କମିଶନର ଇନକମ୍ ଟ୍ୟାକ୍ସ ସମ୍ବଲପୁର ଆଣ୍ଡ କଟକ। ପ୍ରୋଗ୍ରାମର ଉଦ୍ଦେଶ୍ୟ ହେଲା କ'ଣ, ଆମର ଆଗରୁ ଇନକମ୍ ଟ୍ୟାକ୍ସ ଆକ୍ଟ 1961 ଥିଲା, 40-45 ବର୍ଷ ହେଲା, ଯେତେ ଚେଞ୍ଜ ହେଇକି ପୁରା ବହୁତ ବଡ଼ ଆମର ଆକ୍ଟ ହେଇଯାଇଥିଲା, ନର୍ମାଲ ଲୋକ ବୁଝିବା ସ୍ତରରେ ନଥିଲେ। ତେଣୁ ଗଭର୍ଣ୍ଣମେଣ୍ଟ ବର୍ଗ ସ୍ଥିର କଲା ଏଟାକୁ ଆମେ ସରଳ କରିବା, ତେଣୁ ସିମ୍ପୁଲ କରିବା ପାଇଁ ଯେଉଁ ପ୍ରୋଭିଜନ କରାଗଲା ବର୍ତ୍ତମାନ ଏଟା ଇନକମ୍ ଟ୍ୟାକ୍ସ ଆକ୍ଟ 2025 ହେଇଗଲା, ସେଇଟା ଅଲରେଡି ଇମ୍ପ୍ଲିମେଣ୍ଟ ହେଇସାରିଲାଣି, 1 April 2026 ଇମ୍ପ୍ଲିମେଣ୍ଟ ହେଇଗଲାଣି। ଏଥିରେ ଆମେ ତ ସରଳୀକରଣ କଲୁ, ସେକ୍ସନ ବହୁତ କମ୍ କରିଦେଲୁ, ଟ୍ୟାକ୍ସ ଇୟର କଲୁ, ଏମିତି ବହୁତ ଚେଞ୍ଜ ହେଲା। ଆଉ ଗୋଟେ ଇଣ୍ଟରେଷ୍ଟିଂ ଏଥିରେ କ'ଣ ହେଲା, ଆମେ ଗୋଟେ ଟେକ୍ନୋଲୋଜି ତାକୁ ମିଶା ହେଇଗଲା, ଆମେ ଗୋଟେ କର ସାଥୀ, ଜିନିଷ ଆଜିକାଲି ବହୁତ ଏଆଇ ଏନେବଲ୍ଡ ହେଇଛି, ତେଣୁ ଆମର ହେଇଛି ଗୋଟେ କର ସାଥୀ ଯେଉଁଟା ଟ୍ୟାକ୍ସ ପେୟରକୁ ହେଲ୍ପ କରିବ ଟ୍ୟାକ୍ସ ଭରିବା ପାଇଁ, କିଛି କୋଶ୍ଚିନ୍ ତାର ହେଲେ କ୍ଲାରିଫିକେସନ୍ କରିବା ପାଇଁ ହେଇଗଲା। କିନ୍ତୁ ଲୋକ ଜାଣିବେ କି ଏଇଟା ହେଇସାରିଲାଣି, ତେଣୁ ଗଭର୍ଣ୍ଣମେଣ୍ଟ ସ୍କିମ୍ ସିଧା ଗଲା ଯେ ଆମେ ଆଉଟରିଚ୍ ପ୍ରୋଗ୍ରାମ୍ କରିବା ଲୋକମାନଙ୍କୁ ଜଣାଇବା ପାଇଁ, ବର୍ତ୍ତମାନ ଟ୍ୟାକ୍ସଟା ସିମ୍ପ୍ଲିଫାଏ ହେଇଗଲା, ଟ୍ୟାକ୍ସଟା ବର୍ତ୍ତମାନ କର ସାଥୀ ଆସିଗଲା, ତେଣୁ ଆମେ ଏଇ ଯେଉଁ ପ୍ରୋଗ୍ରାମ୍ କରୁଛୁ ଲୋକମାନଙ୍କୁ ଜଣାଇବା ପାଇଁ କି ନ୍ୟୁ ଆକ୍ଟ କେମିତି ଆସିଛି ଆଉ ଏଗୁଡ଼ା ସବୁ ପ୍ରୋଭିଜନ ଅଛି।
1: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଜୁଲାଇ 10 ତାରିଖ ଦିନ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ପଦ୍ମପୁର ଗସ୍ତରେ ଆସି ବିଭିନ୍ନ 23 ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ। ପଦ୍ମପୁର ଆର୍ଏମ୍ସି ପଡ଼ିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ପ୍ରୀତମ ମେହେର, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଇ, ବରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲ୍ଲୁ ଏବଂ ସମ୍ବଲପୁରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁଜିତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ନାୟକ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
5: ଏମିତି ସବୁ ମିଶିକିନା 140,38,00,000 ଟଙ୍କାର ଆଜି ଫାଉଣ୍ଡେସନ ଷ୍ଟୋନ୍ ଏବଂ ଲିଙ୍କ ଫାଉଣ୍ଡେସନ ଏବଂ ଉଦ୍ଘାଟନ କଲୁ। ତ ଏହାରି ଭିତରେ ଆମେ ଆଗାମୀ ଦିନର ଗୋଟେ ଆମେ ଯୋଜନା ରଖିଛୁ, ଯେଉଁ ଯୋଜନା ଭିତରେ ତାକୁ ଆମେ ସମ୍ପୂର୍ଣ୍ଣ କରିବା ପାଇଁ ଚାହୁଁଛୁ, ତାକୁ ମୁଁ ଆପଣଙ୍କ ପାଖରେ ଉଲ୍ଲେଖ କରିବା ପାଇଁ ଚାହିଁବି। 19 ଆଗାମୀ ଦିନରେ ଆମେ ତାର ଏପ୍ରୁଭାଲ ହେଇଛି, ତାହା କାର୍ଯ୍ୟକାରୀ ହେବ ଏବଂ 63 ଗାଁକୁ ଆଗାମୀ ଦିନରେ ଆମେ କନେକ୍ଟ କରିବୁ। ଏହାର ଭିତରେ ଆମେ 346 କୋଟି ଟଙ୍କା ଆମେ ଖର୍ଚ୍ଚ କରିବୁ। ଏ ପ୍ରକାର ଭାବରେ ଆମେ ପଦ୍ମପୁର ଗାଇସିଲେଟ୍, ଆମର ପଦ୍ମପୁର ସବୁ ଆମର ଯୋଉ ବ୍ଲକ ଅଛି ସବୁ ବ୍ଲକ ଆମେ ଯୋଡ଼ିବୁ।
1: ଜୁଲାଇ 12 ତାରିଖ ରବିବାର ଦିନ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ସେ ବରଗଡ଼ ପଞ୍ଚାୟତ କଲେଜଠାରେ ପ୍ରତିଷ୍ଠିତ 33-11 KV କ୍ଷମତା ବିଶିଷ୍ଟ ନୂତନ ପାୱାର ସବ୍ଷ୍ଟେସନକୁ ଉଦ୍ଘାଟନ କରିଥିଲେ। ନୂତନ ପାୱାର ଷ୍ଟେସନ ପ୍ରତିଷ୍ଠାକୁ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ,
6: 4000 ଘରକୁ ଷ୍ଟେବଲ ବିଦ୍ୟୁତ ଯୋଗାଣ କରିବା ପାଇଁ ଆଜି 33x11 KV ର ଗ୍ରିଡ୍ ସବ୍ଷ୍ଟେସନ ପଞ୍ଚାୟତ କଲେଜ ପାଖରେ ଆଜି ବରଗଡ଼ର ଉଦ୍ଘାଟନ କରାଯାଇଛି। ୟାର ଦ୍ୱାରା ଷ୍ଟେବଲ ପାୱାର ସପ୍ଲାଇ ଅଞ୍ଚଳର ସବୁ ଘରକୁ ପହଞ୍ଚି ପାରିବ। ଆଗାମୀ ଦିନରେ ଆଉ ଗୋଟେ ଗ୍ରିଡ୍ ଉଦ୍ଘାଟନ ହେବାର ଅଛି, ସେଇଟା ବି ଉଦ୍ଘାଟନ ହେଲା ପରେ ଆଉ

0: ପାୱାର ସିଚୁଏସନଟା ଏଇ ଅଞ୍ଚଳର ଷ୍ଟେବଲ୍ ହେଇଯିବ। ଦ୍ୱିତୀୟ କଥା ବିଧାୟକ ଗୋଟେ ବିଧାୟକ ବରଗଡ଼ ଆଉ ବିଧାୟକ କତାବିରା ବିଧାନସଭା ସତ୍ର ସମୟରେ ମୋତେ ଦେଖା କରିକରି ବରଗଡ଼ ଧନୁ ଯାତ୍ରା ସମୟରେ ଯେଉଁ ଅଣ୍ଡରଗ୍ରାଉଣ୍ଡ କେବଲିଂ କରିବା ପାଇଁ ଅନୁରୋଧ କରିଥିଲେ ତାକୁ ନେଇକରି ଆମେ ଟିଭି WODL କହିସାରିଛୁ। ଆଗାମୀ ଦିନରେ ତାର ବଜେଟ୍ର ସେମାନେ ଏଷ୍ଟିମେଟ୍ କରିଛନ୍, ଯେଉଁ ଏଷ୍ଟିମେଟ୍ କରିଛନ୍ ସେ ହିସାବରେ ଆମେ ପଇସାଟା ତାଙ୍କୁ ସାଙ୍କ୍ସନ୍ କରିକରି ତାକୁ ବି।
1: ଏହି ଗସ୍ତ ସୂଚୀରେ ପରେ ଉପମୁଖ୍ୟମନ୍ତ୍ରୀ ଅତାବିରା ବିଜେପୁର ଆଦି ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଅତାବିରାରେ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତିର ଉପଲବ୍ଧି ଉପରେ ଜନସାଧାରଣଙ୍କୁ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଳ, ଏସ୍ପି, ଟିପି WODL ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଖାଣ୍ଟି ସମ୍ବଲପୁରୀ ଭାଷାର ସୁରକ୍ଷା ଏବଂ ପ୍ରଚାର ସହ ସମ୍ବଲପୁରୀ ଲୋକସଙ୍ଗୀତ ପ୍ରତିଭାକୁ ପ୍ରୋତ୍ସାହିତ ଲକ୍ଷ୍ୟରେ ସମ୍ବଲପୁରରେ ଆୟୋଜିତ ହୋଇଥିଲା ସମ୍ବଲପୁରୀ ଭଏସ୍ ଅଫ୍ ଓଡ଼ିଶା ସଙ୍ଗୀତ ପ୍ରତିଯୋଗିତା। ସମ୍ବଲପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗାବାନା କଳାକେନ୍ଦ୍ର ପକ୍ଷରୁ ଜୁଲାଇ 12 ତାରିଖ ରବିବାର ଦିନ ଏହାର ଆୟୋଜନ କରାଯାଇଥିଲା। ଓଡ଼ିଶା ସାଂସ୍କୃତିକ ସମାଜ ସଭାଗୃହଠାରେ ଏହା ଆୟୋଜିତ ହୋଇଥିଲା। ସମ୍ବଲପୁରୀ ଗୀତର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର କ୍ରିଷ୍ଣା ପଟେଲ, ବିଭୂତି ଭୂଷଣ ପଟ୍ଟନାୟକ ଓ ଚିତ୍ତରଞ୍ଜନ ବେହେରା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଭୁବନେଶ୍ୱର, ବଲାଙ୍ଗୀରରୁ ପ୍ରତିଯୋଗୀମାନେ ଭାଗ ନେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ।

0: ସଙ୍ଗୀତା ଧାନିଆ ଆଉ ଗୋଟେ ଜଣ ଥିଲା ରୋନକ ମହାନ୍ତି ବଲାଙ୍ଗୀରର। ତ ଆମେ ରୋନକ ମହାନ୍ତି ସୁଶ୍ରୀ ସୁଧା ମିଶ୍ର ଆଉ ସଙ୍ଗୀତା ଟାଣ୍ଡିଆ ଆଉ ରୋନକ ମହାନ୍ତି ତିନି ଜଣଙ୍କୁ ଆମେ ରନର୍ସର ସାର୍ଟିଫିକେଟ୍ ଆଉ ଟ୍ରଫି ଦେଇଦେଲୁ ଆଉ ପ୍ରାଇଜ୍ ଦେଇଦେଇଛୁ। ଆଉ ବାକି ଆମର ପ୍ରଥମ ଦ୍ୱିତୀୟ ତୃତୀୟ ଯେଉଁ ହେଇଛନ୍ ସେଇ ଜଣଙ୍କୁ ଆମର ଗାଓନାପଲା କେନ୍ଦ୍ର ଏନୁଆଲ୍ ପରଫର୍ମାନ୍ସ ଡେ ଅଛି ମଙ୍ଗଳବାର 14 ତାରିଖ ସେଇଦିନ ଆମର ଆରଣିକ କଲ୍ୟାଣ ଝଡ଼ାପଡ଼ାରେ ଅଛି ସେଇଦିନ ଆମେ ସେଇ ତିନି ଜଣଙ୍କୁ ପ୍ରାଇଜ୍ ଦେବୁ। ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଯେମିତି ତିନି ଜଣ ହେଇଛନ୍।
1: ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନରେ ଥିଲି ମୁଁ କଳ୍ପନା ପୃଷ୍ଟି। ନମସ୍କାର।

ଶୁଣିଲେ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ସୁଭେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା କଳ୍ପନା ପୃଷ୍ଟି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ନରେନ୍ଦ୍ର କୁମାର ଦାସଙ୍କ ରଚନାରୁ ଗୋଟିଏ ସୁଗମ ସଙ୍ଗୀତ। କଣ୍ଠଦାନ କରିଛନ୍ତି ଦେବଦତ୍ତ ପଟ୍ଟନାୟକ।

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ, ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ, ଅନେଇ ରହେ ସେଇ ଚକାଟୁଳାକୁ। ଆହ କି କମନୀୟ ଏ କାନ୍ତି! ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

କୋଟି ଦେବତାର ସେ ମଉଡ଼ମଣି, ସେ ଜଗତର ନାଥ ଜଗନ୍ନାଥ। ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ୱ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ୱ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯେଉଁ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେହି ସବୁ ନୀତି ପାଳିତ ହୁଏ। ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ୱ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନଙ୍କର ଯେଉଁ ଚକ୍ଷୁ, ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତୀ, ସାତବତୀ ଓ ସଞ୍ଜ କାହାଳି ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନ କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇଦିନ ଯେଉଁ ନୀତି ଆଷାଢ଼ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ, ତତ୍ପୂର୍ବରୁ ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବୀଜ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦୈତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ ନୀତି ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୈରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ, କର୍ପୂର ଆଳତୀ, ସାତବତୀ, ସଞ୍ଜ କାହାଳି ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ରମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକି ଆଣିଥାନ୍ତି। ସେହି କଳାକୁ ତିନିଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏଇ ଯେଉଁ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁ ରୀତି ମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜେ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ସେହି ଯେଉଁ କଳାକୁ ଶ୍ରୀମୁଖର ସେଇ ଯେଉଁ ସୁନ୍ଦର ଚକାଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେହି କଳାକୁ ଲଗେଇ ଦିଅନ୍ତି। ଆଉ ନେତ୍ରୋତ୍ସବ ବଢ଼ିଲେ ପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି।

0: ମହାପ୍ରଭୁ ମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ, ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷଣୀୟ ହୋଇପଡ଼େ ଯାହାଫଳରେ ଲୋକମାନେ ଆନନ୍ଦରେ ଗଦଗଦିତ ହୋଇଯାଆନ୍ତି। ଏହି ଦିନକୁ ମଧ୍ୟ ଗୋଟିଏ ପକ୍ଷରେ ଶ୍ରୀଜୀଉମାନେ ପ୍ରଥମେ ସେଦିନ ଉଭା ହେଉଥିବା ହେତୁରୁ ଏହି ଦିନକୁ ଉଭା ଅମାବାସ୍ୟା ମଧ୍ୟ କୁହାଯାଏ। ନବଯୌବନ ଦର୍ଶନ ଦିନ ଅନ୍ୟାନ୍ୟ ନୀତି ମଧ୍ୟ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ପହଣ୍ଡି ହୋଇକରି ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଅଣସର ସମୟରେ ଅଣସର ତାଟି ସମ୍ମୁଖରେ ତିନୋଟି ପଟ୍ଟିଚିତ୍ର ପ୍ରତିମା ରହିଥାନ୍ତି। ଏହି ପଟ୍ଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥାନ କରନ୍ତି ଏବଂ ସେହି ଯେଉଁ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନ ମୋହନ ଏବଂ କୃଷ୍ଣ ଏହିଭଳି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟ୍ଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୋଳାଙ୍କ ଦର୍ଶନ ଲାଭ କରେ, ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦ୍ୱିପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚେରୀ ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବ ରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ, ଗଦି ଫେଟା, ବାରଲାଗି, ନେତଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବ ଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଦଣା ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରାନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି 6 ଗଛ ଲାଗି କରାନ୍ତି।

0: ଶୁଣିଥିଲି ଶ୍ରୀକ୍ଷେତ୍ର ମାଥୁରୀ। ଆଜି ତ୍ରିବିଜୟ ଥିଲା, ନେତ୍ରୋତ୍ସବ। ଆଲୋଚନା କରିଥିଲେ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହାୟତା କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚନାରୁ ଏହି ଗୀତଟିକୁ ଗାଇଛନ୍ତି ସବିତା କୁମାରୀ ମିଶ୍ର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା। ମିନତୀ ମହାରଣାଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ଶୁଣନ୍ତୁ, ଗୀତ ରଚନା ମୋହନ ସାହୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ସବିତା କୁମାରୀ ମିଶ୍ର ଓ ମିନତୀ ମହାରଣା ଗାଇଥିବା କେତୋଟି ଗୀତ। ଗୀତ ରଚନା ଅଭିମନ୍ୟୁ ସାମନ୍ତ ସିଂହର, ଶ୍ରୀବତ୍ସ ସାହୁ ଓ ମୋହନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଆନନ୍ଦ ବକ୍ସିଙ୍କ ରଚନାରୁ କଥାଚିତ୍ର ଦିଲୱାଲେ ଦୁଲହନିଆ ଲେ ଜାଇଙ୍ଗିର ଏହି ଗୀତଟି। ଗୀତଟିକୁ ସଙ୍ଗୀତର ରୂପ ଦେଇଛନ୍ତି ଯତୀନ ଲଲିତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଓ କୁମାର ସାନୁ।

ପରବର୍ତ୍ତୀ ଗୀତଟି ଗୁଲଜାରଙ୍କ ରଚନାରୁ ଶୁଣନ୍ତୁ, କଥାଚିତ୍ର ଦିଲ୍ ସେରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୁଖୱିନ୍ଦର ସିଂ ଓ ସ୍ୱପ୍ନା ଅବସ୍ତି। ସଙ୍ଗୀତ ଏ ଆର୍ ରେହମାନ।

ମଜରୁଙ୍କ ରଚନାରୁ କଥାଚିତ୍ର ଯୋଜିତା ଓହି ସିକନ୍ଦରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ସାଧନା ସରଗମ, ସଙ୍ଗୀତ ଯତିନ ଲଲିତ।

କଥାଚିତ୍ର ଆସିକିର ଏଇ ଗୀତଟି ଶୁଣନ୍ତୁ, ରାନୀ ମଲ୍ଲିକଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଓ କୁମାର ସାନୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ

0: 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ରଖୱାଲା କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଓ ସାଧନା ସରଗମ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ପ୍ରବୀଣ ଭରଦ୍ୱାଜଙ୍କ ରଚନାରୁ କଥାଚିତ୍ର ପ୍ୟାର କ୍ୟା ନହିଁ ଯାତାର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଓ ସରସ୍ୱତୀ ଫୁକାନ। ସଙ୍ଗୀତ ଆନନ୍ଦରାଜ ଆନନ୍ଦ।

0: ଚିତ୍ରାଙ୍କ କଣ୍ଠରେ କଥାଚିତ୍ର ବମ୍ବେର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ମେହବୁବ, ସଙ୍ଗୀତ ଏ ଆର୍ ରେହମାନ।
1: ଗୁମସୁମ ଗୁମସୁମ ଗୁପଚୁପ।

ଜାଭେଦ ଅଖତରଙ୍କ ରଚନାରୁ କଥାଚିତ୍ର କଭି ଅଲବିଦା ନା କେହନାର ଏହି ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଓ ଅଲକା ୟାଗ୍ନିକ। ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7

ରତିକାନ୍ତ ଶତପଥୀଙ୍କର କଣ୍ଠତି ଶୁଣୁନ୍। ବିଜୟ ମଲ୍ଲଙ୍କର ରଚନାଥୁ ଏଇ ଗୀତଟା, କଥାଚିତ୍ର ବାହୁଡ଼ିବେ ମୋ ଜଗା ବଳିଆ। ଗୀତକେ ସଙ୍ଗୀତର ରୂପ ଦେଇଛନ୍ ମଳୟ ମିଶ୍ର।

ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ଲେଖା ଥୁ କଥାଚିତ୍ର ଆକାଶଦୀପର ଏହି ଗୀତଟାକେ ଶୁଣୁନ୍। ଗୀତଟାକେ ଗାଇଛନ୍ ଅକ୍ଷୟ ମହାନ୍ତି ଆଉ ତୃପ୍ତି ଦାସ, ସଙ୍ଗୀତ ଅକ୍ଷୟ ମହାନ୍ତି।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଗୀତଟାକେ ଗାଇଛନ୍ ଲତା ମଙ୍ଗେସ୍କର ଓ ଉଦିତ ନାରାୟଣ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ଇନେ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଶ୍ରୋତାମାନଙ୍କୁ ସୂଚାଇ ଦେବାକୁ ଚାହୁଁଛୁ, ଆଜି ଦିନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ ଥି ହ୍ୟାଲୋ ସଖୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଆଜିର ଆଲୋଚନାର ବିଷୟ ନବ ଯୌବନ ଦର୍ଶନ। ଇ କଥାକେ ନେଇ ଆମେ କଥା ଲାଗମା, ଆମର ସାଙ୍ଗେ ଫୋନ୍ ଥି ଯୋଡ଼ି ହୁଅନ୍। ଷ୍ଟୁଡିଓ କି ଫୋନ୍ କରବାର ନମ୍ବର ହେଉଛେ 06632411240, 06332411231। ଆକାଶବାଣୀ ସମ୍ବଲପୁର ଇହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଛର୍କା। କାର୍ଯ୍ୟକ୍ରମର ପହିଲା ଗୀତ ସିନେମା ଦୂର ଗଗନ କି ଛାଉମେ, ଗୀତଟାକେ ଗାଇଛନ୍ କିଶୋର କୁମାର, ଗୀତ ଅର୍ ସଙ୍ଗୀତ କିଶୋର କୁମାର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଇହାଦେ ଶୁଣନ୍ ସିନେମା ଲଭ୍ର ଏ ଗୀତ, ଗୀତାକେ ଗାଇଛନ୍ ସ୍ୱପ୍ନ ମୁଖାର୍ଜୀ, ସଙ୍ଗୀତ ଆନନ୍ଦ ମିଲନ, ଗୀତ ରଚନା ମଜରୁ ସୁଲତାନପୁରୀ।

यिनै सिलसिला हिन्दी सिनेमा गीत कार्यक्रम खुला झर्का। श्रोतामाने कार्यक्रम शुणुछन्ति आकाशवाणी सम्बलपुर केन्द्रहरु। एठारे श्रोतामानको सूचाइ दबाको चाहन्छु, आजि दिन गोटा बजी 20 मिनिटरे घर संसार कार्यक्रमरे लाइभ फोन इन कार्यक्रम हेलो सखी आपणंकर अपेक्षारे। आजिर विशेष आलोचनार विषय होउछि नव जौवन दर्शन। ଆମ ସହିତ ଯୋଡ଼ି ହେବାର ଫୋନ୍ ନମ୍ବରଗୁଡ଼ିକ ହେଉଛି 06632411240 ଏବଂ 06632411231। ଆମେ ଆପଣଙ୍କର ଫୋନ୍ ଅପେକ୍ଷାରେ। ଆସନ୍ତୁ କଥା ହେବା ସେହି ସମୟରେ ଯେଉଁ ସମୟ ଆମେ ଆପଣଙ୍କ ପାଇଁ ରଖିଛୁ। ଆଜି ଦିନ ଗୋଟାଏ ବଜି 20 ମିନିଟ୍ରେ ଘର ସଂସାର କାର୍ଯ୍ୟକ୍ରମରେ ହ୍ୟାଲୋ ସଖୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାବନ୍ଧୁ, ଗୀତ ତ ଶୁଣିବା, କିନ୍ତୁ ତା ପୂର୍ବରୁ ପଦେ କଥା ହୋଇଯିବା। ମଣିଷ ଜୀବନ ଈଶ୍ୱରଙ୍କର ସୃଷ୍ଟିରେ ସବୁଠାରୁ ମୂଲ୍ୟବାନ ଜୀବନ। କୁହାଯାଏ ଈଶ୍ୱର ବିଶ୍ରାମ ନେଲା ପରେ ମଣିଷକୁ ସୃଷ୍ଟି କରିଥିଲେ ଏବଂ ମଣିଷ ପାଇଁ ଯାହା ଯାହା ଆବଶ୍ୟକ ପୃଥିବୀରେ ସମସ୍ତ ବିଷୟକୁ ଈଶ୍ୱର ଗୋଟିଏ ପରେ ଗୋଟିଏ ଜିନିଷକୁ ସୃଷ୍ଟି କରି ତା ପାଇଁ ଖଞ୍ଜି ଦେଇଥିଲେ। କିନ୍ତୁ ମଣିଷ ଜୀବନ କେତେ ମୂଲ୍ୟବାନ, ଆମେମାନେ ତାକୁ ବେଳେବେଳେ ଅଣଦେଖା କରୁ। ମଣିଷ ହୋଇ ଜନ୍ମ ହୋଇଛୁ ଯେତେବେଳେ, ଆମେ ଈଶ୍ୱରଙ୍କ ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବ। ତେଣୁ ଆମର ଆଚାର ବ୍ୟବହାର କଥା ଚାଲିଚଳନ ଅନ୍ୟମାନଙ୍କ ନିକଟରେ ନିଜକୁ ଉପସ୍ଥାପିତ କରିବାର ଧାରା ବି କିଛି ଭିନ୍ନ ହେବା ଦରକାର। ଆମମାନେ ଚିନ୍ତା କରିବା କଥା, ଚେଷ୍ଟା କରିବା କଥା, ଆମର ବ୍ୟବହାର ଏପରି ହେବା ଦରକାର ଆମ ସାଙ୍ଗରେ କଥା ହେଉଥିବା ଲୋକଟି ଆମଠୁ କିଛି ଶିଖନ୍ତା। ଅତି ଛୋଟ କଥା, କିନ୍ତୁ ଏ ଛୋଟ କଥା ଜୀବନରେ ବଡ଼ ବଡ଼ ସଫଳତା ଆଣେ। ଏଇ କଥାକୁ ମନରେ ରଖି ଆରମ୍ଭ କରିବା ଆଜିର ପ୍ରଥମ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଥାଚିତ୍ର ଡାଡି, କଣ୍ଠଦାନ କରିଛନ୍ତି ତଲଚ ଅଜିଜ ଓ ସାଥୀ। ଗୀତ ରଚନା ସୁରଜ ସନି, ସଙ୍ଗୀତ ରାଜେଶ ରୋଶନ।

ମଣିଷ ଯେତେବେଳେ ଏକ ସାମାଜିକ ପ୍ରାଣୀ, ସମାଜ ମଧ୍ୟରେ ସମସ୍ତଙ୍କ ସହ ସୁସମ୍ପର୍କରେ ବାସ କରିବା ବା ସହବସ୍ଥାନରେ ବାସ କରିବା ଏକ ନିର୍ଦ୍ଦିଷ୍ଟ କଳା, ତାହାକୁ ଆମକୁ ହାତେଇବାକୁ ପଡ଼ିବ, ଶିଖିବାକୁ ପଡ଼ିବ। କାରଣ ମୋର ସ୍ୱାଧୀନତା ଯେଉଁଠି ଶେଷ ହୁଏ ସେଇଠି ଅନ୍ୟର ସ୍ୱାଧୀନତା ଆରମ୍ଭ ହୁଏ। ଏକଥା ଯଦି ପ୍ରତ୍ୟେକ ଆମେ ବୁଝିବା ତେବେ ସମାଜ ନିଶ୍ଚିତ ଭାବରେ ଏକ ସୁନ୍ଦର ଭାବରେ ଗଠନ ହୋଇଥିବା ଏବଂ ଆମମାନଙ୍କୁ ସ୍ନେହ ଓ ପ୍ରେମରେ ବାନ୍ଧି ରଖୁଥିବା ସମାଜରେ ପରିଣତ ହେବ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ସାର୍ କଣ୍ଠଦାନ କରିଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ୍, ସଙ୍ଗୀତ ଅନୁ ମଲ୍ଲିକ, ଗୀତ କାତିଲ ସଫାଇ।

ସାଧାରଣ ମଣିଷଟିଏ ଯେତେବେଳେ ଶିକ୍ଷା ଗ୍ରହଣ କରେ ତାର ଗୁରୁଙ୍କଠୁ ହିଁ ଜୀବନ ବଞ୍ଚିବାର କଳାକୌଶଳକୁ ଶିକ୍ଷା କରେ, ଜୀବନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ। ସମାଜରେ ବାସ କରିବା ପାଇଁ ସଭ୍ୟ ଶିକ୍ଷିତ ହେବା ପାଇଁ ଏକ ଗୁରୁଙ୍କର ଆବଶ୍ୟକତା ଅଛି। ତେଣୁ ଆମମାନଙ୍କର ଜୀବନରେ ଗୁରୁଙ୍କର ସ୍ଥାନ ଅତୁଳନୀୟ। କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ନାଗିନା କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ ଠିକଣା ଶିକ୍ଷାଗତ ଯୋଗ୍ୟତା ବୟସ ଜାତି ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପୁଣି ଥରେ ଶ୍ରୋତାମାନଙ୍କୁ ସୂଚାଇ ଦେବାକୁ ଚାହୁଁଛୁ, ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ରହିଛି ହ୍ୟାଲୋ ସଖୀ ଫୋର୍ଲିନ୍ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ଯେଉଁଥିରେ ଆମମାନେ ଆଲୋଚନା କରିବା ତାହା ହେଉଛି ନବଯୌବନ ଦର୍ଶନ। ଆମେ ଆପଣଙ୍କର ଫୋନ୍କୁ ଅପେକ୍ଷାରେ। ଆମ ସହିତ ଯୋଗାଯୋଗ କରିବାର ନମ୍ବରଗୁଡ଼ିକ ହେଉଛି 0663-24-11-240 ଏବଂ 0663-24-11-231। ଆମେ ଆପଣଙ୍କର ଫୋନ୍ ଅପେକ୍ଷାରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତ ଧନେଶ୍ୱର ଦାସଙ୍କ କଣ୍ଠରେ, ଗୀତ ରଚନା ଶାନ୍ତନୁ ପୁରୋହିତ।

0: ଏଥର ଶୁଣନ୍ତୁ ପରଶୁରାମ ପାତ୍ରଙ୍କ କଣ୍ଠରେ ଏହି ଗୀତ, ଗୀତ ରଚନା ଧନୁର୍ଜୟ ମେହେର।
1: ବଦଲି ଗଲା ସବୁ ଫେସନ ଯେନ୍ ଦିନୁ ହେଲା ଦେଶ ସ୍ୱାଧୀନ, ବଦଲି ଗଲା ସବୁ ଫେସନ ଯେନ୍ ଦିନୁ ହେଲା ଦେଶ ସ୍ୱାଧୀନ, ବଦଲି ଗଲା ସବୁ ଫେସନ। ଅଜା କହୁଥିଲେ ନାତି ପିଲାମାନଙ୍କୁ, ଅଜା କହୁଥିଲେ ନାତି ପିଲାମାନଙ୍କୁ, ତୁମେ ମାନେ ବାବୁ ଭାଇ ଗେବାନ। ବଦଲି ଗଲା ସବୁ।

0: ଆମକୁ ଶୁଣୁଥିବା ପ୍ରତ୍ୟେକ ଋଣଗ୍ରାହୀ ଶ୍ରୋତାମାନଙ୍କୁ ଶ୍ରଦ୍ଧା ଏବଂ ଶୁଭେଚ୍ଛାର ସହ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଶ୍ରୋତାବନ୍ଧୁ, ସମୟ ଆଗେଇଛି। ଏଇ ଯେମିତି ଦେଖନ୍ତୁ, ପ୍ରଚଣ୍ଡ ଗ୍ରୀଷ୍ମରୁ ଆମକୁ ମୌସୁମୀ ଶୀତଳତା ପ୍ରଦାନ କରିଛି। ଠିକ୍ ବର୍ଷକର ଅପେକ୍ଷା ପରେ ପୁଣି ଥରେ ଜଗତର ନାଥ ଜଗନ୍ନାଥ ତାଙ୍କର ରଥରେ ରଥାରୂଢ଼ ହେବେ। ତାଙ୍କର ଦର୍ଶନ ନିମନ୍ତେ ସେ ଆଜି ପ୍ରସ୍ତୁତ। ତାଙ୍କୁ ଟିକେ ଦେଖିବା ପାଇଁ ଆଜି ସାଧାରଣ ଲୋକଟି ବର୍ଷଟିଏ ଅପେକ୍ଷା କରିଥିଲା। ଗତ ବର୍ଷରେ ଆମର ସହବର୍ତ୍ତୀ ହୋଇଥିଲେ, ଯାହା ଯାହା ଆବଶ୍ୟକ, ଦୁଃଖ ହେଉ କଷ୍ଟ ହେଉ, ସଦାସର୍ବଦା ସେ ଆମ ସାଙ୍ଗରେ ଥିଲେ। ଆଜି ହ୍ୟାଲୋ ସଖି କାର୍ଯ୍ୟକ୍ରମରେ ଆପଣମାନଙ୍କର ପାଇଁ ଆମେ ରଖିଛୁ ଆଲୋଚନାର ବିଷୟ ନବ ଯୌବନ ଦର୍ଶନ। ମୁଁ ଅପେକ୍ଷା କରିଛି ଷ୍ଟୁଡ଼ିଓରେ ଆପଣଙ୍କର କଲ୍ ପାଇଁ। ତେଣୁ କେହି ଜଣେ ଆମକୁ କଲ୍ କରୁଛନ୍ତି। ହ୍ୟାଲୋ, ହ୍ୟାଲୋ, ନମସ୍କାର ଭାଇ, କୋଉଠୁ କହୁଥିଲେ? ସୁନ୍ଦରଗଡ଼ରୁ କହୁଥିଲେ। ଆଚ୍ଛା, ଆପଣଙ୍କର ନାଁ କହିବେ, ପରିଚୟ ଦେବେ? ଗୋପାଳ ବାବୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଗୋପାଳ ବାବୁ, ବର୍ଷଟିଏ ଗଲା, ଗତ ବର୍ଷ ରଥଯାତ୍ରାରୁ ଏ ବର୍ଷ ରଥଯାତ୍ରା, ନବଯୌବନ ଦର୍ଶନ ଆମମାନେ କରିବା। ଆପଣଙ୍କୁ ବ୍ୟକ୍ତିଗତ, ଆଜ୍ଞା, ଆପଣଙ୍କୁ ବ୍ୟକ୍ତିଗତ ଭାବରେ ସେମିତି କିଛି ଅଭିଜ୍ଞତା ବା ଅନୁଭବ ଅଛି ଜଗତର ନାଥ ଜଗନ୍ନାଥଙ୍କୁ ନେଇ? କୁହନ୍ତୁ। ନିହାତି ଭାଇ, କାହିଁକି ନା ଆମେ ସାଧାରଣ ଲୋକ ଏଇ ଦିନଟିକୁ ଅପେକ୍ଷା କରିଥାଉ। ଜଗତର ନାଥଙ୍କୁ ଆଖି ପୂରେଇ ଦେଖିବା ଭାଗ୍ୟରେ ଥିଲେ ମିଳେ। ଯେମିତି ଆପଣ କହିଲେ, ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବାର ବିଶେଷ ବେଶକୁ ଆମେମାନେ ଏଇ ଦିନଟିରେ ଦେଖୁ। ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ହିଁ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି, ନା କ'ଣ କହୁଛନ୍ତି? ହଁ, 15 ଦିନ ଭକ୍ତମାନେ ତାଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ତେଣୁ ଅଣସର ଶେଷରେ ପୁଣି ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, ତାକୁ ହିଁ ଆମେ ନବଯୌବନ ବୋଲି କହୁ। ଜଗତର ନାଥ ଭଗବାନ କିନ୍ତୁ ସାଧାରଣ ମଣିଷ ଭଳି ଆମମାନଙ୍କର ସହିତରେ ରହିଛନ୍ତି। ସାଧାରଣ ମଣିଷ ଭଳି ଠାକୁରଙ୍କୁ ଜ୍ୱର ବି ହୋଇଥିଲା, ତାଙ୍କର 108 ସୁବାସିତ ଜଳରେ ସ୍ନାନ କଲାପରେ ଆଜି ନବଯୌବନ। ଆପଣଙ୍କୁ ଆମେ କେନ୍ଦ୍ର ତରଫରୁ ଷ୍ଟୁଡ଼ିଓରୁ ଶ୍ରଦ୍ଧା ଶୁଭେଚ୍ଛା ଦେଉଛୁ। ଭଗବାନ ଆପଣଙ୍କୁ କୁଶଳରେ ରଖନ୍ତୁ। କଲ୍ କରିଥିବାରୁ ଧନ୍ୟବାଦ। ଆମେ ଯେମିତି କଥା ହେଉଥିଲୁ, ଅଣସର ଘରେ, ହ୍ୟାଲୋ, ଶ୍ରୋତାମାନେ ଚେଷ୍ଟା କରୁଛନ୍ତି ଆମ ସହିତ ସଂଯୋଗ ହେବା ପାଇଁ। ସମସ୍ତଙ୍କ ଚେଷ୍ଟାକୁ ଆମେମାନେ ସାଦରେ ସ୍ୱାଗତ କରୁଛୁ। ଆଉ ଗୋଟିଏ କଲର୍ଙ୍କର କଲ୍ ନେବା। ହ୍ୟାଲୋ, ନମସ୍କାର ମ୍ୟାଡ଼ାମ, ଶ୍ରଦ୍ଧା ଓ ଶୁଭେଚ୍ଛା। କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, ଓ ସ୍ୱର୍ଣ୍ଣ ମ୍ୟାଡ଼ାମ କେମିତି ଅଛନ୍ତି? ନିଶ୍ଚିତ ଭାବରେ, କାରଣ ଆମେ ସାଧାରଣ ମଣିଷ ଯେତେବେଳେ ଭଗବାନ ତାଙ୍କ ରତ୍ନବେଦୀକୁ ଛାଡ଼ି ସାଧାରଣ ମଣିଷ ପରି ଆମମାନଙ୍କ ସହିତ ଚଳପ୍ରଚଳ ହୁଅନ୍ତି, ଆଉ ଏତିକି ଦିନ ହିଁ ଆମମାନଙ୍କ ପାଇଁ ସେ ଦିଅନ୍ତି। ରଥଯାତ୍ରାର ଗୋଟିଏ କେମିତି ସମ୍ପର୍କ ସତରେ ମଣିଷ ସହ ଭଗବାନଙ୍କର, ନୁହଁ? ଆଜ୍ଞା, ତେଣୁ ସାଧାରଣ ମଣିଷ ଭଗବାନଙ୍କର ଲୀଳା ବୁଝିବା ଅସମ୍ଭବ, କିନ୍ତୁ ସେ ପୁରା ଶାଗ ଖିଆ ଠାକୁର, ଭୋଗ ଖିଆ ଠାକୁର, ତେଣୁ ଆମ କଥା ଆମେ ନ କହିଲେ ବି ସେ ବୁଝିପାରନ୍ତି। ବୋଧେ କଲ୍ଟି କଟିଯାଇଛି ନିଶ୍ଚିତ ଭାବରେ। ଯେମିତି ଆମେ କଥା ହଉଥିଲୁ ଶ୍ରୋତାବନ୍ଧୁ, ଖଡ଼ି ଲାଗି ଆଉ ବନକ ଲାଗି ପରେ ମହାପ୍ରଭୁ ପ୍ରତିମା ନୂଆ ପରି ଉଜ୍ଜଳ ଦିଶୁଥିବା ଦୁଶୁଥିବାରୁ ଏହାକୁ ନବଯୌବନ ବୋଲି କୁହାଯାଏ। କେତେ ବଡ଼ କଥା କହିଲେ, ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ ମହାପ୍ରଭୁ, କିନ୍ତୁ ରତ୍ନ ସିଂହାସନକୁ ନ ଯାଇ ଆମମାନଙ୍କର ଦର୍ଶନ ପାଇଁ ନିଜେ ପ୍ରସ୍ତୁତ ହୁଅନ୍ତି। ନବଯୌବନ ଓ ନେତ୍ର ଉତ୍ସବ ପରେ ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରନ୍ତି। ନବଯୌବନ ଦର୍ଶନ ଲାଭକୁ ଶ୍ରଦ୍ଧାଳୁମାନେ ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି। କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ତିଥିରେ ବା ସମୟରେ ଏପଟ ସେପଟ ହୁଏ। ନେତ୍ର ଉତ୍ସବର ଅର୍ଥ ହେଲା ମହାପ୍ରଭୁଙ୍କର ଚକ୍ଷୁରେ ନବଯୌବନ ବେଶରେ ଅନ୍ତିମ ସ୍ପର୍ଶ। ଶ୍ରୋତାବନ୍ଧୁ କେତେ ବଡ଼ କଥା କହିଲେ, ଜଗତର ନାଥ ଜଗନ୍ନାଥ ତାଙ୍କର ଲୀଳାକୁ କିଏ ବୁଝେ, ଆମେ ନ କହିଲେ ବି ସେ ଆମ କଥାକୁ ବୁଝନ୍ତି, ଅନ୍ତରର ବେଦନାକୁ ବୁଝନ୍ତି। ଆସନ୍ତୁ ଆଉ ଥରେ ଆମେ, ହ୍ୟାଲୋ ଭାଇ ନମସ୍କାର, କୋଉଠୁ କହୁଥିଲେ, କେମିତି ଅଛନ୍ତି, ଆପଣ କେମିତି ଅଛନ୍ତି? ଆମେ ଭଲ ଅଛୁ। ଆଜିର ଗୋଟେ ବିଶେଷ ଆଲୋଚନାକୁ ଆପଣଙ୍କୁ ସ୍ୱାଗତ କରୁଛି, ଜଗତନାଥ ଜଗନ୍ନାଥଙ୍କର ନବ ଯୌବନ ଦର୍ଶନ। ଆପଣ ଏ ବିଷୟରେ କିଛି କହିବେ? ଜଗତର ନାଥ ତାଙ୍କର ଲୀଳା, ତାଙ୍କର ଆଚାର, ତାଙ୍କର ଉପସ୍ଥିତି ସବୁ କିଛି ଭିନ୍ନ କଥା କହେ। ଆମେ ସାଧାରଣ ମଣିଷ, ଆମକୁ ଦର୍ଶନ ଦେବା ପାଇଁ ହିଁ ରତ୍ନ ବିଧିକୁ ନ ଯାଇ ଆମ ପରି ସାଧାରଣ ମଣିଷଙ୍କୁ ଦର୍ଶନ ଦେବା ପାଇଁ ଆଜି ସେ ବଡ଼ଦାଣ୍ଡରେ ରହିବେ, ରଥଯାତ୍ରାରେ ରଥାରୂଢ଼ ହେବେ। ଆପଣଙ୍କର ବ୍ୟକ୍ତିଗତ ଜୀବନରେ ସେମିତି କିଛି ଅନୁଭବ ଅଛି ମହାପ୍ରଭୁଙ୍କୁ ନେଇ?
1: ଆଜ୍ଞା, ସେମିତି ତ କିଛି ନାହିଁ, ମାନେ ଯେତେବେଳେ ଆମେ ଛୋଟ ଥିଲୁ
0: ଆଜ୍ଞା,
1: ସେତେବେଳେ ଆମେ ବହୁତ ମାନେ ଇଏ ହଉଥିଲୁ, ମାନେ ରଥ ଦେଖି ଯିବା ପାଇଁ, ମାନେ ରଥଯାତ୍ରା ଦେଖି ଯିବା ପାଇଁ ବହୁତ ଉତ୍ସାହ ସହିତ ଦେଖି ଯାଉଥିଲୁ। ଏବେକାର ସମୟ ଟିକେ ଅଲଗା ହଉଛି, ମାନେ ଲୋକମାନେ ରଥଯାତ୍ରାକୁ ଏତେ ପସନ୍ଦ ମାନେ ପସନ୍ଦ କରୁଛନ୍ତି, କିନ୍ତୁ ଏତେ ଗହଳି
0: ନିହାତି ଭାଇ। ଏଥର ବି କିନ୍ତୁ ଆମେ ଆପଣଙ୍କୁ ଅନୁରୋଧ କରିବୁ, ଆପଣ ନିଶ୍ଚିତ ଭାବରେ ରଥଯାତ୍ରା ଦେଖିବାକୁ ଯାଆନ୍ତୁ ଆଉ ମହାପ୍ରଭୁଙ୍କର କୃପା ପ୍ରାପ୍ତ ହୁଅନ୍ତୁ। ଆମକୁ କଲ୍ କରିଛନ୍ତି, ଧନ୍ୟବାଦ। ଆଉ ଗୋଟିଏ କଲର୍ଙ୍କର କଲ୍ ନବା। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ଭାଇ ନମସ୍କାର, ହଁ କେମିତି ଅଛନ୍ତି ଭାଇ ଆପଣ? ଆପଣଙ୍କୁ ବି ଜଗନ୍ନାଥଙ୍କର ଆଶିଷ ହଉ, ଆପଣ ବିଭୁ କୃପା ପ୍ରାପ୍ତ ହୁଅନ୍ତୁ, ଆପଣଙ୍କର ମାନସିକ ଶାନ୍ତି, ଶାରୀରିକ ସୁସ୍ଥତା ରହୁ। ଆପଣ ସବୁବେଳେ ଆମ ସହିତ, ଆମ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତି, ସେଥିପାଇଁ ଆମେ ଆପଣଙ୍କ ପାଖରେ ଋଣୀ। ଆପଣଙ୍କର ସ୍ନେହ, ଶ୍ରଦ୍ଧା ଓ ଆଗ୍ରହକୁ ନିଶ୍ଚିତ ଭାବରେ ଆମେ ସମ୍ମାନ ଦେଉଛୁ। ଭାଇ ଆମକୁ କଲ୍ କରିଥିବାରୁ ଧନ୍ୟବାଦ। ଜୁହାର ଭାଇ। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
0: ଭଉଣୀ ନମସ୍କାର। ବହୁତ ବହୁତ ସ୍ୱାଗତ ଆପଣଙ୍କୁ, ଆଜିର ଏ ପବିତ୍ର ଆଲୋଚନାର ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁଙ୍କର ନବଯୌବନ ଦର୍ଶନ, ସାଧାରଣ ମଣିଷ ପ୍ରଭୁଙ୍କର ଲୀଳା ବୁଝିବା ଅସମ୍ଭବ, କିନ୍ତୁ ତଥାପି ବି ସେ ଆମର ଅକୁହା କଥାକୁ ବୁଝିପାରନ୍ତି। ମୁଁ ଭାବୁଛି ଆପଣ ମୋ କଥାରେ ଏକମତ ହେବେ। ଏକଦମ ମ୍ୟାଡ଼ାମ, କେତେ ସୁନ୍ଦର କଥାଟି କହିଲେ, ଯିଏ ଅନ୍ତରର କଥା ବୁଝନ୍ତି ସେ ଅନ୍ତର୍ଯ୍ୟାମୀ, କହିବାର, ଭାବିବାର, ମାଗିବାର ବହୁ ପୂର୍ବରୁ ସେ ଯାଚି ଦିଅନ୍ତି। ଆଜ୍ଞା, ଆପଣଙ୍କର ଜୀବନରେ ସେମିତି କିଛି ଅନୁଭବ ଅଛି?
3: ନିଶ୍ଚିତ ଭାବେ, ମୁଁ ତ ପ୍ରାୟ ଯାଏ ଜଗନ୍ନାଥ ଦର୍ଶନ ପାଇଁ, ଏବେ ବି ପରଦିନ ଆମେ ଯିବୁ। ଆଉ ଗୋଟେ କଥା ଲାଗେ, ପ୍ରଥମ ଥର ଯେତେବେଳେ ମୁଁ ଯାଏ, ଯଦି ଭିଡ଼ ପାଇଁ ଭଲକେ ଦେଖି ହୁଏନି,
0: ଆଜ୍ଞା,
3: ତାପରେ ପରେ ନିଶ୍ଚିତ ଭାବରେ ଆଉ ଥରେ ଗୋଟେ ଚାନ୍ସ ମିଳିଯାଏ।
0: ଦେଖିଲେ, ଦେଖନ୍ତୁ କେତେ ସୁନ୍ଦର କଥାଟି, ମାଗିବାର ପୂର୍ବରୁ। ଆଜ୍ଞା,
3: ଯଦି ଅଶାନ୍ତି ଲାଗିଲା, ଥରେ ଭଲକି ଦେଖି ହେଲାନି ବୋଲି ଯଦି ଲାଗିଲା,
0: ଆଜ୍ଞା,
3: କେମିତି ଟାଇମ ମିଳିଯାଏ ଆଉ ଥରେ ଦର୍ଶନ କରିବାର ସୌଭାଗ୍ୟ ମିଳିଯାଏ।
0: ତାକୁ ଆକୁ କଣ ଭାଷାରେ ବର୍ଣ୍ଣି ହବ, କେବଳ ଆଖି ଓଦା ହେବା କଥା। ଏକଦମ ଅନୁଭବର ବିଷୟ, ଯେଉଁ ଅନୁଭବ ଗୋଟିଏ ହୃଦୟକୁ ଆଉ ଗୋଟିଏ ହୃଦୟ ପର୍ଯ୍ୟନ୍ତ ସଂକ୍ରମିତ କରେ। ଆପଣଙ୍କର ଏ ବିଭୁ ଚେତନା, ଏ ବିଭୁ ପ୍ରେମ ଏମିତି ଆଗକୁ ବି ଥାଉ। ଆପଣଙ୍କ ପରିବାରରେ ସ୍ନେହ ସୌହାର୍ଦ୍ଦ୍ୟ ରହୁ। ଆମ ସହିତ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ହ୍ୟାଲୋ, ନମସ୍କାର ମ୍ୟାଡାମ, କିଏ କହୁଥିଲେ? ଆଜ୍ଞା ଆଜ୍ଞା ଆଜ୍ଞା, କଟିଗଲା। ଅନେକ କଲର କଲ୍ କରୁଛନ୍ତି, ସମସ୍ତେ ଚାହୁଁଛନ୍ତି ଆମ ସହିତ କଥା ହେବା ପାଇଁ, ସେଥିପାଇଁ ଆପଣ ମଧ୍ୟ ଆମକୁ କଲ୍ କରିଥିଲେ। ବହୁତ ବହୁତ ଧନ୍ୟବାଦ। ଏତିକି କହିବି, ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଏବଂ ଆପଣଙ୍କର ପରିବାରରେ ଈଶ୍ୱରଙ୍କର କୃପା, ଜଗନ୍ନାଥଙ୍କ କୃପା। କୁହନ୍ତୁ।
2: ହଁ, ପ୍ରଭୁଙ୍କ ବିଷୟରେ ଯେତେବେଳେ ଆଜି ଅଛି, ମୋ ନିଜ ଅନୁଭୂତି କହିବି ମ୍ୟାଡାମ, କି ଆଜି ଯେତେବେଳେ ନବଯୌବନ ଦର୍ଶନ ହେଇଛି ମହାପ୍ରଭୁଙ୍କର, ପନ୍ଦର ଦିନ ପରେ ସେ ଯେତେବେଳେ ଦେବସ୍ନାନ ପୂର୍ଣ୍ଣିମାରେ 108 ଘରା କଳସରେ ଗାଧୁଆ ଗାଧିଲେ, ତାଙ୍କୁ ଜ୍ୱର ହେଲା, ତାପରେ ଅଣସର ଘରେ ରହିଲେ ପ୍ରଭୁଙ୍କ ଦର୍ଶନ କରୁନଥିଲୁ, ତ ଆଜି ଯେତେବେଳେ ସେ ନବଯୌବନ ବେଶରେ ପଦାର୍ପଣ କଲେ, ସବୁ ନୂତନ ବସ୍ତ୍ର ପିନ୍ଧିକିରି ସବୁ ନବଯୌବନ, ତ
0: ନିଶ୍ଚିତ ଭାବରେ
2: ଦର୍ଶନ ପାଇଁ ମୁଁ ବର୍ତ୍ତମାନ ମନ୍ଦିରରୁ ଫେରୁଛି।
0: ବହୁତ ବହୁତ ବଢିଆ କଥାଟି, ଏବଂ ଏହି ସମୟ ଏହି ମୁହୂର୍ତ୍ତ ଆପଣଙ୍କୁ ଆଶିଷରେ ଭରିଦେଉ।
2: ମୁଁ ଦର୍ଶନ କରିକି ବର୍ତ୍ତମାନ ମହାପ୍ରଭୁଙ୍କ ପ୍ରସାଦ ଖାଇକି ମନ୍ଦିରରୁ ଫେରି,
0: ବହୁତ
2: ଆପଣଙ୍କର ଟପିକ ମଧ୍ୟ ବହୁତ ବଢିଆ ଥିଲା, ତ
0: ଏ ସଂଯୋଗ ନିଶ୍ଚିତ ଭାବରେ ମ୍ୟାଡାମ, ଏଇଟା ବି ଈଶ୍ୱରଙ୍କର ସଂଯୋଗ। ଆପଣ ମନ୍ଦିରରୁ ଆସିଲେ, ମହାପ୍ରସାଦ ସେବନ କରିଛନ୍ତି, ପୁଣି ଆମ ସହିତ ଯୋଗାଯୋଗରେ ଅଛନ୍ତି, ସମ୍ପର୍କରେ ଅଛନ୍ତି। ଧନ୍ୟବାଦ ଦଉଛି ମ୍ୟାଡାମ। ଆଉ ଅନେକ କଲର ଆମକୁ କଲ୍ କରୁଛନ୍ତି, ସମସ୍ତେ କଥା ହେବାକୁ ଚାହୁଁଛନ୍ତି, ତେଣୁ ଆପଣଙ୍କୁ ମୁଁ ଏଇଠି ରଖୁଛି। ଧନ୍ୟବାଦ। ଆଜ୍ଞା ଆଜ୍ଞା, ଭଲରେ ରଖିଥାନ୍ତୁ। ଧନ୍ୟବାଦ ମ୍ୟାଡାମ, ନମସ୍କାର। ପୁଣି ଜଣେ କଲର କଲ୍ କରୁଛନ୍ତି। ଦେଖ, 15 ଦିନର ଅବସର ପରେ ମହା ଅଣସର ସମୟରେ ଦେଢ଼ ମାସ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ ମିଳେ। ସେଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ, ବେଶ ଇତ୍ୟାଦି ନାନା ବଢ଼ିବା ପରେ ଅଣସର ନିୟମ ଅନୁସାରେ ଭର ଅମାବାସ୍ୟା ରାତ୍ରିର ଶେଷ ପ୍ରହରରେ ପଟ୍ଟଦିଅମାନଙ୍କୁ ଆଳତୀ ଅବକାଶ ପୂର୍ବକ ସ୍ଥାନାନ୍ତର କରାଯାଇ ତାଟି ଖୋଲି ଦିଆଯାଏ। ତାହାପରେ ସାହାଣ ମେଳା କରାଯାଇ ସୂର୍ଯ୍ୟପୂଜା ପରେ ମହାସ୍ନାନ ବିଧି ପାଳିତ ହୁଏ। ମହାସ୍ନାନରେ ଦିଅମାନଙ୍କର ସମ୍ମୁଖରେ 3 କଳସ ସ୍ଥାପନ କରାଯାଏ। କଳସ ପୂଜାରେ ଠାକୁରମାନଙ୍କର ପଞ୍ଚାମୃତରେ ଯଥାପ୍ରୀତି ମହାସ୍ନାନ ହୁଏ। ଜଗନ୍ନାଥଙ୍କ ଅଣସର ଘର ପରେ 2 ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି ନବଯୌବନ ବେଶ ଏବଂ ନେତ୍ର ଉତ୍ସବ। ଆଷାଢ଼ ଶୁକ୍ଳ ପକ୍ଷର ପ୍ରଥମ ଦିବସରେ ନେତ୍ର ଉତ୍ସବ ଆୟୋଜନ କରାଯାଏ। ଆସନ୍ତୁ ଆଉ ଜଣେ କଲର ଅଛନ୍ତି, ଶୁଣିବା। ହ୍ୟାଲୋ, ଆଜ୍ଞା, ଆକାଶବାଣୀରୁ କହୁଛି। ଭାଇ କିଏ କହୁଥିଲେ? ଆପଣଙ୍କୁ ନମସ୍କାର। ବହୁତ ବହୁତ ସ୍ୱାଗତ ଆପଣଙ୍କୁ। ଆଜି ଏକ ବିଶେଷ ଆଲୋଚନାରେ ଆମ ସହିତ ଆପଣ ଭାଗି ହେଲେ। ଜାଣିଛନ୍ତି ଆଜିର ଆଲୋଚନାର ବିଷୟ କଣ? ହଁ, ଯେହେତୁ ରଥଯାତ୍ରା ଆସୁଛି, ଆଜି ନବଯୌବନ ଦର୍ଶନ, ତାରି ଉପରେ ଆମେ କଥା ହେଉଛୁ।
4: ଆପଣ
0: ଆଜ୍ଞା ଆଜ୍ଞା, ହ୍ୟାଲୋ,
4: ମା ମାନଙ୍କୁ ଏତିକି ମୋର ବିନୀତ, ମା ମାନଙ୍କୁ
0: ଆଜ୍ଞା
4: ଜଗତର ନାଥଙ୍କୁ ଆଶୀର୍ବାଦ, ତାଙ୍କୁ ଚଲା ପଥରେ ଶୁଭ ଆଶୀର୍ବାଦ ଦଉ, କଣ୍ଟା ହଟେଇ କରି ପୁଷ୍ପ ବୃତ୍ତି କରୁ, ସବୁବେଳେ ଦୁଃଖ ନେଇ ସୁଖ ପ୍ରଦାନ କରୁ।
0: ଆଜ୍ଞା ଆଜ୍ଞା, କେତେ ବଡ କଥା କହିଲେ। ଆପଣଙ୍କର ଚିନ୍ତା ଆଉ ଚେତନା ସାରା ବିଶ୍ୱ ପାଇଁ, ସେଇଥିପାଇଁ ଆପଣଙ୍କୁ ଧନ୍ୟବାଦ। ଏ ପ୍ରକାର ପ୍ରଶସ୍ତ ଚିନ୍ତା ସମସ୍ତଙ୍କର ହେଉ। ଆମ ସହିତ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ମୁଁ କେନ୍ଦ୍ର ତରଫରୁ ଧନ୍ୟବାଦ ଦେଉଛି। ଧନ୍ୟବାଦ। ଈଶ୍ୱରଙ୍କର କୃପା, ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ଥାଉ। ଧନ୍ୟବାଦ ଭାଇ। ନମସ୍କାର। ଧନ୍ୟବାଦ ଭାଇ। ଆମେ କଥା ହଉଥିଲେ ନବଯୌବନର କଥା। ଯେମିତି ମୁଁ କହୁଥିଲି, ପଞ୍ଚାମୃତରେ ଯଥାପ୍ରୀତି ସେମାନଙ୍କର ସ୍ନାନ କଲାପରେ ଶ୍ରୀଜଗନ୍ନାଥର ଅଣସର ଘରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି, ପ୍ରଥମଟି ହେଉଛି ନବଯୌବନ ବେଶ, ତାପରେ ନେତ୍ର ଉତ୍ସବ। ଆଷାଢ଼ ଶୁକ୍ଳପକ୍ଷ ପ୍ରଥମ ଦିନରେ ନେତ୍ର ଉତ୍ସବ ହୋଇଥାଏ ଏବଂ ଠାକୁରମାନଙ୍କର ନେତ୍ରଦାନ ମନ୍ତ୍ରରେ ନେତ୍ର ଉତ୍ସବ ପାଳିତ ହୁଏ। ସାଧାରଣ ମଣିଷ ପରି ସେମାନଙ୍କର ଦେବତାମାନଙ୍କର ମଧ୍ୟ ଏ ବିଧି ପାଳିତ ହୁଏ। ପ୍ରିୟ ଶ୍ରୋତା, ଆପଣମାନଙ୍କୁ ଏଠି କହିବାକୁ ଚାହିଁବି, ଏ କଥା, ଏ କାହାଣୀ କେବଳ କାହାଣୀ ନୁହେଁ, ପ୍ରତି ହୃଦୟକୁ ଓଦା କରେ ଈଶ୍ୱରଙ୍କର, ଭଗବାନଙ୍କର ଉପସ୍ଥିତି ଏବଂ ତାଙ୍କର ଦୟା ଆଶୀର୍ବାଦ। ଯିଏ ଜଗତକୁ ପାଳନ୍ତି, ଯିଏ ଜଗତକୁ ସୃଷ୍ଟି କରିଛନ୍ତି, ସାରା ବ୍ରହ୍ମାଣ୍ଡକୁ ସୃଷ୍ଟି କରିଛନ୍ତି, ସେ ସାଧାରଣ ମଣିଷ ପରି ଆମକୁ ଦର୍ଶନ ଦିଅନ୍ତି। ସାଧାରଣ ମଣିଷ ପରି ତାଙ୍କୁ ଜ୍ୱର ହୁଏ। ସାଧାରଣ ମଣିଷ ଯେତେବେଳେ ଜ୍ୱରରେ ପୀଡ଼ିତ ହୁଏ ସେତେବେଳେ ସେ ଗାଧୋଇ ନଥାଏ। ମହାପ୍ରଭୁ ବି ଠିକ୍ ସେହି ନୀତି ଅବଲମ୍ବନ କରନ୍ତି। ଭାବିଲେ କେତେ ଗଭୀର କଥା, କେତେ ଗହିରୀ କଥା, କେତେ ମଞ୍ଜ କଥା। କଲ୍ ନବା, ଅନେକ କଲର୍ ଚେଷ୍ଟା କରୁଛନ୍ତି। ହ୍ୟାଲୋ,
5: ହ୍ୟାଲୋ, ହ୍ୟାଲୋ, ସସ୍ମିତା ମ୍ୟାଡମ୍।
0: ଆଜ୍ଞା ନମସ୍କାର। ନମସ୍କାର ଭାଇ, କିଏ କହୁଥିଲେ? ଚିତ୍ତରଞ୍ଜନ ଭାଇ, ଆପଣଙ୍କୁ ସ୍ୱାଗତ। ଆମ ସହିତ ଆଜି ଆଲୋଚନାରେ ଭାଗୀ ହୋଇଛନ୍ତି। ଏକ ମହାର୍ଘ୍ୟ ଅନୁଭବରେ ଆମେ ଯେଉଁ ଆଲୋଚନା ଆଜି କରୁଛୁ, ସେ ଆଲୋଚନାରେ ଆପଣ ବି ଆପଣଙ୍କର ଉପସ୍ଥିତି ଜାହିର କରିଛନ୍ତି, ସେଥିପାଇଁ ଧନ୍ୟବାଦ ଦେଉଛି। ଆଜି ନବ ଧନ୍ୟବାଦ। ଆଉ ଆପଣଙ୍କର ଜୀବନରେ ଭଗବତ ଚେତନା ବା ଜଗନ୍ନାଥଙ୍କର ଆଶୀର୍ବାଦ କେତେ ଅଛି ଆପଣ ଭାବୁଛନ୍ତି?
5: ଭାବିଛି ମ୍ୟାଡମ୍, ଭଗବାନଙ୍କ ପ୍ରତି ମୋର ଅପାର କରୁଣ, ଅପାର ସ୍ନେହ, ଶ୍ରଦ୍ଧା
0: ଆଜ୍ଞା
5: ଅର୍ପଣ କରୁଛି।
0: ଆଜ୍ଞା,
5: ଭଗବାନଙ୍କ ଠାରେ ମୋର ମନ ପ୍ରାଣ ସବୁ ଅର୍ପଣ କରି ତାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ମୁଁ ଅନେକ ଥର ତାଙ୍କ ପାଖକୁ ଯାଇଛି ଏବଂ ମୋର ଦୁଃଖ ଜଣାଇଛି।
0: ଆଜ୍ଞା, ଯଦି ଦୁଃଖ ଜଣାଇଛନ୍ତି ନିଶ୍ଚିତ ଭାବରେ ଭାଇ ସେ ଦୁଃଖ ଦୂର ହବ। କେବଳ ଆମର କହିବାର ଡେରି ଅଛି, ଆମର ମାଗିବାର ଡେରି ଅଛି, ଆମର ମାଗୁଣୀ କରିବାର ଡେରି ଅଛି। ମାଗିଲେ ନିଶ୍ଚୟ ମିଳିବ, କେବଳ ଅପେକ୍ଷା ଧୈର୍ଯ୍ୟର ସହ କରନ୍ତୁ। ଆପଣଙ୍କୁ ବି ଏଇ ପବିତ୍ର ନେତ୍ର ଉତ୍ସବ ପାଇଁ, ନବଯୌବନ ପାଇଁ ଶୁଭେଚ୍ଛା ଜଣାଉଛୁ। ଆମ ସହିତ ସଂଯୋଗ ହେଲେ ସେଥିପାଇଁ ଧନ୍ୟବାଦ। ନମସ୍କାର।
5: ଧନ୍ୟବାଦ ମ୍ୟାଡମ୍।
0: ହ୍ୟାଲୋ, ଏଥର ଆସନ୍ତୁ ଶୁଣିବା ଏ ସମ୍ପର୍କରେ କିଛି ଗୀତ।

ଶୁଣିଥିଲି ଗୀତଟି। ଭକ୍ତଟିଏ ଜଗନ୍ନାଥଙ୍କ ପାଖରେ ଅଳି କରୁଛି, ହେ ଭଗବାନ, ହେ କାଳିଆ ଠାକୁର, ତୁମର କରୁଣାର ବାଧି ମୋ ପ୍ରତି କ'ଣ ଉଣା କରିଦେବ। ଭକ୍ତର ଡାକରେ ସିଂହାସନ ଟଳମଳ ହୁଏ। ଆମେ କଥା ହେଉଥିଲେ ନବଯୌବନର କଥା। ଆମ ସହିତ ଯେଉଁମାନେ ଆଜି କଲ୍ରେ ବି ଯୋଡ଼ି ହେଲେ, ସମସ୍ତେ ତାଙ୍କର ବ୍ୟକ୍ତିଗତ ଜୀବନରେ ପାଇଥିବା ଅନୁଗ୍ରହକୁ ଆମ ଆଗରେ ବଖାଣିଲେ। ଯେମିତି ସ୍ନାନଯାତ୍ରା ଦିନ ମହାସ୍ନାନ ପରେ ଜୀଉମାନଙ୍କର ମୂର୍ତ୍ତିକୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ ବୋଲି କୁହାଯାଏ। ଠାକୁରମାନଙ୍କୁ ଅର୍ଥ ସାମନ୍ତ ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବରେ ଚିତ୍ରିତ କରାଯାଏ। ଅଣସର ଶେଷରେ ଆଷାଢ଼ ଅମାବାସ୍ୟା ବା ଉଭା ଅମାବାସ୍ୟା ତିଥିରେ ନୂତନ ଭାବରେ ପୁନଶ୍ଚ ଚିତ୍ରଣ ହୋଇ ଅଣସର ପରେ ଠାକୁରମାନେ ଭକ୍ତମାନଙ୍କୁ ଯେଉଁ ଦର୍ଶନ ଦିଅନ୍ତି, ତାକୁ ହିଁ ଆମେ ନବଯୌବନ ଦର୍ଶନ ବୋଲି କହୁ। ଆଷାଢ଼ ମାସ ଅମାବାସ୍ୟା ଦିନ ଯେଉଁମାନେ ଉଭା ବା ନିଜେ ବିଜ ହୋଇ ଆଶାୟୀ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ବୋଲି ଏହାକୁ ଉଭା ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ଖଡ଼ି ଲାଗି ବନକ ଲାଗି ପରେ ମହାପ୍ରଭୁଙ୍କର ପ୍ରତିମା ଉଜ୍ଜଳ ଦିଶୁଥିବାରୁ ଏହାକୁ ନବଯୌବନ ବେଶ ବୋଲି କୁହାଯାଏ। ଏହି ବେଶରେ ଯେଉଁମାନଙ୍କୁ ସାଧାରଣତଃ କେନ୍ଦୁଲି ଶାଢ଼ୀ, ଖଣ୍ଡୁଆ, ଫୁଟ ଇତ୍ୟାଦି ଲାଗି କରାଯାଏ, ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ। ନବଯୌବନ ନେତ୍ର ଉତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି। କେତେକ ସମୟରେ ନେତ୍ର ଉତ୍ସବ ନବଯୌବନ ତିଥିରେ ବି ତିଥିରେ ଟିକେ ତାରତମ୍ୟ ଦେଖାଯାଏ। ନେତ୍ର ଉତ୍ସବର ଅର୍ଥ ହେଲା ଯେଉଁମାନଙ୍କର ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ ସିଙ୍ଗାରିଦତ୍ତ ମହାପାତ୍ର ସେବକ ଶ୍ରୀଜଗନ୍ନାଥ ଆଜି ଦେବତାମାନଙ୍କର ନେତ୍ର ଅଙ୍କନ କରନ୍ତି। ଜଗନ୍ନାଥଙ୍କର ମହିମା, ଜଗନ୍ନାଥଙ୍କର କଥା ବଖାଣିବା ଶବ୍ଦରେ ଏତେ ସମ୍ଭବ ନୁହେଁ, ତାହା କେବଳ ଅନୁଭବର କଥା। ଏ ଅନୁଭବ ଗୋଟିଏ ହୃଦୟରୁ ଆଉ ଗୋଟିଏ ହୃଦୟକୁ ହିଁ ଯାଇଥାଏ। ତେବେ କାର୍ଯ୍ୟକ୍ରମ ଶେଷ କଲା ପୂର୍ବରୁ ଆସନ୍ତୁ ଶୁଣିବା ଆଉ ଏକ ଭଜନ।

ତେବେ ସମୟ ଇସାରା କଲାଣି ଆଜିର ଏ ଦିବ୍ୟ ଚେତନା ସମସ୍ତଙ୍କର ଆନନ୍ଦର କାରଣ ହେଉ। ଏହି ଶ୍ରଦ୍ଧା, ଏହି ଶୁଭେଚ୍ଛା, ଏହି ପ୍ରାର୍ଥନା ସହ ଆସନ୍ତୁ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା।

0: ଏଇଠି ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋୟବା ମୁଖ୍ୟ ହାଫିଜ୍ ସୟିଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍। ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ। ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି, ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000ରୁ ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
2: दुनिया के 130 देशों से ऊपर बायर आए। अभी मोदी जी ने 56 देशों से FTA हो रहा, कुछ से हो गया है, कुछ से बाकी। ये बताता है कि आज 60,000 से ऊपर एग्जीबिटर आए। और सबसे बड़ी खासियत है, इस एक्सपो में 90% MSME आए हैं। मैं उम्मीद कर रहा हूँ कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
1: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14ଟି ଦେଶର ପ୍ରଦର୍ଶନ ଏବଂ 20ରୁ ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000ରୁ ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋଏବାର ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି। ଗତ 8 ତାରିଖରେ ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋହବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳାଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱଶାନ୍ତି ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି ଆଦର୍ଶ ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର ଆବାସ ବୁସେହର ଚାବାହର ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ ବାହାରିନ୍ ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ ସହ ସମ୍ପର୍କରେ ଥିବା 2 ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଛି। 2020 ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନ ଏବଂ ଅନ୍ୟ 4 ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଫିଫା ବିଶ୍ୱକପ୍ରେ ଆଜି ପ୍ରଥମ ସେମିଫାଇନାଲ୍ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଟେକ୍ସାସ୍ର ଡଲାସ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ। ତୃତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିବା ପାଇଁ ଉଦ୍ୟମ କରିବ। ସୂଚନାଯୋଗ୍ୟ, ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ରେ 2-0 ମରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିବା ବେଳେ ସ୍ପେନ୍ 2-1 ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ଅଧିକାର କରିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ 3 ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଖେଳାଯିବ। ବିରାଟ କୋହଲି ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଏବା ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍।
3: Good afternoon. This is Akashwani and I am Valsa Williams with the midday news. The headlines. New Delhi strongly condemns attack on two vessels carrying 30 Indian seafarers in Strait of Hormuz. Says violence disrupting free and safe navigation through international waterways. India backs Palestine's bid for United Nations membership, reaffirms two-state solution to conflict between Palestine and Israel. Comprehensive economic and trade agreement between India and United Kingdom to come into force from tomorrow. India's largest global textile event, Bharat Tex 2026, begins in New Delhi to showcase country's growing leadership in textiles sector. IMD forecasts heavy to very heavy rainfall over Bihar and Odisha today. France to take on Spain in first semi-final in FIFA World Cup tonight in Texas. And in cricket, India to lock horns with hosts England in first ODI at Birmingham this evening. India has expressed deep concern at the attacks on two vessels, MT Albahya and MT Mombasa, during their transit through the Strait of Hormuz today. The Deputy Chief of Mission of the Embassy of Iran in New Delhi was summoned this morning by the External Affairs Ministry, and a strong protest against these attacks was lodged with him. Both the vessels were carrying 30 Indian seafarers among their combined crew of 46. The External Affairs Ministry said in a statement that of the 12 Indian nationals on board MT Albahya, one has lost his life and another has been injured. Of the 18 Indian nationals on board MT Mombasa, nine have sustained injuries, including two who are reported to be seriously injured. The ministry extended condolences to the family of the deceased Indian national and wished speedy recovery to those injured. The Indian mission and post in the UAE are closely monitoring the situation and are in touch with the UAE authorities to ensure all possible assistance to the affected Indian seafarers. New Delhi has strongly condemned these attacks and acts of violence targeting seafarers and disrupting free and safe navigation through international waterways like the Strait of Hormuz. India has also reiterated deep concern on account of the resumption of attacks and escalation of hostilities in the West Asian region and called for immediate cessation of violence and a return to dialogue and diplomacy in the interest of peace, security and stability in the region. Meanwhile, India today summoned Iranian Deputy Chief of Mission Mohammad Javad Hosseini following an Iranian missile strike on two UAE-flagged oil tankers in the Strait of Hormuz, which killed one Indian national and injured several others. Hosseini was seen leaving the Ministry of External Affairs headquarters in New Delhi after meeting officials. The United States launched strikes on Iran for the third consecutive night, marking a new escalation in the resumption of hostilities. The U.S. military's central command said it struck areas around Abu Musa, Bandar Abbas, Bushehr, Shah Bahar, Jask and Konarak, targeting Iranian coastal defense systems, missile and drone sites and maritime capabilities. Iran acknowledged the strikes but did not report any casualties or damage, while it responded with attacks targeting Bahrain, Jordan and two tankers associated with the United Arab Emirates traveling through the strait, killing one mariner and injuring eight others. Earlier yesterday, President Donald Trump announced that the U.S. will reinstate a blockade on Iranian shipping in the Strait of Hormuz and impose a 20% charge on cargo transiting the strategic waterway to cover the cost of maritime security. On the other hand, Iran has asserted its authority over the Strait of Hormuz and rejected the U.S. move. India has reaffirmed continued support to a two-state solution as well as to Palestine's membership of the United Nations. Secretary in the Ministry of External Affairs, Sri Priya Ranganathan, has said India has been a long-standing partner of the Palestinian people. She said this while addressing the second ministerial meeting of the Palestine Donor Group in Brussels yesterday. She underlined India's ongoing developmental assistance, including capacity-building programs and humanitarian assistance to the people of Palestine. Ms. Ranganathan noted that India's projects are demand-driven and largely centered on healthcare, education, capacity-building and vocational training. She also announced several new projects focused on rehabilitation, health, education and vocational training. The Comprehensive Economic and Trade Agreement, CETA, between India and the United Kingdom will come into force from tomorrow. The landmark deal grants Indian exports zero duty access to 99% of tariff lines in the UK market. It reflects the shared commitment of India and the United Kingdom to deepen their strategic partnership and deliver prosperity for their people. The groundwork for this historic agreement was laid in May 2021 through the Enhanced Trade Partnership and the adoption of the India-UK Roadmap 2030, which set the goal of doubling trade to $100 billion by 2030. More from our correspondent.
4: The implementation of the India-UK trade agreement marks a major step in India's journey towards becoming a globally integrated, resilient and competitive economy. With the agreement coming into force, Indian exporters will benefit from the complete elimination of UK tariffs on several key sectors. Tariffs of up to 70% on processed food products, over 21% on marine products, around 18% on engineering goods and auto components, up to 16% on leather and footwear products, around 12% on textiles and clothing will be reduced to zero. This will significantly enhance the competitiveness of Indian exports in the UK market, generate new opportunities for farmers, fishermen, MSMEs and manufacturers, and strengthen India's integration into global value chains. Indian service providers in IT and IT-enabled services, financial services, healthcare, education, engineering, telecommunications and consultancy services will benefit from enhanced market access and greater regulatory certainty. With Dipendra Kumar, Akshit Vedyan, Akashwani News, Delhi.
3: India has officially launched its campaign for election as a non-permanent member of the United Nations Security Council for the 2028-29 term. Launching India's candidature at the UN headquarters in New York, External Affairs Minister Dr. S. Jaishankar said the world is facing growing conflict and instability, making the role of the United Nations more critical than ever.

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ

0: ସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା, ରାଜ୍ୟରେ ଲାଗି ରହିଛି ବର୍ଷା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜା ପାଉଥିବା ପଟ୍ଟିଦିଅମାନଙ୍କୁ ବିସର୍ଜନ କରାଯାଇଛି। ଶ୍ରଦ୍ଧାଳୁମାନେ ସେହି ବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: ପୁରୀ ଶ୍ରୀମନ୍ଦିରରେ ଆଜି ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ବନକ ଲାଗି ନୀତି ଶେଷ ହେବା ପରେ ଦୈତାପତିମାନେ ଭିତରକୁ ଯାଇ ଚକା ଅପସାର କରିଛନ୍ତି। ଏହାପରେ ଦଶ ଅବତାର ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତୀ, ମୈଲମ ଓ ଅବକାଶ ନୀତି କରାଯାଇଛି। ପରେ ମହାଜନ ସେବକମାନେ ପାଞ୍ଚ ମୂର୍ତ୍ତି ବିଜେ ପ୍ରତିମାଙ୍କୁ ଦକ୍ଷିଣୀ ଘର ଓ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକୁ ବିଜେ କରାଇଥିଲେ। ତିନି ପଟିଦିଅଙ୍କୁ ବିମଳା ମନ୍ଦିର ପାର୍ଶ୍ୱରେ ଥିବା ମଣ୍ଡଣୀ ଘରକୁ ବିଜେ କରାଯିବା ସହ କୋଠ ସୁଆଁସିଆ ଅଣସର ତାଟିଗୁଡ଼ିକୁ ଖୋଲିଥିଲେ। ଭିତର କାଠ ନିକଟରୁ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରତାରୂଢ଼ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନର ମହାର୍ଘ୍ୟ ମୁହୂର୍ତ୍ତକୁ ଭକ୍ତ ଚାହିଁ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ଶୁଭ ଅବସର ପାଇଁ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନ ସ୍ୱଇଚ୍ଛାରେ ଦେୟ ବୃଦ୍ଧି କରିପାରିବେ ନାହିଁ। ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବୃତ୍ତିଗତ ଶିକ୍ଷାକୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ରି ଆଡ୍ମିସନ୍ ମଧ୍ୟ ସାମ୍ସ ପୋର୍ଟାଲ ଜରିଆରେ କରିହେବ। ନାମ ଲେଖାଇବା ସମୟରେ ଅର୍ଥ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଭିଡ୍ 19କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ହସ୍କିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏହି ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1917 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକକଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କ ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେହି ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରାଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ଓ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 38,619 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସଭା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇର ଏହି ଗୀତ। କଣ୍ଠଦାନ କରିଛନ୍ତି ମୋହିତ ଚୌହାନ, ଗୀତ କୁମାର, ସଙ୍ଗୀତ ପ୍ରୀତମ।

କଥାଚିତ୍ର ଏକ ପାଇଲି ଲୀଳା କଣ୍ଠଦାନ କରିଛନ୍ତି ମୋହିତ ଚୌହାନ, ସଙ୍ଗୀତ ମନୋଜ ମୁନ୍ତାସିର, ଗୀତ ରଚନା ଟୋନି କକ୍କର।

ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କିଶନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୁପୁ ଝକା ଝକା।

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତ ଭାଇ ଭଉଣୀ ଗୁଠିଆରିନ୍ ଜୁହାର ମହାପୁରୁଦ ଜନମ ଚିଚକିଚି ବାକେନ୍ ଯେତେର୍ଗେ ହନ୍ୟଣ୍ଟା କର୍ମେ ଭି ଚିଚକିଚି ଇଦାର ନାମ ଯେତେ ଦେବା ଆଦାତ ହେଲେ ଏଙ୍ଘେ କର୍ମେ ଯାହାର ଆଦାଧୀନ ମାନ ବୋଲିକିରି ଯଦି ନାମ ଭାବତ ହେଲେ ଆଦାତ ଟିକେ ଠିକ୍ ମାଲ ମାନି ଏନ୍ଦେର୍ଗେ ଯେ ନାମ ଯଦି ନାଲଖୁ ନାନତ ନାମେ ନାଲଖୁ ହିସାବନୁ ଆ କର୍ମେଧି ବାଦଲାର ତା ନାମ ଯାହା ବନ୍ କାମା ଆଙ୍ଗାଲ ଦାତ ଯାହା କାମନା କଥା ଆଦାଦ ନିଜର ମିଆଁ ଆତିଲି ନାମ ଯାହା କାମତ ଆଦାନ ନାମ ହାକ୍ଷତ ଆଦିକି ଲେଖେନ୍ ତା ତେଙ୍ଗା ଖାତିର କିଛି ଯେ ଚା ହୟ ହେଲେ କାନ ହୟ ହନ୍ନେଦୁ ତା ଏ କଥା ବନ୍ ନାମ ଧ୍ୟାନ ଚିନା କଥା ହେଲେ ଭିଲ୍ ଏକାବଦ ମାନ୍ନାର ଆଦାଦ ମାନଦ ଆ ଯାହା ବି ମାନ୍ନା ନାମେ ଜିଆନୁ ଅନେକ କଥା ବାରି ଦୁଃଖ ବାରି ସୁଖ ବାରି ଆ ଭିତରେ ଭି ନାମାନ ଉଜାଗେ ଲାଗି ତା ହନେ ସୁଖ ଦୁଃଖ ବନ୍ ହୋଇକିରି ଏକାନେ ଉଜା ଖାତିର କିଛି ଆରୁ ନିଜର ମେହନତ ନୁ ଏକାନେ ଅସୁବିଧା ନୁ ରାଇକିରି ଭିଲ୍ ଏକାନେ ପାଠ ସାଠ ପାଠଚାରାରୁ ସହର ନୁ ନକରି ନାନିକିରି ଏକାନେ ତମେ ଆଡ଼ପାପାଲି ନାଞ୍ଜାର ହନେ ଅଣ୍ଟାଇନ୍ ନା କଥା ମେନତ ଆ ଆଜ୍ଞା ଘର ମାନାଲନାର ପରଦେଶୀ କିସାନ ତା ବାରା ତମେ ଗାନେ ଦୁଇ ଚାର ପଦ କାଛ ନେଖରତ
1: ନମସ୍କାର ଆଙ୍ଘେ ନାମେ ପରଦେଶୀ କିସାନ ଆଉ ଆଗିଲି ତ ଏନ୍ ଚାରଶାଳୀ ନୁ ପାଳାଲ ଗାନ ଆଉ ଚାରଶାଳୀ ତିନ ୟୁପି ଗେଗେର କାନ ୟୁପି ବାଜକୁନ ପହିଲାଗିରି ଏନ୍ ତିନ କ୍ଲାସ ନୁ ଏଡମିସନ ଅଛିକାନ ଚାରଶାଳୀ ରାଚା ଦିଆ ଆଉ ଏନ୍ ତିନ ତିନ କ୍ଲାସ ନୁ ଚାରଶାଳୀ ନୁ ରାଜକାନ ଆଉ ଆସ୍ତିନ ଛଅ ଏମ୍ ଏମି କାହା ଲାଗେ ମାଇନର କାହା ଲାଗେ ଆଉ

0: ಬಿಟ್ಟು ಆರೋಂಟ ಪದ್ದಾಗಿ ಕೇರ್ಕಾನ್ ಏಕಾಏಕ ಅವು ಅಸಾನ್ ದಿವರ್ಸ್ ಇಮಿ ಹಾಕನ್ ಪಾಳ್ಸ್ಕನ್ ಅಸ್ತೀನ್ ಹೈಸ್ಕೂಲ್ ಉಂಡಚ್ಚ ಹನ್ನೂರ ಐದು ಕಲಾ ಹೈಸ್ಕೂಲ್ ಬರ್ಗಿರಿ ಆ ಹೈಸ್ಕೂಲ್ ನಾಮಿ ಲೆಕ್ತಕನ್ ಬಾಸಠಿನು ಹೇಳೆ ಬಾಸಠಿನ್ ಎಮ್ಮನದ ಆ ಹೈಸ್ಕೂಲ್ಟಾ ಚಾರ್ ನಂಬರ್ ಬ್ಯಾಚ್
1: ಜಿ ಹೈಸ್ಕೂಲ್ ಎಕ ಪದ್ದ ಅಂತ
0: ಕಲಾ
1: ಕಲಾ ಕೋಲಾ ಅಚ್ಚ ಪದ್ದಗೆ ನಮೇ ಕೋಲಾದು
0: ಕೋಲಾದು
1: ಅಂದ್ರೆ ನಿಮೇ ಪದ್ದ ಬೋದ್
0: ಹಾ ಆಮೇ ಪದ್ದ ಕುಲ್ಸರಾ ರಜಾದ
1: ಅಚ್ಚಾ
0: ರಿಂಗಲ್ ದೇವನು ಹಸ್ರಕಂ ರಿಂಗಲ್ ದೇವನು ಭಸರಿಗಿರಿ ಜಮನ್ ಗಿರಾ ಚಹನು ಅತಲಾಮ್
1: ಅಲ್ಲಿ ಜಮನ್ ಗಿರಾ ಚಹನು ಎಕ ಪದ್ದ ದೋ ನಿಮೇ
0: ಕೋರ್ಸಡಾನು ಆಮೇ ಅಲ್ಪಾದ ಅಕ್ಕುನ್
1: ಜಮನ್ ಗಿರಾ ಬ್ಲಾಕ್ ನು
0: ಜಮನ್ ಗಿರಾ ಬ್ಲಾಕ್ ನು
1: ಹಾ ಈ ನಮೇ ಸುಮಲ್ಪುರ್ ಜಿಲ್ಲಾ
0: ಸುಮಲ್ಪುರ್
1: ಮೇಲೆ ಹಾ ಮೇಲೆ ಹುಸಿನ್ ಬರ್ಕಾರ ನೀವು ಪಾರ್ಟ್ಸ್ ಕಾರಂಗೆ ಅಚ್ಚಾ
0: ಹಾ ಅಲ್ಲಿ
1: ಕೋಲಾ ಹೈಸ್ಕೂಲ್ ನು
0: ಕೋಲಾ ಹೈಸ್ಕೂಲ್ ನು ಪಾರ್ಟ್ಸ್ಕನ್ ಹಾ ಕೋಲಾ ಹೈಸ್ಕೂಲ್ ತಿನ್ ಪಾಸ್ಔಟ್ ಮಂಜ್ಕನಾರು 66 ನು ಎನ್ ಉರ್ಕನ್ ಹೈಸ್ಕೂಲ್ ತಿನ್ ಹಾ ಚಕ್ರಿ ಲಗನ್ ಇಯಾ ಇಯಾ ದರ್ಖಾಸ್ತ್ ನಂಜ್ಕನ್ ಬೇಲೆ ಇಬಿಎಸ್ಎನ್ಎಲ್ ನು ಅಗಲಿ ತ ಟೆಲಿಫೋನ್ ರಾಚಾದ ಸೆಂಟ್ರಲ್ ಗವರ್ನಮೆಂಟ್ ಎಬೆ ಇದು ಬನಾಲಿ ಬಿ ಎಸ್ ಎನ್ ಎಲ್ ಮಂಜಾಕೆರ ಬಿ ಎಸ್ ಎನ್ ಎಲ್ ತಿನ್ ಅಸಾನ್ ಡಿ ಟಿ ಆಫೀಸ್ ನು ರಾಜಕಾನ್ ಅಗಲಿ ತಿನ್ ಪಚಲಿ ಆ ಡಿ ಟಿ ನು ಹಿ ರಾಜಕಾನ್ ಮುಂದ ರಿಟೈರ್ಡ್ ಮಂಜ್ಕನಾರು ದ 2009 ರಿಟೈರ್ಡ್ ಮಂಜ್ಕನಾರು ಸುಮಲ್ಪುರ್ ನು ಕುಡಿಯ
1: ସମ୍ବଲପୁର ନୁ ହିଁ ରାଲଦାର ମେଲେ ହେଲେ ଚାକିରି ବାକିରି ଯେନ୍ ନିମ ରାଞ୍ଜକାର ଡିଇଟି ଉଣ୍ଟା ବାଜକାର ଡିଇଟି ବାକି ଦିଦୁ
0: ଡିଭିଜନାଲ ଇଞ୍ଜିନିୟର ଟେଲିଗ୍ରାଫ
1: ଆଚ୍ଛା ଆଚ୍ଛା ହଁ ହଉ ଡିପାର୍ଟମେଣ୍ଟ ନିମେ ହେଲେ ଆଗଲି ହୁ କଥା ଟିକେ ଆଗଲି ଆଲୋଚନା ନ ଫିର ନିମେ ଅଲଗା କଥା କାଛ ନେଇକର ହୁ ବାକି ନଟା ଟେଲିଫୋନ୍ କି ଗୋଟେ ବଢ଼େଇଟି ହାନି ରାଜା ଜି ଓୟା ହାସ୍ତି ଫୋନ୍ ନାନ ଚସ୍ ହେଲେ ହାସ୍ କାଛ ନେଇକର ଚସ୍ ହାଲି ସାଙ୍ଗେ ସାଙ୍ଗେ କଥା ବୋଧ ମନାଲି ଅଣ୍ଟା ବଢ଼େଇଟି ଇଣ୍ଟରେଷ୍ଟ ରାଜା ତ ହୁ ବାକି ଆଲାର୍କି ଆଡ଼ପାନୁ ଯଦି ଟେଲିଫୋନ୍ ଅଣ୍ଟା ଆତିଲି ହେଲେ ତମେ ଅଣ୍ଟା ବଢ଼େଇଟି ନା ମେ ରାଜା ହୁ କଥା ବୋଧ କାନେ ନିମା ଲାଗି ଯେହେତୁ ନିଉ ହୁ ଡିପାର୍ଟମେଣ୍ଟ ନାଲ୍କୁ ନା ନାଲ୍ କରେ କାନେ ନିମା ସମ୍ମାନ
0: କରାଲି ଇଦ ବଞ୍ଜାଦ 95 ସାଲ ନୁ ଇଦ ଆରମ୍ଭ ବଞ୍ଜାଦ ଆଉ କମର୍ସିଆଲ ସେକ୍ସନ୍ ବଞ୍ଜାଦ
1: ଆଚ୍ଛା
0: ଆଉ କମର୍ସିଆଲ ସେକ୍ସନ୍ ନୁ ଫେର ଏନ୍ ରାଜକାନ ଆଉ ହେନୁ ରାଜକି ପୁନା ବିଲ୍ଡିଂ ବନ୍ଜା ପୁନା ବିଲ୍ଡିଂ କେ ଫେର ସିଫ୍ଟ କମ୍ସ କମ୍ ଆସ୍ତିନ
1: 2009
0: ଆଙ୍ଗେ ଆକ୍ଚୁଆଲି ମୁଁଟା ଝିଅ ହାତୁର ଆର୍ ମୁଁଟା କୁକ ହାତୁର ଝିଅ ହାତୁରି ଉଠିଆରି ତ ନିଜର ନିଜର ଆଳପାଗି କେରାର ବେଞ୍ଜରାରି ଆଉ କଖା କୁକ ସେ ଆସିନି ହୁରମାରି କୁକ ଉଠିଆରିନ୍ ବି ହୁରମାରିନ୍ ବିଞ୍ଜ କେଞ୍ଜି ଗାତା ନାଇଁ ଆଉ କଖା କୁକ ସେ ଜଳେ ହାତ ଦୁଅଛ କୁକ ସଣ୍ଟା କୁକାଇ ଅଣ୍ଟା ଆଉ ମାଝିଲା ହାତ ଦୁ ସେ ଜଳେ କୁକାଇ ଦଣ୍ଟା ଆଉ କୁକ ସଣ୍ଟା ପାସିଲି ଆଉ ଛୋଟ ସେ ଆଗେ ଅଣ୍ଟୁ ଉଠି ହାତ ଦଉ ଝିଅ ହାତ ଦଉ ଇଦି ଆଗେ
1: ପରିବାର
0: ପରିବାର ଆଉ ଅଛୁ ଯେନ୍ ଏମିତି ଆଳପା ବ୍ରହ୍ମପୁରିଆ ଅଣ୍ଟା ଅଳ୍ପା କେରା ଫେର ଅଣ୍ଟା ଆର ଅଣ୍ଟା ଏମିତି ମୁଣ୍ଡା ମୁଣ୍ଡା ରାଇଦ ଆ ବାଣି ନଞ୍ଜିକାନ ଜିକାନ ବ୍ରହ୍ମପୁରିଆ ପ୍ୟାଟର୍ନ ବା ନାର ଉଦିନ କୁଷଣ୍ଟା ରୁମ୍ ଅଚାସ ଆ ତାନ ରାଚାର କୁ ମାଝରା ସେ ବି ଅଣ୍ଟା ଆତଲାର ଅଣ୍ଟା ଆତଲି ତାର ଇଏ କାଟେସ ଆର ଅଣ୍ଟା ଆତଲି କିନ୍ତୁ କାଟେସ ଟିକେ ମାନେ ଆସ ଆକୁନ ପଦ୍ଦାନୁ କେରାସ ଆ ପଦ୍ଦାନୁ ଚାର ଏକଡ଼ ହାଲୁ ଅତଲି ଆ ଚାର ଏକଡ଼ ଆସ ଚଳ
1: ଚାଷବାସ କଥା ଯେ ନେହେତୁ ପଦ୍ଦାନୁ ନେଇକି ଯଦି ର ପୈତୃକ ସମ୍ପତ୍ତି ଏନ୍ଦ୍ରିକି ଆମ ବୋଧ ଆଇକା ମଲା ଆସାନ ବି କହ ତା ଦାଦି ମିର୍ ନାମ ଚାଷବାସ ନାନ ଦାଦି ବଢ଼ିଆ କଥା ଦୁ ଆରୁ ପଦ୍ଦାନୁ ବି ନାମେ ଯେତେ ଭାଇ ବଂଶାଲୀର ଯେତେ ଆତନାର ବନ୍ଧୁ ବାନ୍ଧବ କାଲାରାନ ବାରାନାର ଦାଦି ବଢ଼ିଆ କଥା ଦୁ ନାମ ଏକାଛନ୍ ରାଜକୁ ନିଜେ ଯଦି ଠିକ୍ ହିସାବ ନୁ କାମାଣି ଧାମାଣି ନାନ ତାରୁ ଚାଲର ତାଲାର ଗେନେ ମିଲି

ହଁ, ଯେନ୍ କଥା ନାମ କାଚି ନେଖରାଲ କାତ ଯେ ଯେତେ କଥା ବୋଧ ନାମ ହେ ମୁଇଁ ଆତଲି ନାମ ନିଜର ଜିଆବନ ଚେନ୍ତା ଗଢ଼ତ ହନ୍ନେ ଗଢ଼ର ତା ଏକାନିକିରି ନାମେ ଭବିଷ୍ୟତ ବୋଧ ଭଲ ମାନ ଭଲକିରି ନାମ ରଥ ଆରୁ ଭଲ ଅଣ୍ଟା ସମାଜ ଗଠନ କାମା ଆଙ୍ଗତ ଆ କଥା ନାମ ଯେତେ ଚିନ୍ତା ନାନ୍ନା କଥା ତା ଇ ଏସା ସାଙ୍ଗେ ଇନ୍ନାନ୍ତା କାର୍ଯ୍ୟକ୍ରମ ବନ ଇଶାନିୟତ ଯେତେ ରିନ୍ ଫିର୍ ଘାଏ ଜୁହାର।

ଏଇଠି ଶେଷ ହେଲା କିଶନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୁପୁ ଝକା ଝକା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଥାଚିତ୍ର ଜବ୍ ୱି ମେଟ୍। କଣ୍ଠଦାନ କରିଛନ୍ତି ସାନ୍ ଓ ଉସ୍ତାଦ ସୁଲତାନ ଖାନ। ଗୀତ ଇରଶାଦ କାମିଲ, ସଙ୍ଗୀତ ପ୍ରୀତମ।

କଥାଚିତ୍ର କିକ୍ ଗୀତ ରଚନା କୁମାର କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଓ ସଲମାନ ଖାନ ଓ ମିଟ୍ ବ୍ରଦର୍ସ ସଙ୍ଗୀତ ମିଟ୍ ବ୍ରଦର୍ସ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏଥର ଶୁଣନ୍ତୁ କଥାଚିତ୍ର ଗଜବୀର ଗୀତ, ଜାଭେଦ ଅଲି ଓ ସୋନୁ ନିଗମଙ୍କ କଣ୍ଠରେ। ଗୀତ ରଚନା ପ୍ରସନ୍ନ ଯୋଶୀ, ସଙ୍ଗୀତ ଏ ଆର୍ ରେହମାନ।

କଥାଚିତ୍ର ହାଙ୍ଗାମା କଣ୍ଠଦାନ କରିଛନ୍ତି ଅଭିଜିତ ଅଲକାୟତ୍ନିକ ଓ ସୋନୁ ନିଗମ, ସଙ୍ଗୀତ ନଦୀମ ଶ୍ରବଣ, ଗୀତ ସମୀର।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଠି ଶ୍ରୋତାମାନଙ୍କୁ ସୂଚାଇ ଦେବାକୁ ଚାହୁଁଛୁ, ଆଜି ଅପରାହ୍ନ 4:02 ଶୁଣିବେ ନାଟକ ଚିନି, ରଚନା ଏବଂ ପରିଚାଳନା ପ୍ରଦୀପ୍ତ ଭୁଳ, ପ୍ରଯୋଜନା ମୁରଲୀଧର ପଣ୍ଡା। ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ, ଏଥିରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ଉଦ୍ଧବ ପ୍ରଧାନ ଓ ସାଥୀ। ସନ୍ଧ୍ୟା 6:10 କିଶୋର ସଂସାର, ଏଥିରେ ରହିଛି ଗୋଲାପୀ ସହରର ହାୱା ମହଲ, ଏ ସମ୍ପର୍କରେ କହିବେ ପ୍ରୀତିଧାରା ପରିଜା। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ, ଉଭୟ କାର୍ଯ୍ୟକ୍ରମକୁ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର, ଏଥିରେ ଚାଷୀ ରମାକାନ୍ତ ବଗାଇଙ୍କ ସହ ଏକ ସାକ୍ଷାତକାର ଶୁଣିବେ। ରାତି 8:00 ବିଶ୍ୱବିଖ୍ୟାତ ପୁରୀ ଜଗନ୍ନାଥ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କ ସହ ଏକ ସାକ୍ଷାତକାର ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଜଗନ୍ନାଥ ସଂସ୍କୃତିରେ ସାମ୍ୟଭାବ କହିବେ, ଏ ସମ୍ପର୍କରେ କହିବେ ସୂର୍ଯ୍ୟମଣି ସାହୁ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଲଘୁ କଣ୍ଠ ସଙ୍ଗୀତ ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ଲାଗି ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ବା ଭାରତ। ଆନୁଷ୍ଠାନିକ ଭାବେ ଏଥିଲାଗି ଭାରତ ତରଫ ମୂଲ ହେଇଛେ ଅଭିଯାନ। ଭାରତ ଆଉ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ଭିତରେ ଆଇବା କାଲିଠାନୁ ବ୍ୟାପକ ଆର୍ଥିକ ଆଉ ବାଣିଜ୍ୟିକ ଚୁକ୍ତି ହେବା ଲାଗୁ ଭାରତନୁ ରପ୍ତାନୀ ହେବାର୍କେ ଥିବାର ସାମଗ୍ରୀମାନଙ୍କର ଉପରେ 99% ତକ କମ୍ ହେବା ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଦେଶର ସବୁନୁ ବଡ଼ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026 କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କରିଛନ୍ ଉଦ୍ଘାଟନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଦେଇ ଆଜି ଉପରବେଳା ଭୁବନେଶ୍ୱରର ଲୋକସେବା ଭବନ ହେବାର୍କେ ଯାଉଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥି 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର ରହିଛି କାର୍ଯ୍ୟସୂଚୀ। କେଜି ନୁ ପିଜି ତକ୍ ମାହାଲିଆ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ବାବଦେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍, କେନ୍ସି ଶିକ୍ଷାନୁଷ୍ଠାନ ମନିଚ୍ଛା ନାଇଁ ବଢ଼େଇ ପାରନ୍ ଫିସ୍। ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡୁଠାରେ COVID-19 ନଜରଥି ରଖିକରି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚା ଦର୍ଜାର ବୈଠକ ହୋଇଛି ଅନୁଷ୍ଠିତ। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଉଷୋର ଖୁଚୁରା ମୂଲ୍ୟର କରିଛନ୍ ପୁନଃ ନିର୍ଦ୍ଧାରଣ। ଶ୍ରୀକ୍ଷେତ୍ର ପୁରୀଠାରେ ଆଜି ଶ୍ରୀଜୀଉମାନଙ୍କର ଅନୁଷ୍ଠିତ ହେଉଛି ନବଯୌବନ ଦର୍ଶନ, ଆଉ 2 ଭିତରେ ହେବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଜଣାଉଛନ୍ ଶ୍ରଦ୍ଧାଞ୍ଜଳି। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ଆଜି 77 ବନ ମହୋତ୍ସବ ଛଞ୍ଚାନ ଡୁଙ୍ଗରିଠାରେ ହୋଇଛେ ପାଲିତ। ଫିଫା ବିଶ୍ୱକପ୍ ଥି ଆଜି ପହିଲା ସେମିଫାଇନାଲ ଫ୍ରାନ୍ସ ଆଉ ସ୍ପେନ୍ ଭିତରେ ଭାରତୀୟ ସମୟ ରାତି 12:30 ଟେକ୍ସାସର ଡଲାସ ଷ୍ଟାଡିୟମ୍ନ ଖେଳାଯିବା ମ୍ୟାଚ୍। ଆଇବା 7 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏସିନିର ମୁଖ୍ୟ ଖବର ଶେଷ ହେଲା, ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5:00।
0: ଏଥର ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ ଚିନି, ରଚନା ଓ ନିର୍ଦ୍ଦେଶନା ପ୍ରଦୀପ ଭୋଇ, ପ୍ରଯୋଜନା ମୁରଲୀଧର ପଣ୍ଡା, ପରିବେଷଣ କରୁଛନ୍ତି ନବଜୀବନ ସୁନ୍ଦରଗଡ଼ର କଳାକାରମାନେ। ଶୁଣନ୍ତୁ ସମ୍ବଲପୁରୀ ନାଟକ ଚିନି।

0: ସୈନ୍ୟଗଣ, ପାଣି ଦେବୀ କି କହ, ଚିନି ଦେବୀ ଡାକୁଛନ୍।
1: ମା ଗୋ, ଏ ମା,
2: ଆମେ ସ୍କୁଲ ନୁ ଆଇଲୁ ନ ଗୋ ମା।
1: ମା,
2: ଏ ମା, ମା କାହିଁ ଗଲା ଯେ, ମତେ କେତନି କେତେ ଭୋକ ଲାଗ।

0: ଚିନି, ମା ତ ଘରେ ନାଇଁ ନଗା।
1: ମା ନାଇଁ ନ, ଖୁଏଲ ଆଡେ ଯାଇଥିବା। ନାଇଁ ନ ଯେ ଠିକ ହେଲା।
2: କା କରି ରେ,
1: ଇ ଲାଉ କେ ଦେଖିଥି ତା,
2: କେ ନୁ ଆଲ କହିଥି ତା।
0: ଠିକ କହିଲୁ ଗା, ଇ ଲାଉ କେ କା କରମା।
1: ଚାଲ ଇ ଲାଉ କେ କେନ ଲୁକେଇ ଦମା।
2: କେନ ଲୁକାମା,
1: କେନ ଲୁକାମା? ହଁ ଇ ଖଟଲେ ରଖୁ।
0: ଚାଲ ଚାଲ ଚାଲ ଚାଲ। ମା ଦେଖି ପାଇଲେ କେନ୍ତା କରମା?
1: କାହାର ଟାଇମ ନାଇଁ ଜାନି କହମା।
2: ମା କାହିଁ ଗଲା ଯେ, ମୋତେ କେତନି କେତେ ଭୋକ ଲାଗଲାନ।
1: ମୋତେ ବି ଭୋକ ଲାଗୁଛେ ଦଦା। ମା ଯଦି ଖୁଏଲାଡି ଯାଇଥିବା ବେଲେ ମଲା
0: କା କରିରେ,
1: ଆମର ଆଜି ଦିନଭରର ସବୁ କୀର୍ତ୍ତି ଜାନି ପକାବା।
2: ଠିକ କହୁଛୁ ଗା, ଆଇଲେ ଦିନେ ଜରୁର ପିଟବା।
0: ଭୁକର ପେଟେ ମାଡ଼ ଖାଏମା।
1: ହେ ପିଟବା ତ ପିଟବା, ମାର ଗାଲି ବାଟର ଧୁଲି।
3: ଚିନି, ଏ ଚିନି, ଚାହାରେ ଏ ପତି ଆଇଲୋ ଲୋକରେ।
2: ହେ ଦେ, ତୋର ବାଟର ଧୁଲି ଗର୍ଦି ଗର୍ଦି ଆଇଲାନ।
0: କେନ୍ତା କରମା ଗା ଚିନି,
1: କେନ୍ତା କରମା? ପଢିବସୁ ପଢିବସୁ ଜଲ୍ଦି।
0: ଦୁଇ ଏକ
4: ଦୁଇ,
0: ଦୁଇ ଦୁଣେ
4: ଚାରି,
0: ଦୁଇ ତିରି।
5: ମୁଇଁ ଏତେ କରି ଡାକୁଛେ, ତମକେ ତିନିଟା କେ ନାଇଁ ଶୁଭା?
1: ଡାକୁ ଥୁଲୁ ନା ଶୁନି ତ ଗୋ ପତି ଦଦା, ତୁଇ ଶୁଣିଲୁ?
2: ମୁଇଁ ତ ବିଜ୍ଞାନ ପଢୁଥିଲି। ଚାହା ଦଦା, ତୁଇ ଶୁଣିଲୁ?
0: ମୁଇଁ ତ ଅଙ୍କ କରୁଥିଲି।
1: ପଢାତି ମନ ଥିଲେ ବାହାରିଆ କଥା ନା ଶୁନେ ଗୋ।
5: ଆଚ୍ଛା, ସ୍କୁଲ କେତେବେଳେ ଆଇଲନ ରେ?
2: ଘରେ ହେଲାନ।
0: ଦେଖଲୁ ଘରେ ତୁଇ ନାଇଁ ନ,
2: କା କରି ସମୟ ଆମର ହେବା କହିଲୁ?
1: ସ୍କୁଲ ତି ଆଜ୍ଞା ପାଠ ଦେଇଥିଲେ ତ ହେଟା କରୁଥିଲୁ।
5: ଆଜ୍ଞାଙ୍କର କଥା ଏତେ ମାନୁଛ? ଉତ୍ର ଉତ୍ର ବେ ଖଟୁ। ଆଜ୍ଞାଙ୍କର କଥା ଏତେ ମାନୁଛ ତ, ତାଙ୍କର ସାଇକେଲ ଚକାତି କାଟି କିଏ ବସିଲା ରେ? କିଏ ବସିଲା?
4: ଆମେ ନାଇଁ ବସି।
5: ତମର ଆଜ୍ଞା ଆସି କହି କରି ଗଲେ, ପତିର ନା ଧରଲେ, ତମେ ତିନିଟା ସ୍କୁଲ ଯିବାର ହେବା ଥି ତାଙ୍କର ସଙ୍ଗେ କେତେ ଝଗଡ଼ା ହେଲେ କା କରି ମତେ ସାଧୁ ଚରେ। ଆରେ ଏ ଚିନି, ସେ କଳାକାର ପକେ ପଥର କା କରି ମାରିଲୁ ରେ? କା କରି ମାରିଲୁ?
1: ସେ ମତେ ପନିର ଜି ଚିନି କହିଲା,
5: ସେଥି ଲାଗି ତା ମୁଡ ଫୁଟି ମୁଡ ଫୁଟି ଦେଲୁ। ଆରୁ ତୁଇ, ତମେ ତିନିଟା ସେ ଜମାରାତ ପକେ ଟେକର ଘୋରା ଦେଖେଇ ନେଲ, ଆରୁ ତାକେ ଟେକର ଘୋରା ବାଡ଼ି ହୁର୍ସି କହିଲ, ନିଜେ ତ ଭାଗି ଦେଲ। ଯ ଦେଖବ ଯ, ଟେକର ଘୋରା ବାଡ଼ି ହୁର୍ସବାର ତି ସବୁ ଟେକର ତାର ମୁହେ, ମୁହଁଟା ତାର ଏଡ଼େ ହେଇଯାଇଛେ, ଡାକ୍ତରଖାନା ନେଇଛନ୍। ଇନ୍ ତା ଛୁଆ ହେବାନୁ ବାଞ୍ଝେନ ହେବା ଟ ଭଲେ, ସେ ବାଫରିଆ ଯେ ସକାଳେ ଗଲେ ହଲି ହଲି ସଞ୍ଜେ ଘରକେ ଆଉଛେ। ଏ ସ୍କୁଲ ନୁ ଆଇଲା ବେଲେ ସେ ଗରେନ ବୁଢ଼ୀ ଖପର ଉପରେ କିଏ ଚଢ଼ିଥିଲ ରେ? କିଏ ଚଢ଼ିଥିଲ?
0: ସେ ତ ନିଜେ ଖପର ଉପରେ ଚଢି ଲାଉଥିଲି ଯ କହିଲା।
5: ସେନୁ ତମେ ତାର ସବୁ ଖପର କେ କୁଟକୁଟା କରିଦେଲ, ସେ ତ ତମକୁ ମୋର ଲାଗି ଗୋଟେ ଆଉ ତମର ଲାଗି ଗୋଟେ ନିଅ କହିଲା। ତମେ କେତେଟା ଆଣିଲ ରେ? କେତେଟା ଆଣିଲ? ତିନିଟା। ଏ ଠିକ ଦେଖିଛେ, ସେ ସେ ମତେ କା କରି ଛାର ଲାଉର ଲାଗି ଦୁଇ ପଦକୁ ହେବା? ଖୁଏଲକେ ବାହାରିଲା ଖେଳ ଲୋକର କଥା ଶୁଣିନି ନାଇଁ ପାରେ, ଆଉ ମୁଇଁ ତମକେ ପାଗଲ କରିଦବ। ମତେ ମୁଇଁ କାଣା କର୍ମି ଯେ ମତେ କହ।
1: ଆମକୁ ଜଲ୍ଦି ଖାଇବାର କେ ଦେ।
5: ଖାଇବାର କେ ଦେମି? ଏ ଦେ, ଏ ଦେଖ, କାନ୍ଧର ବେ କାନ୍ଧରେ ଗିରି ଠିଆ ଆସ। ତମର ସେ ବାପରିଆ, ତମର ଏଜ ଖାଇବାର ପିଇବାର ସବୁ ବନ୍ଦ, ତମର ବାପରିଆ ଆଇବାର ତ କାଇଛି ଇନ୍ତା କାନ୍ଧରେ ଗିରି ଠିଆ ଉଠି।
1: ଦଦା, ଏ ଜମି ବେଶୀ ବଦମାସି କରିଦେଲା କେ?
0: ଏନ୍ତା ଲାଗୁଛି
2: ଭୋକେ ଉପାସେ ଏନ୍ତା କେତେ ବେଲ୍ଟି ଆଉଟମା।
1: ନାଇଁ ଶୁଣିଲୁ? ମା କହିକରି ଗଲା ପରେ ବାପରେ ଆଇବାର ତ ଇନ୍ତା କାନ ଧରିକିରି ଠିଆ ଉଠି ତ।
0: ବା ହେଲେ ମା ତାକେ ସବୁ କଥା କହିଦବା, ବା ଫେର ଲଦବା।
2: ଆଜି ମାର ଖାଇ ଖାଇ ପେଟ ଭରି ଯିବା।
0: କେନ୍ତା କରମା ରେ ଚିନି?
2: ମା ତ ଲଦଲାନ, ବା ହେଲେ ଫେର ଲଦବା।
1: ପାଣି ଆମକୁ ପିଟି କରି ତୁଇ ଠିକ ନାଇଁ କରଲୁ, ଆମର ପାଟି
4: ଜିନ୍ଦାବାଦ।
1: ବାସୁ ବାହାରିଲେ କି ତାକେ ମୁଡିଆ ମାରି ଫିର ଏନ୍ତା କାନ ଧରିକିରି ଠିଆ ଉଠୁମା।
6: ଚିନି, ଏ ଚିନି।
0: ହା ଦେ, ବା ହେଲାନ।
1: ରେଡି ହେଇଯ, ରେଡି ହେଇଯ।
6: ବୁଆ ବୁଆ ବୁଆ, କାଁ କରି ମୁଡିଆ ମାରୁଛ?
1: ଆମର ଆଜ୍ଞା କହୁଛନ୍ ସକାଳେ ସଞ୍ଜେ ବାପା ମା କେ ମୁଡିଆ ମାରବ।
6: ମା ସମଲେ, ମୋର ଛୁଆକୁ ତୁଇ ଏତେ ଜଲ୍ଦି ସୁଧୁରେଇ ଦେଲୁ ମା, ତୁଇ ମହାନ ଆଉ ମା, ଯେ କାନ ଧରି କରି କା କରି ଠିଆ ହେଇଛ?
1: ମା ଠିଆ କରେଇଛେ।
6: ହଁ ହେଲା, ଆସ।
4: ନାଇଁ
1: ଆଜ୍ଞା କହିଛନ୍ ଗୁରୁଜନ ମାନଙ୍କର କଥା ମାନବ।
6: ହଁ ହେଲା ଯେ, ମୁଇଁ ବି ତ ଗୁରୁଜନ ନାଇଁ, ମୁଇଁ କହୁଛେ କାନ ଛାଡ ଆର କାଣା ହେଲା ଯେ କହ। କାଁ ହେଲା ରେ, କାଁ କରି କାନ୍ଦୁଛ?
1: ମାଙ୍କୁ ପିଟଲା।
0: ଆଉ ସ୍କୁଲ ନୁ ଆଇଲା ବାଦ ଖାଇବାର କେ ବି ନୁହେଁ ଦିଏ,
2: ଭୋକ ଲାଗୁଛି ଗୋବା।
6: ଚିନି, ତୋର ଦେହଟା ତ ବନେ ତାତୁଛେ।

0: ହଁ ଆଜ୍ଞା,
1: ଆମର ଜାନି ବନେ ଉଷ କଷା ତ କଲୁ ନ ଆଜ୍ଞା, ମୋର ଛୁଆ ଆପଣକେ ଲାଗଲା।
0: ଚିନିର ମା ସେ ରକତ ପରୀକ୍ଷା କଥା କହୁଥିଲା ସବକର ଯେନ।
2: ହଁ ପରେ, ହେତିର୍ ଲାଗି ମୁଇଁ ଆଇଲି। ଚିନ୍ତାର ବିଷୟ ଏ, ତମର ଦୁହି ପ୍ରାଣୀ ଦୁହି ଛୁଆଙ୍କର ରକତ କିଛି ନାଇଁ ବାହାରିଲା, ହେଲେ ଚିନିର ରକତ ହି ବଡ଼ା ଗଡ଼ବଡ଼ ଅଛେ।
0: ହାଁ କାଁ କହୁଛନ୍ତି ଆଜ୍ଞା?
2: ଠିକ୍ କହୁଛେ,
1: ମୋର ବାଲୁତନି କାଁ ଗଡ଼ବଡ଼ ବାହାରିଛେ ଆଜ୍ଞା।
2: ଭାବ ବେଲେ ପଡ଼େ ବେମାରୀଟିଏ, ଦେଖ୍ବ ବେଲେ ଇ ରୋଗଟା ମା ବୁଆ ନୁ ଛୁଆ ନିକେ ଆସି, ହେଲେ ଇନ ମା ବୁଆ କି ଘରର କାହାରିନେ ସେ ରୋଗର ଲକ୍ଷଣ ନାଇଁନ। ଆଚ୍ଛା ମତେ ଗୁଟେ କଥା କହ ତ, ଚିନିକେ ବନେ ଦିନ ହେଲା ନା ଜ୍ୱର ହଉଛେ?
0: ହଏ ଆଜ୍ଞା।
2: ଇତାର ଆଗରୁ ଚିନିକେ କେବେ ବେମାର ଭୁମରି ହେଇଥିଲା କିଛି?
1: ହଏ ଆଜ୍ଞା, ଗଲା ବରଷ ତାକେ ମ୍ୟାଲେରିଆ ଜ୍ୱର ହେଇଥିଲା।
0: 15 ଦିନ କେତେ ହେଲା ଡାକ୍ତରଖାନାତି ରହିଥିଲା ଆଜ୍ଞା।
2: ହେତେବେଲେ ଆରୁ କାଣା ହେଇଥିଲା?
1: ନା ଗୋ, ସେତେବେଳେ ଡାକ୍ତର ଆଜ୍ଞା କହିଲେ ବେଲେ ରକତ ବୋତଲେ ଦେଇଥିଲା କାଞ୍ଜି।
0: ହଁ ଆଜ୍ଞା, ରକତ ବୁତଲେ ବି ଦିଆ ହେଇଥିଲା।
2: ଓହୋ, ରକତ ବୁତଲେ ବି ଦିଆ ହେଇଥିଲା?
0: ହଁ,
2: ରକତରେ କିଏ ଦେଇଥିଲା?
0: ସେ ଖଲିଆପାଲିର ଶାମ ଦେଇଥିଲା ଆଜ୍ଞା।
2: ଆଚ୍ଛା ତୁ ଗୋଟେ କାମଟେ କରିବୁ, ସେ ଶାମ କେ କାଲି ଧରିକିରି ହସ୍ପିଟାଲକେ ଆଇବୁ।
0: ହଁ,
2: ତାର ରକତଟା ପରୀକ୍ଷା କର୍ମା, ଜନା ତ ପଡ଼ବା ବେମାରୀଟା ଛୁଆର ଦେହିକି କେନୁ ଆଇଲା।
0: ସେ ତ ନାଇଁ ନ ଆଜ୍ଞା।
2: କାହିଁ ଯାଇଛି?
0: ତାକେ ତ ମରବାର 5 ମାସ କେତେ ହେଇଗଲାନ।
2: କାଁ ହେଲା? ସେ ଶାମ ବୋଲବାର ଲୋକଟା ମରିଗଲାନ?
0: ହଁ ଆଜ୍ଞା।
2: ଘରେ ତାର କିଏ କିଏ ଅଛନ୍?
0: ଡିଣା ପିଲାଟେ ଥିଲା ଆଜ୍ଞା, ବୁଢ଼ୀ ମାଟେ ଖାଲି ଘରେ ଅଛି।
2: କାମ ଧନ୍ଦା କାଣା କରୁଥିଲା ସେ?
0: ଡ୍ରାଇଭର ଥିଲା ଆଜ୍ଞା, କୋଲକାତା ବମ୍ବେ ମାଦ୍ରାସ ଆର କେନ୍ କେନ୍ ଆଡେ ଟ୍ରକ ନେଇକିରି ଯାଆସ କରୁଥାଏ। ବନେ ଦିନ ହେଲା ଜ୍ୱର ତପ ହେଇ ମରିଗଲା। ବନେ ପିଲାଟେ ଥିଲା ବୁକୁରା, ହେତେବେଲେ କହିଲା କିନ୍ ଚିନିକେ ରକତ ଦେଇଦେଇଥିଲା।
2: ବନେ ପିଲାଟେ ଥିଲା, ଠିକ ଆଏ, ରକତ ଦେଇ ସାହାଯ୍ୟ କଲା, ତାର ସାଙ୍ଗେ ସାଙ୍ଗେ ଚିନିକେ ବଡ଼େ ବେମାରୀଟେ ବି ଦେଇଦେଲା। ମତେ ଲାଗୁଛେ ହେ ଶାମ ବୋଲବାର ପିଲାନୁ ହିଁ ରୋଗ ଆସିଛେ। କେଡ଼େ ସୁନ୍ଦର ଛୁଆ, ତାକେ ଫେର ଏଡ୍ସ ବେମାରୀ ହେବାରଟା।
1: ମୋର ଛୁଆକେ କାଏ ରୋଗ ହେଇଛେ କହିଲେ ଆଜ୍ଞା?
2: ସେ ରୋଗକେ ଏଡ୍ସ କହେସନ୍।
0: ମୋର ଝିଅକେ କିଛି ନାଇଁ ହୁଏ ତ ଆଜ୍ଞା?
1: ଆମେ ତ ମୂର୍ଖ ଲୋକ ଆଜ୍ଞା, କାହିଁଟା ସେ ଏଡ୍ସ ରୋଗ ଯେ ଜାଣିନେ। ମୋର ଚିନିର କେନ୍ତା ହବ ଆଜ୍ଞା?
2: ଦେଖ ଦେଖ ଦେଖ ଦେଖ ଶୁନ ଶୁନ ଶୁନ ଦେଖ, କନ୍ଦା କଟା ନାଇଁ କର। ଏ ବେମାରୀ ଥିବି ଲୋକ ବରସ ବରସ ବଞ୍ଚୁଛନ୍, ଚିନିର ଜ୍ୱରଟା ଛାଡ଼ବାର ଜରୁରୀ ଆଏ। ଏ ରୋଗୀକେ ଏନ୍ତା ରଖବ ଯେନ୍ତା କି ତାର ଜ୍ୱର ଥଣ୍ଡା ଖାସି ସର୍ଦ୍ଦି ନାଇଁ ହେବାର କଥା। ଯଦି ଖୋବ ହେଲା ବେଲେ ସେ ଆରୁ ନାଇଁ ଛାଡ଼େ, ସେନୁ ଭଗବାନ ମାଲିକ।
0: ଆମର ତ ଭଗବାନ ଆପଣା ଆଜ୍ଞା।
2: ମୋର ଭୂତେ ଯେତକି ହେବା ମୁଇଁ କର୍ମି, ଭଗବାନ ଉପରେ ଭରସା ରଖ। ଉଠ ଉଠ, ଗୋଡ଼ ଛାଡ଼ିକିରି ଉଠ ତ, ଉଠ, ଭଗବାନ ଉପରେ ଭରସା ରଖ, କିଛି ନାଇଁ ହୁଏ, ମୁଇଁ ବି ଅଛେ। ହଁ, କିଛି ହେଲେ ମତେ କହିବ, ମୁଇଁ ଆସୁଛେ ନା।
1: ଏଇଟା ମୋର ଛୁଆକୁ ନକେ ହେବାର ଥିଲା।
0: ସେ ସାମନୁ ଯଦି ଇ ରୋଗଟା ଆଇଛେ ଏ ମୋର ଚିନିରେ।
3: ମା ଗୋ, ଏ ମା
4: ମା
3: ମା
1: କାଁ ହେଲା ରେ? ସ୍କୁଲ ଛୁଟି ହେଇଗଲା କେ?
3: ପଢା ତ ହଉଛେ ନ ଗୋ।
1: ତମେ ସେ କାଁ କରି ପଲେଇ ଆଇଲ?
3: ଆମକୁ ସ୍କୁଲ ନୁ ବାହାର କରିଦେଲେ।
1: ଜରୁର ବଦମାସି କରିଥିବ, ସବୁବେଳେ କହୁଛି ବଦମାସି ନାଇଁ ହୁଅରେ ନାଇଁ ହୁଅରେ।
4: ଆଇ ତମେ ବଦମାସି ନାଇଁ କରିଗୋ।
3: କାକେ କିଛି ନାଇଁ କହିଗୋ।
1: ତ ସ୍କୁଲ ନୁ କାଁ କରି ବାହାର କରିଦେଲେ ସେ?
3: ଆମର ହେଡ଼ ଆଜ୍ଞା କହିଲେ ତମେ 3 ଭାଇ ମାନେ ଆରୁ ସ୍କୁଲ କେ ନାଇଁ ଆଇବ।
1: କାଁ କରି?
4: ମା, ଆମର ଚିନି କେ କାଁ ବେମାରୀ ହେଇଛେ ଗୋ।
1: କିଏ କହିଲା?
3: ସ୍କୁଲ ନୁ ସବୁ କଥା ହଉଥିଲେ,
4: ହେତିର ଲାଗି ପରେ ଆମକୁ ସ୍କୁଲ ନୁ ବାହାର କରିଦେଲେ।
1: ହେନ୍ତି କେନ୍ତି ବାହାର କରିଦେବେ? ତୋର ବା ଆସୁ, ତମର ହେଡ଼ ଆଜ୍ଞା ନିକେ ଯିବେ, ଆମର ଚିନି କି କିଛି ନାହିଁ, ଏ ଜ୍ୱର ଟା କେ ନାଇଁ ହୁଏ।
3: ମତେ ବି ତ କେ ଜ୍ୱର ହେଇଥିଲା ଗୋ ମା।
4: ଜ୍ୱର ତ ସମକୁ ହେସି ମା, ଚିନି କାହିଁ ଗଲା ଗୋ?
1: ବଡ଼ା କଷ୍ଟେ ଶୁଇଛେ, ତାକେ ନାଇଁ ଉଠାବ ଗା, ଜ୍ୱର ଭର୍ତ୍ତି ଅଛେ। ଦେଖ ଚିନି କି ଏସବୁ କଥା କିଛି ନାଇଁ କହବ ଗା।
3: ମା, ଆମେ ଘରକେ ଆଇଲା ବେଲକେ ଗାଁ ଖୋଲି ସଭିଏ ଆମକେ ଘରୁ ବାହାରି ବାହାରି ଦେଖୁଥିଲେ, କାଁ କରିଗୋ ମା?
1: ଚାହା ଯା ତ।

0: ନା ଗୋ, ଚିନିକେ ଟିକେ ଧର ତ, ଖାଲି ବେଲେ କେନ୍ତା ଲାଗୁଛେ ଯେ ରାତ ଗୁଟା ନାଇଁ ଶୁଇ।
1: ଆ ତୋ ବେଟି କେନ୍ତା ଲାଗୁଛେ? ବେଟି
2: ଭଲ ନାଇଁ ଲାଗବାର।
1: କାଣା ଖାଇବୁ ବେଟି?
2: ନାଇଁ ବାଗୋ, ତୁଇ ଦୁକାନ କା କରି ନାଇଁ ଯିବାର ଗୋ? ଦାଦା ମାନେ ବି ସ୍କୁଲ କା କରି ନାଇଁ ଯିବାର? ଗାଁ ସଭିଏ ଆମର ସାଙ୍ଗେ କା କରି କଥା ନାଇଁ ଲାଗବାର ଗୋ।
1: ତୁଇ କେନ୍ତା ଜାଣିଲୁ?
2: କାଲ ଡାକ୍ତରଖାନା ଗଲା ବେଲେ ଆମକୁ ଦେଖି ସବେ ମୁହଁ ପୋଷ୍ଟ କରି ଦଉଥିଲେ, ନାକ ତଲେ ମେଛା, ଯାହା ଯେନ୍ତା ଇଚ୍ଛା ନା ଗୋବା।
1: ହଁ ରେ ମା, ନାକ ତଲେ ମେଛା, ଯାହାର ଯେନ୍ତା ଇଚ୍ଛା। ଏଦି ଦଦା ମାନେ ଆଇଲେ ନା, ତାଙ୍କ ସଙ୍ଗେ ବସି ଇନେ ଖେଲୁଥ।
2: ତମେ କାଁ କରି ସ୍କୁଲ ନାଇଁ ଯିବାର?
3: ତୋର ଜ୍ୱର ଛାଡ଼ିଲେ ତିନେ ମିଶି କରି ଯିମା।
4: ତତେ ଛାଡ଼ି ଆମେ କେନ୍ତା ଯିମୁ ଗା?
2: ଦଦା ମା ବା ସବୁବେଳେ କାଁ କରି କାନ୍ଦୁଛନ୍?
3: ନାଇଁ ରେ ନନି ରେ, ତୋର ଜ୍ୱର ଛାଡ଼ିଲେ ଏସୁର ମକର ଥି ବନେ ନାଚମା ନା?
2: ମୁଇଁ ତ ଚାଲି ବୁଲି ନାଇଁ ପାରବାର, କେନ୍ତା ନାଚମି?
3: ମୁଇଁ ତତେ ପାଇ କରି ନଚାମି।
2: ଦଦା ଜାଣିଛୁ, ମତେ ନା କିଛି ଭଲ କରି ନାଇଁ ଦିଶବାର, ସବୁ ଅନ୍ଧାର ଅନ୍ଧାର ଲାଗୁଛେ। ତମେ ଦୁଇଜଣ ବି ଅନ୍ଧ୍ରିଆ ଅନ୍ଧ୍ରିଆ ଦିଶୁଛ।
5: ନାଇଁ ରେ ନନି,
6: ତମକେ ଦୁଇଟାକେ କେତେ ଥର କହିମି ତାର ସାଙ୍ଗେ ଗେଞ୍ଜି ନାଇଁ ହବ ବୋଲି, ସବୁବେଳେ ତାନେ ଗେଞ୍ଜି ହେଲେ ଆଉ ଘାଏ ଦେଖିଥିବି, ଏକା ଘାଏ ମରିଦେମି। ଆ ତୋ ବେଟି
1: ନୁନ ଦେଇ ତିକ୍ରି କରବାର କେ କହିଛେ, ଆଜ ଖାମା ଜ ତମେ ବହି ଡୁଙ୍ଗୁଥିବ ହେଲେ ମୁଇଁ ଡାକ୍ମି। ଚାହା ପତିକେ ତୁଇ କାଁ କରି କିଲୋଛୁ? ମୁଇଁ ଦେଖୁଛେ ଚାହା ପତି ଚିନି ଉଠା ବସା କଲେ ଚାହା ପତିକେ ତୁଇ ଗରଗର ହେଉଛୁ, ପିଟୁଛୁ, ତିନିଟାକେ ମିଶବାର କେ ନାଇଁ ଦେବା।
0: ମତେ କିଛି ନାଇଁ କହ, ମୋର ବୁଦ୍ଧି ବନା ହେଇଗଲାନ, ଘରେ ଯେ ଅଧଲାଟେ ନାଇଁନ, ଘରେ ଯେ ନଡ଼ିଆ ଥିଲା ଦୁଇ ଦିନ ହେଲା ସରିଲାନ, ଛୁଏ ମୋର ଭାତ ମୁଠି ଲାଗି ଲେ ଲେ ହେଇଯାଉଛନ୍, ଗାଁ ଖୁଏଲକେ ଯେ ବାହାରି ନାଇଁ ହେବା, ଆହା କରବାର ଲାଗି ଆମକୁ କିଏ ନାଇଁ। ଛୁଆକେ ଧରିକରି ଡାକ୍ତରଖାନା ଗଲେ ଗାଁ ଖୁଏଲେ ଟାଟ କବାଟ ପଡ଼ିଯାଉଛେ, ଦିନ ଦିନ ଯେ ମୋର ଛୁଆଟା ଆର ଗେଲ ଗେଲା ହେଇଯାଉଛେ, ଆଖି ସାମ୍ନାନ ସବୁ ଦେଖୁଛେ। ମାଏ ମୁଇଁ ଛୁଆ ଗୋଟେ ମୋର ଜାଗୁଛେ ଦେଖୁଛେ, ସକାଳ ପାଇଲେ କାଣା ହେବା ଜାନି ନାଇଁ, ତୁମର ଆର ଛୁଆ ମାନଙ୍କୁ ମୁଇଁ ହରାବାର ଲାଗି ନାଇଁ ଚାହେବାର। ମୁଇଁ କିଏ ଚାହା ପତି ଚିନି କି ଅଲଗା କରବାର ଲାଗି, ମୋ ଚିନି କି ଭଲ କରି ଦିଅ ଗୋ, ମୋ ଚିନି କି ଭଲ କରି ଦିଅ।
1: ନାଇଁ କା ନାଇଁ କା।

0: ସବୁବେଲେ ମୋର ହୋଟେଲକେ ଆଉଥିଲ, ଦେଖୁଥିଲି, ବନେ ଦିନ ହେଲା ନାଇଁ ଆଏବାର, କେନ୍ତା ଅଛ ବୋଲି ଦେଖି ଆଇଲି। ଏ ଦିନ ହଁ, ସେଦିନ ତମେ ତିନିଟା ମତେ ଭକୁଆ ବନେଇକରି ସିଙ୍ଗଡ଼ା ଖାଇଥିଲ, ଆଜ୍ ମୁଇଁ ଇ ଗାଁର ଲୋକ ଭକୁଆ ବନେଇକରି ଲୁକି କରି ତମର ଲାଗି ସିଙ୍ଗଡ଼ା ଆଣିଦେଇଛେ ରେ। ଏ ଦେ ଖ। ଚିନି କେନ୍ତା ଅଛେ ରେ?
1: ତାର କଥା ନାଇଁ କହ କକା, ଚଲା ବୁଲା ଆରୁ କରି ନାଇ ପାରବା, କଥାବାର୍ତ୍ତା ବି ତାର ଲଡ଼ ବଡ଼ଉଛେ, ଖଟେ ପଡ଼ିଗଲା ନ ମରଛି, ତାର ମା ଚଗିଛନ୍, ଘରର ଅବସ୍ଥା କାଣା କହେମି, ଦୁଇ ଦିନ ହେଲା ଘରେ ଓଡ଼ିଆ ନେନ, ମୋର ଏନ୍ତା ସମୟଦି ଏ ଗାଁ ମାନଙ୍କର କଥା ଦେଖୁଛୁ କକା, ମୁଇଁ କେନ୍ତା କର୍ମି କକା, ମୁଇଁ କେନ୍ତା କର୍ମି।
0: ତୁନ୍ ପଡ଼ ତୁନ୍ ପଡ଼, ସବୁ ଠିକ ହେଇଯିବା। ଏ ଦେ ଇ ଟଙ୍କା 50ଟା ରଖ ତ, ଚାଉଲ ଚୁଲା କେନୁ ଆନବୁ, ଆଉ ଛୁଆକର ଲାଗି ଥିର ଢୁକେ ଉଲାବୁ, ମୁଇଁ ଯାଏସି ଗା, କିଏ ଦେଖି ପାଇଲେ, ଇ ଗାଁ ବାଲାକର କଥା ତ ଜାଣିଛୁ, ମୋର ହୋଟେଲ ଆଡ଼କେ ଆରୁ ନାହିଁ ଆଏବ ଗା, ମୁଇଁ ତ ଲୁକି ଲୁକା କରି ସମିଆ ଦେଖି କରି ପଛେ ଆଇମିନ, ନାହିଁ ଆଏବ, ନାହିଁ ଆଏବ।
2: ପାନିରେ ଚିନି ଶୁଇବାର ନାହିଁ, ଉଁ ଖାଲି ହେଉଛନ।
1: ଚିନି ଆ ତମା।

ଶୁଣୁଥିଲେ ସମ୍ବଲପୁରୀ ନାଟକ ଚିନି, ରଚନା ନିର୍ଦ୍ଦେଶନା ପ୍ରଦୀପ ଭୋଳ, ପ୍ରଯୋଜନା ମୁରଲୀଧର ପଣ୍ଡା, ପରିବେଷଣ କଲେ ନବଜୀବନ ସୁନ୍ଦରଗଡ଼ର କଳାକାରମାନେ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ କ୍ଷୀର ବିଜୟ କୁମାର ମହାରଣା, ପାନି ଲକ୍ଷ୍ମୀପ୍ରିୟା ପତି, ଶିବ ନରେନ୍ଦ୍ର କୁମାର ପ୍ରଧାନ, ଡାକ୍ତର ପ୍ରଦୀପ ଭୋଳ, ଚାହା ମଞ୍ଜିତ କୁମାର ଭୋଳ, ପତି ସ୍ୱାଧୀନ କୁମାର ପୁରୁଷେଟ ଓ ଚିନି ମମତା ପଟ୍ଟନାୟକ। କଣ୍ଠଶିଳ୍ପୀମାନେ ଥିଲେ ଯୋଗମାୟା ମିଶ୍ର ଏବଂ ମନୀଷା ଭୋଳ। ଗୀତ ରଚନା କରିଥିଲେ ଦୁର୍ଗା ମାଧବ ପଣ୍ଡା। ସଙ୍ଗୀତ ଦେଇଥିଲେ ହେମନ୍ତ ପାଣ୍ଡେ ଓ ଭୂପେନ ଅମାତ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଲିଙ୍ଗରାଜ ପଟ୍ଟା, ଭୂପେନ ଅମାତ, ମହତାବ ଆଲମ, ସୁରେଶ ଜୟପୁରିଆ ଓ ହେମନ୍ତ ପାଣ୍ଡେ।

ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ ଏବଂ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହିତ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 ଏବଂ ISBN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ପ୍ରସାର ଭାରତୀ ଆକାଉଣ୍ଟ ନମ୍ବରଟି ଆଉଥରେ କହି ରଖୁଛୁ, 1086170525 ଏବଂ ISBN 0000059। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର, PIN 768001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପୁରୀ ଶ୍ରୀମନ୍ଦିରନ ଆଜ ନବଯୌବନ ଭେଷଥି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ନବଯୌବନ ଦର୍ଶନ ଆଗନୁ ଅଣସର ବେଲେ ପୂଜା ପାଉଥିବାର ପଟି ଦିଅମାନଙ୍କୁ କରାଯାଇଛେ ବିସର୍ଜନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାତି ଆଜି ଭୁବନେଶ୍ୱର ଲୋକସେବା ଭବନ ହେବାକେ ଯାଉଛେ ରାଜ୍ୟ କ୍ୟାବିନେଟ୍ ବୈଠକ। 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହେବାକେ ଯାଉଛେ ଆଲୋଚନା। ମାହାଲିଆ କି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ବୃତ୍ତିଗତ ଶିକ୍ଷାକେ କେଜି ନୁ ପିଜି ମାହାଲିଆ ଶିକ୍ଷା ବ୍ୟବସ୍ଥାନୁ ଦିଆଯାଇଛେ ବାଦ। କେନ୍ଦ୍ର ସରକାର 36 ଅତି ଜରୁରୀ ଉଷୋର ଖୁଚୁରା ମୂଲ୍ୟର କରିଛନ୍ ପୁନଃ ନିର୍ଦ୍ଧାରଣ। ରାଜ୍ୟର ସବୁ ଉଷ ଦୋକାନ ସାମ୍ନାରେ ନୂଆ ନିର୍ଦ୍ଧାରିତ ଦର ଲଗାଯିବା ବୋଲି କହିଛନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷର ଲାଗି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ କରିଛନ୍ ଘୋଷଣା। ଆଇବା କାଲିଠାନୁ ମୂଲ ହେଇକିରି ଆଇବା ମାସ 14 ତକ ଚାଲିବା ଆବେଦନ ପ୍ରକ୍ରିୟା। ସଫେଇ କର୍ମଚାରୀମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତାକେ ତହକାବାର ଉଦ୍ଦେଶ୍ୟ ଆଜି ସାରା ରାଜ୍ୟର ସବୁ ସହରୀ ଇଲାକାନ ପାଳନ କରାଯାଉଛେ ନମସ୍ତେ ଦିବସ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ସୁବ୍ୟବସ୍ଥିତ ଆଉ ଯାତାୟତ ଜନିତ ସମସ୍ୟାମାନଙ୍କୁ ଦୂରାବାର ଲାଗି ରାଜ୍ୟ ପୁଲିସ୍ ଆଉ ପରିବହନ ବିଭାଗ ତରଫ କରାଯାଇଛେ ବର୍କସ୍ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷନ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇକରି ସମ୍ବଲପୁର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ରାଜସ୍ୱ ସେବାଥି ସମ୍ବଲପୁରର ଅଗ୍ରଗତି ବାବଦେ କରିଛନ୍ ସମୀକ୍ଷା ବୈଠକ। ଭାରତ ଇଂଲଣ୍ଡ ଭିତରେ ଆଜିଠାନୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଭାରତୀୟ ସମୟ 9:30 ବର୍ମିଂହାମ୍ ଏଭରଷ୍ଟନ୍ଠାରେ ହେଇଛେ ମୂଲ। ଇଂଲଣ୍ଡ ଟସ୍ ଜିତିକରି କରୁଛେ ବ୍ୟାଟିଂ, ଏହାଦେ ତକ୍ କରିଛେ 4 80 ରନ୍। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଉଦ୍ଧବ ପ୍ରଧାନ ଓ ତାଙ୍କ ସାଥୀମାନେ।

ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣୁଥିଲେ। ପରିବେଷଣ କଲେ ଉଦ୍ଧବ ପ୍ରଧାନ ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ନକୁଳ ଭୋଇ, ଚନ୍ଦ୍ରଶେଖର ମିର୍ଦ୍ଧା, ବିନୋଦ ମାଝି ଓ ବିଜୟ ମାଝି। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କ ସହ ଆଜି ମୁଁ ସୁଧାମୟୀ ତ୍ରିପାଠୀ। ଶ୍ରୋତା ବନ୍ଧୁ, ଆଉ ମାତ୍ର ଦିନ କେଇଟା ବାକି ରହିଲା ଭାଇ ଭଉଣୀ ସହ କୋଟି ଓଡ଼ିଆଙ୍କ ମଉଡ଼ମଣି ସେଇ କଳା ଠାକୁର ରତ୍ନବିଧିରୁ ଜନ୍ମବିଧିକୁ ଯିବେ। ଶ୍ରୀ ବିଗ୍ରହମାନେ ଗତ ସ୍ନାନ ପୂର୍ଣ୍ଣମୀରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିଲେ। ତେବେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ, ଅଶୁଅ, ବଡ଼ ଓଡ଼ିଆ ମଠରୁ ଆସିଥିବା ଫୁଲୁରି ତେଲ ଶ୍ରୀ ଅଙ୍ଗରେ ଲାଗି ହେବା ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂରତି। ସୁସ୍ଥ ହେବା ପରେ ଆଜି ନବ ଯୌବନ ବେଶରେ ସଜେଇ ହୋଇ ଚାତକ ଭଳି ଚାହିଁ ରହିଥିବା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା। ସତରେ ସେଇ ହଟିଆ ଠାକୁରଙ୍କ ମାନବୀୟ ଲୀଳା କେତେ ନିଆରା, କେତେ ନିଆରା ଆମ ଏ ଓଡ଼ିଆ ସଂସ୍କୃତି। ଶ୍ରୋତାବନ୍ଧୁ, ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ଏକ ବିଶେଷ ଆଲୋଚନା ଶୁଣିବା, ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି, ଏ ବିଷୟରେ ଆଲୋଚନା କରିଛନ୍ତି ପ୍ରାଚିସ୍ମିତା ପଣ୍ଡା।
1: ଆଜିର ବିଷୟ ହେଉଛି ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି। ନୀଳାଚଳ ନିବାସୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଶ୍ରୀ ଜଗନ୍ନାଥ ଏତେ ନମଃ। ମହାପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ସମ୍ପ୍ରଦାୟର ଦେବତା ନୁହନ୍ତି, ସେ ହେଉଛନ୍ତି ସମଗ୍ର ଉତ୍କଳର ତଥା ଭାରତୀୟ ସଂସ୍କୃତିର ହୃଦୟସ୍ପନ୍ଦନ। ସାଧାରଣତଃ ଜଗନ୍ନାଥ ସଂସ୍କୃତି କହିଲେ ଆମ ଆଖି ଆଗରେ ପୁରୀ ଶ୍ରୀକ୍ଷେତ୍ର ଏବଂ ଉପକୂଳ ଓଡ଼ିଶାର ଚିତ୍ର ଭାସି ଉଠେ। ମାତ୍ର ଭୌଗୋଳିକ ସୀମାରେଖା ଦେଇ ପଶ୍ଚିମ ଓଡ଼ିଶାର ପର୍ବତ, ଅରଣ୍ୟ, ନଦୀ ଓ ସମତଳ ଭୂମିରେ ଜଗନ୍ନାଥଙ୍କ ଭାବ ଓ ଭକ୍ତିର ଯେଉଁ ମହାସ୍ରୋତ ପ୍ରବାହିତ, ତାହା ଅତ୍ୟନ୍ତ ଗଭୀର ଏବଂ ରହସ୍ୟମୟ। ପଶ୍ଚିମ ଓଡ଼ିଶା, ଯାହାକି ଆଦିବାସୀ ସଂସ୍କୃତି ଓ ଶକ୍ତି ଉପାସନାର ପ୍ରାଣକେନ୍ଦ୍ର ଭାବରେ ପରିଚିତ, ସେଠାରେ ବୈଷ୍ଣବ ଧର୍ମର ଏହି ପ୍ରତୀକ କିପରି ଜନଜୀବନ ସହ ମିଶି ଏକାକାର ହୋଇଯାଇଛି, ତାହା ଏକ ବିସ୍ତୃତ ଅଧ୍ୟୟନର ବିଷୟ। ଆଜି ଆମେ ଏଠାରେ ଆମ ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ଐତିହାସିକ ପୃଷ୍ଠଭୂମି, ଆଦିବାସୀ ସମନ୍ୱୟ, ପ୍ରମୁଖ ପୀଠ, ପର୍ବପର୍ବାଣୀ ଓ ଲୋକ ସାହିତ୍ୟରେ ତାହାର ପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରିବା। ପଶ୍ଚିମ ଓଡ଼ିଶା ସହିତ ଜଗନ୍ନାଥଙ୍କ ସମ୍ପର୍କ କୌଣସି ଅର୍ବାଚୀନ ଘଟଣା ନୁହେଁ, ବରଂ ଏହା ଇତିହାସର ଏକ ରୋମାଞ୍ଚକର ଅଧ୍ୟାୟ ସହ ଜଡ଼ିତ। ମାଦାଳ ପାଞ୍ଜି ଓ ବିଭିନ୍ନ ଐତିହାସିକ ତଥ୍ୟ ଅନୁଯାୟୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପଶ୍ଚିମ ଓଡ଼ିଶା ଏକଦା ଏକ ଅଭେଦ୍ୟ ଦୁର୍ଗ ସାଜିଥିଲେ। ଐତିହାସିକ ମତେ ଖ୍ରୀଷ୍ଟୀୟ 5ମ ବା 6ଠ ଶତାବ୍ଦୀରେ ଯବନ ରାଜା ରକ୍ତବାହୁ ଯେତେବେଳେ ପୁରୀ ଆକ୍ରମଣ କଲା, ସେତେବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ମହାରାଜା ଓ ସେବାୟତମାନେ ଶ୍ରୀବିଗ୍ରହଙ୍କୁ ଶଗଡ଼ରେ ଲଦି ପଶ୍ଚିମ ଓଡ଼ିଶା ଅଭିମୁଖେ ବାହାରି କୋଟସମଲାଇର ଛାତିତଳି ଶ୍ରୀଜୀଉ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ନିକଟସ୍ଥ କୋଟସମଲାଇ ପାହାଡ଼ର ଏକ ଗୁମ୍ଫାରେ ମହାପ୍ରଭୁଙ୍କୁ ପୋତି ରଖାଯାଇଥିଲା। ଏହି ସ୍ଥାନ ଗୋପାଳୀ ନାମରେ ପରିଚିତ ଥିଲା। ମାଦାଳ ପାଞ୍ଜିର ତଥ୍ୟ ଅନୁସାରେ ଦୀର୍ଘ 144 ବର୍ଷ ଧରି ମହାପ୍ରଭୁ ଏହିଠାରେ ପାତାଳି ଅବସ୍ଥାରେ ଥିଲେ। ପରବର୍ତ୍ତୀ ସମୟରେ ସୋମବଂଶୀ ରାଜା ଯଯାତି କେଶରୀ ଏହି ସ୍ଥାନରୁ ମହାପ୍ରଭୁଙ୍କ ଦାରୁ ଉଦ୍ଧାର କରି ପୁନର୍ବାର ପୁରୀରେ ପ୍ରତିଷ୍ଠା କରିଥିଲେ। ଆଜି ଏହି ସ୍ଥାନ ପାତାଳି ଶ୍ରୀକ୍ଷେତ୍ର ଭାବରେ ସାରା ବିଶ୍ୱରେ ପରିଚିତ। ଏହି ଗୋଟିଏ ଘଟଣା ପ୍ରମାଣ କରେ ଯେ ପଶ୍ଚିମ ଓଡ଼ିଶାରେ ମାଟି ଜଗନ୍ନାଥଙ୍କ ପାଇଁ କେତେ ନିରାପଦ ଓ ଆତ୍ମୀୟ ଥିଲା। ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ଧର୍ମର ବ୍ୟାପକ ପ୍ରସାର ପାଇଁ ଚୌହାନ ରାଜବଂଶର ଅବଦାନ ସର୍ବଗ୍ରେ ବିଚାର୍ଯ୍ୟ। ପାଟଣାଗଡ଼, ସମ୍ବଲପୁର ଏବଂ ସୋନପୁର ରାଜ୍ୟର ଚୌହାନ ରାଜାମାନେ ଥିଲେ ପରମ ବୈଷ୍ଣବ ତଥା ଜଗନ୍ନାଥ ଭକ୍ତ। ଚୌହାନ ରାଜାମାନେ ପୁରୀ ଗଜପତିଙ୍କୁ ଉତ୍କଳର ସର୍ବୋଚ୍ଚ ଶାସକ ତଥା ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ସମ୍ମାନ କରୁଥିଲେ। ନିଜ ରାଜ୍ୟରେ ପ୍ରଜାମାନଙ୍କ ମଧ୍ୟରେ ଧର୍ମୀୟ ଜାଗରଣ ଏବଂ ସାମାଜିକ ଏକତା ଆଣିବା ପାଇଁ ସେମାନେ ଗାଁ ଗାଁରେ ଦଧିବାମନ ମନ୍ଦିରମାନ ପ୍ରତିଷ୍ଠା କରିଥିଲେ। ସମ୍ବଲପୁରର ବରମପୁର ମନ୍ଦିର 1700 ଶତାବ୍ଦୀରେ ସମ୍ବଲପୁରର ରାଜା ବଳିଆର ସିଂ ସମ୍ବଲପୁର ସହରରେ ବ୍ରହ୍ମପୁର ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ। ଏହା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବୈଷ୍ଣବ ପୀଠ। ଏଠାରେ ପୁରୀ ଶ୍ରୀମନ୍ଦିରର ଢାଞ୍ଚାରେ 36 ନିଯୋଗ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ପ୍ରଚଳନ କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ମା ସମଲେଶ୍ୱରୀ, ପାଟଣେଶ୍ୱରୀ ଓ ସୁରେଶ୍ୱରୀଙ୍କ ପରି ଶାକ୍ତ ଦେବୀମାନଙ୍କର ପ୍ରାଧାନ୍ୟ ଥିଲେ ସୁଦ୍ଧା ଚୌହାନ ରାଜାମାନେ ଉଭୟ ଶକ୍ତି ଏବଂ ଜଗନ୍ନାଥ ସମ୍ମାନ ମର୍ଯ୍ୟାଦା ଦେଇଥିଲେ। ଏହା ଓଡ଼ିଶାର ସମନ୍ୱୟବାଦୀ ଧର୍ମୀୟ ଚିନ୍ତା ଚିନ୍ତାଧାରାର ଏକ ଉତ୍କୃଷ୍ଟ ଉଦାହରଣ। ଶବର ରାଜା ବିଶ୍ୱବସୁଙ୍କ ଆରାଧ୍ୟ ଦେବତା ନୀଳମାଧବ। ପଶ୍ଚିମ ଓଡ଼ିଶା ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଯେଉଁଠାରେ ଶବର, ଗଣ୍ଡ, ବିଞ୍ଝାଳ, କନ୍ଧ ଏବଂ ଓରାମ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ତେଣୁ ଜଗନ୍ନାଥଙ୍କ ଉପାସନା ଏହି ଅଞ୍ଚଳରେ ଏକ ବାହ୍ୟ ପ୍ରବାହ ନୁହେଁ, ବରଂ ଏହା ଆଦିବାସୀମାନଙ୍କ ନିଜସ୍ୱ ସଂସ୍କୃତିର ଏକ ପରିମାର୍ଜିତ ରୂପ। ଅକ୍ଷରୁ ଜାତ ହେଲା ଦାରୁ, ଦାରୁରୁ ହେଲେ ପ୍ରଭୁ ଜାତ, ଶବର କରେ ପୂଜା ପାଇ ଜଗତ ହେଲେ ନାଥ। ଆଦିବାସୀମାନେ ପ୍ରକୃତି ବା ବୃକ୍ଷକୁ ଦେବତା ଭାବରେ ପୂଜା କରନ୍ତି। ଜଗନ୍ନାଥଙ୍କ ଦାରୁ ବ୍ରହ୍ମ ରୂପ ଆଦିବାସୀ ମାନସପଟ ସହ ଖୁବ୍ ସହଜରେ ଖାପ ଖାଇଯାଏ। ସେଇଥିପାଇଁ ପଶ୍ଚିମ ଓଡ଼ିଶାରେ ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର ଜଗନ୍ନାଥ ମନ୍ଦିରଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିମାନେ ଅନେକ ସ୍ଥାନରେ ପୂଜକ ବା ସେବାୟତ ଭାବରେ କାର୍ଯ୍ୟ କରନ୍ତି, ଯାହା ପୁରୀର ଦୈତାପତି ସେବା ସହ ତୁଳନୀୟ। ରଥଟଣାରେ ଆଦିବାସୀଙ୍କ ଭୂମିକା ହେଉଛି, ପଶ୍ଚିମ ଓଡ଼ିଶାରେ ଅନେକ ପ୍ରାଚୀନ ମନ୍ଦିରରେ ରଥଯାତ୍ରା ବେଳେ ଗଣ୍ଡ ବା ବିଞ୍ଝାଳ ସମ୍ପ୍ରଦାୟର ମୁଖିଆଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଏ ଏବଂ ସେମାନଙ୍କ ହାତ ନ ବାଜିଲେ ରଥ ଗଡ଼େ ନାହିଁ ବୋଲି ସ୍ଥାନୀୟ ଲୋକ କଥା ରହିଛି। ଏହା ଜଗନ୍ନାଥଙ୍କ ଆଦିବାସୀ ସମ୍ପର୍କକୁ ଦୃଢ଼ କରେ। ବରଗଡ଼ ଜିଲ୍ଲାରେ ଭଟ୍ଲିଠାରେ ଅବସ୍ଥିତ ଦଧିବାମନ ମନ୍ଦିର ସମଗ୍ର ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବା ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ବିଖ୍ୟାତ। ଲୋକବିଶ୍ୱାସ ଅନୁଯାୟୀ ଭଟ୍ଲିର ପ୍ରଭୁ ଦଧିବାମନ ଜଗନ୍ନାଥଙ୍କ ଅନ୍ୟ ଏକ ଜୀବନ୍ତ ପ୍ରତିରୂପ। ଏଠାରେ ହେଉଥିବା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ରଥ ଦେଖିବା ପାଇଁ ଛତିଶଗଡ଼ ସୀମାନ୍ତରରୁ ମଧ୍ୟ ଭକ୍ତମାନେ ଧାଇଁ ଆସନ୍ତି। ପୂର୍ବରୁ ଆଲୋଚିତ ହୋଇଥିବା କୋଟସମଲାଇର ଏହି ପୀଠ ବର୍ତ୍ତମାନ ଏକ ବିଶାଳ ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମଧ୍ୟ ଏହି ସ୍ଥାନର ଐତିହାସିକ ଗୁରୁତ୍ୱକୁ ସ୍ୱୀକାର କରିଛି। କେଉଟ ବାଲି ଜଗନ୍ନାଥ ମନ୍ଦିର ମହାନଦୀ କୂଳରେ ଥିବା ଏହି ମନ୍ଦିର ଅତ୍ୟନ୍ତ ପ୍ରାଚୀନ। ସୋନପୁରକୁ ଗୁପ୍ତକାଶୀ କୁହାଯାଉଥିଲେ ମଧ୍ୟ ଏଠାରେ ଜଗନ୍ନାଥଙ୍କ ରଥଯାତ୍ରା ଓ ଗୁଣ୍ଡିଚା ମନ୍ଦିରର ଶୋଭା ନିଆରା। ଟିଟିଲାଗଡ଼ ଏବଂ ବଲାଙ୍ଗୀରର ମନ୍ଦିର। ପାଟଣା ରାଜ୍ୟର ରାଜଧାନୀ ଥିବା ପାଟଣାଗଡ଼ରେ ମା' ପାଟଣେଶ୍ୱରୀଙ୍କ ମନ୍ଦିର ନିକଟରେ ହିଁ ପ୍ରାଚୀନ ଜଗନ୍ନାଥ ମନ୍ଦିର ରହିଛି, ଯାହା ଶକ୍ତି ଓ ଭକ୍ତିର ଏକକ ଅବସ୍ଥାନକୁ ଦର୍ଶାଏ। ସେହିପରି ଟିଟିଲାଗଡ଼ ଏବଂ କଳାହାଣ୍ଡିର ଜୁନାଗଡ଼ ଓ ଭବାନୀପାଟଣାରେ ମଧ୍ୟ ଜାକଜକମକରେ ରଥଯାତ୍ରା ପାଳିତ ହୁଏ। ପଶ୍ଚିମ ଓଡ଼ିଶାର ବାର ମାସରେ ତେର ପର୍ବ ପାଳନ କରାଯାଏ ଏବଂ ଏହିସବୁ ପର୍ବରେ କେଉଁଠି ନା କେଉଁଠି ପ୍ରଭୁ ଜଗନ୍ନାଥ ଯୋଡ଼ି ହୋଇ ରହିଛନ୍ତି। ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଗଣପର୍ବ, ଏକ କୃଷିଭିତ୍ତିକ ଉତ୍ସବ। ଏହି ଦିନ ମୁଖ୍ୟତଃ ନିଜ ଅଞ୍ଚଳର ଇଷ୍ଟଦେବୀଙ୍କୁ ପ୍ରଥମ ଫସଲ ବା ନବାନ୍ନ ଲାଗି କରାଯାଏ। ତେବେ ଉଲ୍ଲେଖନୀୟ ବିଷୟ ହେଉଛି, ମାଙ୍କୁ ନବାନ୍ନ ଲାଗି ହେବା ସମୟରେ ହିଁ ସମାନ୍ତରାଳ ଭାବରେ ଅଞ୍ଚଳର ସମସ୍ତ ଜଗନ୍ନାଥ ଓ ଦଧିବାମନ ମନ୍ଦିରରେ ମଧ୍ୟ ପ୍ରଭୁଙ୍କୁ ନୂଆ ଧାନରୁ ପ୍ରସ୍ତୁତ ଭୋଗ ଲଗାଯାଏ। ଗୋଟିଏ ପଟରେ ମାତୃଶକ୍ତି ଏବଂ ଅନ୍ୟ ପଟେ ପରମବ୍ରହ୍ମ ଜଗନ୍ନାଥ ଉଭୟଙ୍କୁ ଏକାସଙ୍ଗେ ସମର୍ପଣ କରିବାର ଏହି ବିରଳ ପରମ୍ପରା କେବଳ ପଶ୍ଚିମ ଓଡ଼ିଶାରେ ହିଁ ଦେଖିବାକୁ ମିଳେ। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖ ହୋଇଉଠେ। ମୃଦଙ୍ଗ, ଘଣ୍ଟ, ଶଙ୍ଖ, ନାଦ ସହିତ ପଶ୍ଚିମ ଓଡ଼ିଶାର ପାରମ୍ପରିକ ବାଦ୍ୟ ଢୋଲ, ନିଶାନ୍ତାସା ଏବଂ ମହୁରୀର ତାଳରେ ରଥ ଟଣାଯାଏ। ବରଗଡ଼ ଏବଂ ସମ୍ବଲପୁରର ବିଭିନ୍ନ ଗ୍ରାମରେ ଚନ୍ଦନଯାତ୍ରା ଏବଂ ଦେବସ୍ନାନ ପୂର୍ଣ୍ଣିମା ଖୁବ୍ ନିଷ୍ଠାର ସହ ପାଳନ କରାଯାଏ। ଏହି ଦିନଗୁଡ଼ିକରେ ଜାତି ଅଜାତିର ଭେଦଭାବ ଭୁଲି ସମସ୍ତେ ମହାପ୍ରଭୁଙ୍କ ସେବାରେ ଲାଗିପଡ଼ନ୍ତି। ମୁଁ ଯେ ଏକାକିନୀ ତୋ ଦେଉଳ ବାହାରେ ଦର୍ଶନ ଦେବୁ କି କାଳିଆରେ। ପଶ୍ଚିମ ଓଡ଼ିଶାରେ ଲୋକଗୀତ, ସମ୍ବଲପୁରୀ ଭଜନ ଏବଂ ଲୋକକଥାର ଜଗନ୍ନାଥଙ୍କ ବର୍ଣ୍ଣନା ଏତେ ଜୀବନ୍ତ ଯେ ତାହା ଶୁଣିଲେ ଭାବୁକର ଆଖିରୁ ଲୁହ ଝରିଆସେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଡାଲଖାଇ, ରସରକେଲି ଓ ଜାଇଫୁଲ ଗୀତଗୁଡ଼ିକରେ ସାଧାରଣତଃ ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣିତ ଥିଲେ ହେଁ ଭଜନଗୁଡ଼ିକରେ କେବଳ ଜଗନ୍ନାଥ ହିଁ ସର୍ବ।

0: ସ୍ଥାନୀୟ କବିମାନେ ମହାପ୍ରଭୁଙ୍କୁ କେବଳ ଦେବତା ଭାବରେ ନୁହେଁ, ବରଂ ନିଜ ଘରର ବଡ଼ ଭାଇ, ସାଙ୍ଗ କିମ୍ବା ପରିବାରର ମୁଖ୍ୟ ସଦସ୍ୟ ଭାବରେ ସମ୍ବୋଧନ କରନ୍ତି। କୋଶଳୀ ରାଜ ସମ୍ବଲପୁରୀ ଭାଷାରେ ଲିଖିତ ଭଜନଗୁଡ଼ିକରେ ଆଭିଜାତ୍ୟ ଅପେକ୍ଷା ଭକ୍ତିର ଆକୁଳତା ଅଧିକ ଥାଏ। ସନ୍ଥ କବି ଭୀମ ଭୋଇଙ୍କ ରଚନାରେ ମଧ୍ୟ ଯଦିଓ ଶୂନ୍ୟ ବ୍ରହ୍ମଙ୍କ ଉପାସନା ରହିଛି, ତଥାପି ଓଡ଼ିଶାର ମାଟିରେ ଜଗନ୍ନାଥଙ୍କ ପ୍ରତି ରହିଥିବା ଅନ୍ତର୍ନିହିତ ସମ୍ମାନ ତାଙ୍କ ବାଣୀରେ ପ୍ରତିଫଳିତ ହୋଇଛି। ପଦ୍ମଶ୍ରୀ ହଳଧର ନାଗଙ୍କ ବିଭିନ୍ନ କବିତାରେ ମଧ୍ୟ ଜଗନ୍ନାଥ ସଂସ୍କୃତି ଓ ପଶ୍ଚିମ ଓଡ଼ିଶାର ପରମ୍ପରା ମଧ୍ୟରେ ସେତୁକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି। ଜଗନ୍ନାଥ ସଂସ୍କୃତି ହେଉଛି ସାମ୍ୟବାଦ ଏବଂ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ପଶ୍ଚିମ ଓଡ଼ିଶାରେ ଏହି ସଂସ୍କୃତି କିପରି ସାମାଜିକ ସମାନତା ଆଣିବାରେ ସହାୟକ ହୋଇଛି ତାହା ଅନୁଧ୍ୟାନ ଯୋଗ୍ୟ। ଜଗନ୍ନାଥ ମନ୍ଦିର ବେଢ଼ାରେ ଏବଂ ପ୍ରସାଦ ସେବନରେ କୌଣସି ଜାତିଭେଦ ନଥାଏ। ପଶ୍ଚିମ ଓଡ଼ିଶାରେ ଗ୍ରାମଗୁଡ଼ିକରେ ବ୍ରାହ୍ମଣଠାରୁ ଆରମ୍ଭ କରି ଦଳିତ ଓ ଆଦିବାସୀ ପର୍ଯ୍ୟନ୍ତ ସମସ୍ତେ ଏକାଠି ବସି ପଙ୍ଗତରେ ଅନ୍ନ ସେବନ କରିବାର ଦୃଶ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଭାବରୁ ହିଁ ସମ୍ଭବ ହୋଇଛି। ଅତୀତରେ ଏବଂ ଆଜି ମଧ୍ୟ ଅନେକ ଗାଁରେ ଜଗନ୍ନାଥ ବା ଦଧିବାମନ ମନ୍ଦିରର ବେଢ଼ା ହେଉଛି ଗ୍ରାମସଭା ବା ପଞ୍ଚାୟତ ବସିବାର ସ୍ଥାନ। ମହାପ୍ରଭୁଙ୍କ ସାମନାରେ କେହି ମିଛ କହିବେ ନାହିଁ ବୋଲି ଲୋକଙ୍କର ଅଗାଧ ବିଶ୍ୱାସ ରହିଛି, ଯାହା ସମାଜରେ ନ୍ୟାୟ ଓ ସତ୍ୟର ପ୍ରତିଷ୍ଠା କରେ। ଯେକୌଣସି ମନ୍ଦିରକୁ କେନ୍ଦ୍ର କରି ଏକ ଅର୍ଥନୈତିକ ବ୍ୟବସ୍ଥା ଗଢ଼ି ଉଠେ। ମାଟି କାରିଗର ହାଣ୍ଡି ଯୋଗାଏ, ମାଳି ଫୁଲ ତିଏ, ବଢ଼େଇ ରଥ ନିର୍ମାଣ କରେ ଏବଂ ତନ୍ତୀ ଠାକୁରଙ୍କ ପାଇଁ ବସ୍ତ୍ର ବୁଣେ। ପଶ୍ଚିମ ଓଡ଼ିଶାର ହସ୍ତତନ୍ତ ଶାଢ଼ୀରେ ଶଙ୍ଖ ଚକ୍ର ଏବଂ ରଥର ଚିତ୍ର ତଥା ଶ୍ରୀଜୀଉଙ୍କ ପଦ୍ମପାଦର ଝୋଟି ବୁଣାଯିବା ଜଗନ୍ନାଥ ଧର୍ମ ଏବଂ ସ୍ଥାନୀୟ କୁଟୀର ଶିଳ୍ପ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଏ। ଜଗତର ନାଥ ଯେଉଁ ଜଗନ୍ନାଥ ସ୍ୱାମୀ, ତାଙ୍କ ପାଦେ ପ୍ରାଣ ମୋର ଥାଉ ଅହର୍ନିଶୀ। ପରିଶେଷରେ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ପଶ୍ଚିମ ଓଡ଼ିଶାର ଜଗନ୍ନାଥ ସଂସ୍କୃତି କେବଳ କିଛି ମନ୍ଦିର ବା ରୀତିନୀତି ମଧ୍ୟରେ ଆବଦ୍ଧ ନୁହେଁ। ଏହା ହେଉଛି ଏ ଅଞ୍ଚଳର ମାଟି, ପାଣି ଓ ପବନରେ ମିଶି ରହିଥିବା ଏକ ଅମୃତ ଧାରା। ଉପକୂଳ ଓଡ଼ିଶାର ଶ୍ରୀକ୍ଷେତ୍ର ଏବଂ ପଶ୍ଚିମ ଓଡ଼ିଶାରେ ପାତାଳି ଶ୍ରୀକ୍ଷେତ୍ର ବା ଭଟଲି ବା ମଧ୍ୟରେ ଦୂରତା ଅନେକ ହୋଇପାରେ। ଭାଷା ଓ ପରିଧାନରେ ଭିନ୍ନତା ଥାଇପାରେ, କିନ୍ତୁ ଭାବର ଡୋରି ସମଗ୍ର ଓଡ଼ିଆ ଜାତିକୁ ଗୋଟିଏ ବିନ୍ଦୁରେ ବାନ୍ଧି ରଖେ, ଆଉ ସେହି ବିନ୍ଦୁଟି ହେଉଛନ୍ତି କାଳିଆ ସାଆନ୍ତେ। ଶାକ୍ତ, ଶୈବ ଏବଂ ବୈଷ୍ଣବ ଧର୍ମର ଅପୂର୍ବ ସମନ୍ୱୟ ତଥା ଆଦିବାସୀ ପରମ୍ପରାର ମିଳନ ପଶ୍ଚିମ ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ସାର୍ବଜନୀନ, ମାନବବାଦୀ ଏବଂ ସର୍ବକାଳୀନ କରିପାରିଛି। ଯେପର୍ଯ୍ୟନ୍ତ ମହାନଦୀରେ ଜଳ ପ୍ରବାହିତ ହେଉଥିବ, ସେ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଜନମାନସରେ ଜଗନ୍ନାଥଙ୍କ ନାମ ଏବଂ ଗରିମା ପ୍ରତିଧ୍ୱନିତ ହେଉଥିବ।
1: ଶୁଣିଲେ ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି, ଏ ବିଷୟରେ ଆଲୋଚନା କରିଥିଲେ ପ୍ରାଚିସ୍ମିତା ପଣ୍ଡା। ଶ୍ରୋତାବନ୍ଧୁ, ଜନସାଧାରଣଙ୍କ ହିତ ପାଇଁ ସରକାର ଅନେକ ସମୟରେ ଅନେକ ଯୋଜନା, ଅନେକ ପଦକ୍ଷେପ ନେଇଥାନ୍ତି, କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟ ସ୍ରୋତରୁ ଅନତି ଦୂରରେ ଏବେ ବି ସେମାନେ ଅବହେଳିତ ହୋଇ ନିଜର ଜୀବନ କାଟୁଛନ୍ତି। ସମାଜରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ସେମାନଙ୍କ ସଂଖ୍ୟା କମ୍ ଥିବାରୁ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ବୋଲି କୁହାଯାଏ। ଏହି ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକର ସଶକ୍ତିକରଣ କରିବା, ସେମାନଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ସୁଧାରିବା ଏବଂ ସମନ୍ୱିତ ବିକାଶ ହେଉଛି ଭାରତ ସରକାରଙ୍କର ଦୃଷ୍ଟି, ଯାହାଫଳରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ମଧ୍ୟ ଗତିଶୀଳ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାକୁ ସମାନ ସୁଯୋଗ ମିଳିପାରିବ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ର ସରକାର ଓଡ଼ିଶା ସମେତ ସମଗ୍ର ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ବ୍ୟାପକ 15 ସୂତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ଏ କଥା ଆପଣମାନଙ୍କୁ ମଧ୍ୟ ଉଣା ଅଧିକ ଜଣାଥିବ। ଏହି 15 ସୂତ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସମାନ ଭାବରେ ସରକାରୀ ଯୋଜନାର ଲାଭକୁ ସୁନିଶ୍ଚିତ କରିବା, ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷାଗତ, ଆର୍ଥିକ ଏବଂ ସାମାଜିକ ଉନ୍ନତିକୁ ପ୍ରୋତ୍ସାହିତ କରିବା, ମୁଖ୍ୟଧାରାର ବିକାଶରେ ସେମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ତା ପାଇଁ ଆର୍ଥିକ ଏବଂ ସାମାଜିକ ସହାୟତା ପ୍ରଦାନ କରିବା। ଶ୍ରୋତାବନ୍ଧୁ, ଏବେ ଜାଣିବା ଏହି 15 ସୂତ୍ରୀ କାର୍ଯ୍ୟକ୍ରମରେ ଲକ୍ଷ୍ୟ କରାଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିଷୟରେ। ଏହି କାର୍ଯ୍ୟକ୍ରମ ଭାରତର 6 କେନ୍ଦ୍ରୀୟ ସ୍ୱୀକୃତିପ୍ରାପ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ

ସ୍ୱତନ୍ତ୍ର ଭାବରେ ଧ୍ୟାନ କେନ୍ଦ୍ରିତ କରିଥାଏ। ସେମାନେ ହେଲେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଏବଂ ପାର୍ସୀ। ଶ୍ରୋତାବନ୍ଧୁ, ଏହି 15 ସୂତ୍ରୀ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ମନ୍ତ୍ରଣାଳୟ ସହ ବିଭିନ୍ନ ବିଭାଗର ଯୋଜନାଗୁଡ଼ିକୁ ସମନ୍ୱିତ କରାଯାଇଛି। ଏହି ଯୋଜନାଗୁଡ଼ିକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଶିକ୍ଷା, ନିଯୁକ୍ତି, ଗୃହ, ସ୍ୱାସ୍ଥ୍ୟ ସେବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଏବେ ଜାଣିବା 15 ସୂତ୍ରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଯୋଜନା ସମୂହ। ପ୍ରି ମେଟ୍ରିକ୍ ସ୍କଲାରସିପ୍ ଯୋଜନା, ଯାହାକି ମେଟ୍ରିକ୍ ପୂର୍ବ ଶିକ୍ଷା ପାଇଁ ସଂଖ୍ୟାଲଘୁ ଛାତ୍ରମାନଙ୍କୁ ଦିଆଯାଇଥାଏ। ପୋଷ୍ଟ ସ୍କଲାରସିପ୍ ଯୋଜନା, ଯାହାକି ମେଟ୍ରିକ୍ ପରବର୍ତ୍ତୀ ଅଧ୍ୟୟନ ପାଇଁ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ମେଧା ସହ ଆର୍ଥିକ ସହାୟତା ସ୍କଲାରସିପ୍ ଯୋଜନା, ଏହା ବୃତ୍ତିଗତ ଏବଂ ବୈଷୟିକ ପାଠ୍ୟକ୍ରମ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିଥାଏ। ସମଗ୍ର ଶିକ୍ଷା ଅଭିଯାନ, ଯାହା ସଂଖ୍ୟାଲଘୁ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ପ୍ରବେଶ ସୁନିଶ୍ଚିତ କରିଥାଏ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ବା DDU-GKY, ଯାହାକି ସଂଖ୍ୟାଲଘୁ ସମେତ ଗ୍ରାମୀଣ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ତାଲିମ ପ୍ରଦାନ କରିଥାଏ। ଶ୍ରୋତାବନ୍ଧୁ, ଏ ଥିଲା ଶିକ୍ଷା ଏବଂ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟକାରୀ ଯୋଜନାଗୁଡ଼ିକ। ଆଗକୁ ନିଯୁକ୍ତି ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଦିଗରେ କାର୍ଯ୍ୟକାରୀ ଯୋଜନା ବିଷୟରେ ଜାଣିବା, କିନ୍ତୁ ତା ପୂର୍ବରୁ ଏ ସୁନ୍ଦର ଭକ୍ତିଗୀତଟି ଶୁଣିନେବା। କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦ, ଗୀତ ରଚନା ଅଲେଖ ବିଶ୍ୱାଳ।

ଆପଣମାନେ ଶୁଣୁଥିଲେ ଶ୍ରୀକାନ୍ତ ଗୌତମଙ୍କ ରଚନାରୁ ଏ ସୁନ୍ଦର ଭକ୍ତି ଗୀତଟି ଗାଇଥିଲେ ଅନୁରାଧା ପଡ଼ୱାର, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦ। ଶ୍ରୋତାବନ୍ଧୁ, ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଇ ବିଦାୟ ଦିଅନ୍ତୁ। ଉପସ୍ଥାପନା ଦାୟିତ୍ୱରେ ଥିଲେ ମୁଁ ସୁଧାମୟୀ ତ୍ରିପାଠୀ। ନମସ୍କାର।

ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସକାଳ 7 ବଜେ 10 ମିନିଟ୍ ସ୍ୱାସ୍ଥ୍ୟ ସୂଚନା ଏଥିରେ ଶୁଣିବେ ହେପାଟାଇଟିସ୍ ରୋଗ କ'ଣ ଏବଂ ତା'ର ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା ବାଳା ଜେନା। ସକାଳ 7 ବଜେ 30 ମିନିଟ୍ରେ ପରିବେଶ ସୂଚନା ବିପଜ୍ଜନକ ବାୟୁ ପ୍ରଦୂଷଣ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ। ସକାଳ 7 ବଜେ 35 ମିନିଟ୍ରେ ଉଦ୍ୟାନ୍ତରା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ହେଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା ଗୀତ ରଚନା ଶିବଶଙ୍କର ପ୍ରଧାନ ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 7 ବଜେ 50 ମିନିଟ୍ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର ଏବଂ ବି ପୁଷ୍ପାଞ୍ଜଳି। ସକାଳ 8 ବଜେ 30 ମିନିଟ୍ରେ ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ରହିଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ସକାଳ 8 ବଜେ 45 ମିନିଟ୍ରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ କଣ୍ଠଶିଳ୍ପୀ ମୀରା ମିଶ୍ର ପ୍ରମୋଦ କୁମାର ପଣ୍ଡା ଏବଂ ସୁନୀତି ବେହେରାଙ୍କ ଗୀତ। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ରଥଯାତ୍ରା ହେଉଛି ଓଡ଼ିଶାର ଏକ ପ୍ରଧାନ ଏବଂ ବିଶ୍ୱପ୍ରସିଦ୍ଧ ପର୍ବ, ଯାହା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରରୁ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ଶାସ୍ତ୍ର, ପୁରାଣ ଓ ଲୋକମୁଖରେ ବିଭିନ୍ନ ନାମରେ ନାମିତ କରାଯାଇଛି। ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା, ପତିତପାବନ ଯାତ୍ରା, ନବଦିନାତ୍ମିକା ଯାତ୍ରା, ମହାବେଦୀ ମହୋତ୍ସବ ଏବଂ ଆଡ଼ପ ଯାତ୍ରା। ରଥଯାତ୍ରାରେ ତିନୋଟି ସ୍ୱତନ୍ତ୍ର କାଠରଥ ବ୍ୟବହାର କରାଯାଏ। ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ। ଷୋହଳଟି ଚକ ବିଶିଷ୍ଟ ଏହି ରଥର କପଡ଼ାର ରଙ୍ଗ ହଳଦିଆ ଏବଂ ନାଲି ହୋଇଥାଏ। ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ। ଚଉଦଟି ଚକ ବିଶିଷ୍ଟ ଏହି ରଥର କପଡ଼ାର ରଙ୍ଗ ସବୁଜ ଏବଂ ନାଲି ହୋଇଥାଏ। ଦେବଦଳନ ବା ପଦ୍ମଧ୍ୱଜ ଦେବୀ ସୁଭଦ୍ରାଙ୍କ ରଥ। ବାରଟି ଚକ ବିଶିଷ୍ଟ ଏହି ରଥର କପଡ଼ାର ରଙ୍ଗ କଳା ଏବଂ ନାଲି ହୋଇଥାଏ। ପିଲାଏ, ରଥଯାତ୍ରାରେ ଗୋଟେ ବହୁତ ବଡ଼ ନିୟମ, ଯାହାକୁ ଶୁଣିଲେ ତୁମେମାନେ ଆଶ୍ଚର୍ଯ୍ୟ ହେବ। ପୁରୀର ରାଜା ନିଜେ ସୁନା ଖଡ଼ିକା ଧରି ତିନୋଟି ଯାକ ରଥକୁ ଓଳାନ୍ତି। ଏହାକୁ ଛେରା ପହଁରା କୁହାଯାଏ। ଏହାର ମାନେ ହେଉଛି, ଭଗବାନଙ୍କ ଆଗରେ ସମସ୍ତେ ସମାନ, କେହି ବଡ଼ ନୁହନ୍ତି କି କେହି ସାନ ନୁହନ୍ତି। ତାପରେ ଆରମ୍ଭ ହୁଏ ଅସଲ ମଜା। ଜୟ ଜଗନ୍ନାଥ ଧ୍ୱନି ଦେଇ ସମସ୍ତେ ମିଶି ମୋଟା ମୋଟା ଦୌଡ଼ିକୁ ଟାଣନ୍ତି। ପିଲାଠୁ ବୁଢ଼ା ସମସ୍ତେ ରଥ ଟାଣିବାକୁ ଦୌଡ଼ନ୍ତି, ଯାହା ଦର୍ଶାଏ ଆମ ମଧ୍ୟରେ ଥିବା ଏକତା। ଗୁଣ୍ଡିଚା ମନ୍ଦିରରେ ସାତ ଦିନ ରହିବା ପରେ ନବମ ଦିନରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି, ଯାହା ବାହୁଡ଼ା ଯାତ୍ରା ନାମରେ ପ୍ରସିଦ୍ଧ। ତାପରେ ସିଂହଦ୍ୱାରରେ ରଥ ଉପରେ ଠାକୁରମାନଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରାଯାଏ, ଠାକୁରଙ୍କର ସୁନା ବେଶ କରାଯାଏ। ତାପରେ ବଡ଼ ଦିଅଁମାନେ ଗମ୍ଭୀରି ବିଜେ କରନ୍ତି। ପିଲାଏ, ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତବର୍ଷର ସଂସ୍କୃତି ଓ ଆଦର୍ଶକୁ ପ୍ରଚାର କରେ। ଏହା ଉତ୍କଳୀୟ ସଂସ୍କୃତିର ଗର୍ବଗୌରବର ପ୍ରତୀକ। ସର୍ବଧର୍ମର ସମନ୍ୱୟ ଓ ଜାତିଭେଦ ନିରାକରଣ ରଥଯାତ୍ରାର ଅନ୍ୟତମ ମହତ୍ତ୍ୱ। ଏହା ଆମକୁ ସାମ୍ୟ, ମୈତ୍ରୀ ଏବଂ ଭାତୃଭାବ ଶିକ୍ଷା ଦେଇଥାଏ। ତାହେଲେ ପିଲାଏ, ଆସ ଆମେମାନେ ମଧ୍ୟ ରଥଯାତ୍ରା ମାଧ୍ୟମରେ ଏସବୁ ଶିକ୍ଷା

ଗ୍ରହଣ କରିବା ଆଉ ତାକୁ ନିଜ ଜୀବନରେ ଲଗେଇ ଭଲ ମଣିଷ ହେବା, ଏହି ସୁଚିନ୍ତା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି ଅପା ଶ୍ରୁତି ସାଇ ତ୍ରିପାଠୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଭାସ୍କର ଚନ୍ଦ୍ର ମହାପାତ୍ର।

0: ପିଲାଏ, ଭ୍ରମଣର ଉପକାରିତା ତ ଜାଣିଛ। ଭ୍ରମଣ ଦ୍ୱାରା ଶାରୀରିକ ଓ ମାନସିକ ଉଭୟ ସୁସ୍ଥତା ବଜାୟ ରହେ। ଏହାଛଡ଼ା ଭ୍ରମଣ କରିବାକୁ ଯାଇଥିବା ସ୍ଥାନ ବିଷୟରେ ମଧ୍ୟ ଜାଣିବାକୁ ମିଳେ। ଆଜି ଆମ କାର୍ଯ୍ୟକ୍ରମରେ ମଧ୍ୟ ଏକ ଐତିହାସିକ ତଥା ସ୍ଥାପତ୍ୟ କଳାର ଭ୍ରମଣ କରିବା, ଯାହା ରାଜସ୍ଥାନ ରାଜ୍ୟର ରାଜଧାନୀ ଜୟପୁର ସହରରେ ଅବସ୍ଥିତ। ସେଇଟି ହେଉଛି ଜୟପୁର ବା ଗୋଲାପୀ ସହରର ବାୟୁର ପ୍ରାସାଦ। ତାହେଲେ ଆସ, ଚାଲ ବୁଲିଯିବା କ୍ରମରେ ଶୁଣିବା ଆଲୋଚନା ଗୋଲାପୀ ସହରର ହାୱା ମହଲ। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ପ୍ରୀତିଧାରା ପରିଜା।
1: ଜାଣିଛ ପିଲାମାନେ, ଭାରତ ଏକ ଐତିହାସିକ ଓ ସାଂସ୍କୃତିକ ଆଶ୍ଚର୍ଯ୍ୟରେ ଭରପୁର ଦେଶ। ଏଠାରେ ଅନେକ ପ୍ରାଚୀନ ମନ୍ଦିର, ଦୁର୍ଗ, ମହଲ ଏବଂ ସ୍ମାରକ ରହିଛି, ଯେଉଁମାନେ ଭାରତର ଗୌରବମୟ ଇତିହାସର ସାକ୍ଷୀ। ଆଉ ଜାଣିଛ ପିଲାମାନେ, ଏଠାରେ ଅନେକ ମହଲ ଅଛି, ଯେଉଁ ମହଲମାନଙ୍କରେ ଲୁଚି ରହିଛି ଅନେକ କିଛି ରହସ୍ୟମୟ କଥା, ଯାହାକୁ ଜାଣିବା ପାଇଁ ଅନେକ ସମୟରେ ଚାଲିଥାଏ ଗବେଷଣା। ଏହି ରହସ୍ୟମୟ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ହାୱା ମହଲ, ଯାହାକୁ ଓଡ଼ିଆରେ ପବନର ପ୍ରସାଦ ବୋଲି କୁହାଯାଏ। ଏହା ରାଜସ୍ଥାନର ଜୟପୁର ସହରରେ ଅବସ୍ଥିତ ଏବଂ ଭାରତର ସବୁଠାରୁ ଆକର୍ଷଣୀୟ ଐତିହାସିକ ସ୍ମାରକ ମଧ୍ୟରେ ଗଣାଯାଏ। ଏହାର ଅନ୍ୟାନ୍ୟ ଗଠନ, ସୁନ୍ଦର କାରୁକାର୍ଯ୍ୟ ଏବଂ ଐତିହାସିକ ମହତ୍ତ୍ୱ ଏହାକୁ ବିଶ୍ୱବ୍ୟାପୀ ଖ୍ୟାତି ପ୍ରଦାନ କରିଛି। ହାୱା ମହଲ କେବଳ ଏକ ମହଲ ନୁହେଁ, ଏହା ରାଜପୁତ ସ୍ଥାପତ୍ୟ କଳା, ସଂସ୍କୃତି ଏବଂ ରାଜସ୍ଥାନର ଗୌରବର ଏକ ପ୍ରତୀକ। ଏହାର ସୌନ୍ଦର୍ଯ୍ୟ ଏବଂ ବିଶେଷ ନିର୍ମାଣ ଶୈଳୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଅଛି। ହାୱା ମହଲରେ ଏମିତି ଅନେକ ରହସ୍ୟ ରହିଛି, ଯାହା ଆଜି ବି ବୈଜ୍ଞାନିକମାନଙ୍କର ଓ ଲୋକମାନଙ୍କ ପାଇଁ ରହସ୍ୟ ହୋଇ ରହିଛି। ପିଲାମାନେ ଆସ, ଜାଣିବା ଏହି ରହସ୍ୟ ବିଷୟରେ କିଛି ଜଣା ଓ ଅଜଣା କଥା। ଏହି ମହଲରେ କ'ଣ ଏମିତି ରହିଛି, ଯାହା ଏବେ ବୈଜ୍ଞାନିକମାନଙ୍କ ପାଇଁ ଗବେଷଣାର କାରଣ ପାଲଟି ଯାଇଛି? କ'ଣ ଏମିତି ରହିଛି, ଯାହା ବିଷୟରେ ଆଜି ବି କେହି କିଛି କହିପାରୁନାହାନ୍ତି? ପିଲାମାନେ, ଆଜି ମୁଁ ତୁମମାନଙ୍କୁ ହାୱା ମହଲର ଇତିହାସର ନିର୍ମାଣ ଶୈଳୀ ରହସ୍ୟ ବିଷୟରେ କହିବି। ପିଲାମାନେ, ହାୱା ମହଲ ରାଜସ୍ଥାନର ରାଜଧାନୀ ଜୟପୁରର ମଧ୍ୟଭାଗରେ ଅବସ୍ଥିତ। ଜୟପୁରକୁ ଗୋଲାପୀ ସହର ବୋଲି କୁହାଯାଏ, କାରଣ ସହରର ଅଧିକାଂଶ ପୁରୁଣା ଭବନ ଗୋଲାପୀ ରଙ୍ଗର ପଥରରେ ନିର୍ମିତ। ହାୱା ମହଲ ମଧ୍ୟ ଗୋଲାପୀ ଏବଂ ଲାଲ ବାଲୁକା ପଥରରେ ନିର୍ମିତ ହୋଇଥିବାରୁ ଏହା ଜୟପୁରର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ଏହି ମହଲ ଜୟପୁରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏବଂ ରାଜସ୍ଥାନର ପରିଚୟ ଭାବେ ପରିଗଣିତ। ଭାରତର ବିଭିନ୍ନ ସ୍ଥାନରୁ ଏବଂ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ପ୍ରତିବର୍ଷ ଏହାକୁ ଦେଖିବାକୁ ଆସନ୍ତି। ଜାଣିଛ ପିଲାମାନେ, ହାୱା ମହଲ 1799 ମସିହାରେ ମହାରାଜା ସବାଇ ପ୍ରତାପ ସିଂଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ସେ ଜୟପୁରର ରାଜା ଥିଲେ ଏବଂ କଳା, ସଂସ୍କୃତି ଓ ସ୍ଥାପତ୍ୟ ପ୍ରତି ତାଙ୍କର ଗଭୀର ରୁଚି ଥିଲା। ଲାଲଚନ୍ଦ ଉସ୍ତାଦ ନାମକ ଜଣେ ସ୍ଥାପତ୍ୟକାରଙ୍କ ଦ୍ୱାରା ଏହି ମହଲର ନକ୍ସା ପ୍ରସ୍ତୁତ କରାଯାଇଥିଲା। କୁହାଯାଏ ଯେ ଏହି ମହଲର ଆକୃତି ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରୁ ପ୍ରେରିତ। ମହାରାଜା ସବାଇ ପ୍ରତାପ ସିଂ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ, ତେଣୁ ସେ ଏପରି ଏକ ମହଲ ନିର୍ମାଣ କରିଥିଲେ ଯାହା ତାଙ୍କ ପ୍ରିୟ ଦେବତାଙ୍କ ମୁକୁଟ ପରି ଦେଖାଯାଏ। ହାୱା ମହଲର ସ୍ଥାପତ୍ୟ ଶୈଳୀ ରାଜପୁତ ଏବଂ ମୋଗଲ କଲାକାରଙ୍କର ଏକ ଅନନ୍ୟ ମିଶ୍ରଣ। ଏହା 5 ମହଲା ବିଶିଷ୍ଟ ଏବଂ ପ୍ରାୟ 50 ଫୁଟ ଉଚ୍ଚ। ଜାଣିଛ ପିଲାମାନେ, ଏହାର ସାମ୍ନା ଅଂଶ ଏକ ମହୁମାଛିର ଛତା ପରି ଦେଖାଯାଏ, ଯାହା ଏହାକୁ ଅନ୍ୟ ସମସ୍ତ ଭବନଠାରୁ ଭିନ୍ନ କରିଥାଏ। ଜାଣିଛ ପିଲାମାନେ, ରାଜସ୍ଥାନରେ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହୁଏ, କିନ୍ତୁ ହାୱା ମହଲ ବିନା ଏସିରେ ସବୁବେଳେ ଥଣ୍ଡା ରହୁଥିଲା। ଏହା କେମିତି ଥଣ୍ଡା ରହୁଥିଲା? ଏହାର ରହସ୍ୟ ହେଉଛି ଏହାର 953 ଛୋଟ ଝରକା। ଏହି ଝରକା ଗୁଡ଼ିକର ସମ୍ମୁଖ କାରୁକାର୍ଯ୍ୟ ସଜାଯାଇଛି। ଏହା ମାଧ୍ୟମରେ ବାୟୁ ସହଜରେ ପ୍ରବେଶ କରିପାରୁଥିଲା। ଗ୍ରୀଷ୍ମ ଋତୁରେ ମଧ୍ୟ ମହଲ ଭିତରେ ଥଣ୍ଡା ପରିବେଶ ରହୁଥିଲା। ମହଲ ଭିତର ଅଂଶ ଅନେକ କକ୍ଷ, ଦାଲନ, ଅନେକ ବାଲକୋନି ଏବଂ ଆଙ୍ଗନ ରହିଛି। ଏହାର ନିର୍ମାଣ ଏପରି ଭାବରେ କରାଯାଇଥିଲା ଯେ ପ୍ରାକୃତିକ ବାୟୁ ଚଳାଚଳ ସଦ୍ୟ ବଜାଇ ରହିପାରିବ। ଏହି ମହଲର ନାମ ହାବା ମହଲ ରଖାଯିବାର ମୂଳ କାରଣ ହେଉଛି ଏହାର ଅସଂଖ୍ୟ ଝରକା। ଏହି ଝରକାଗୁଡ଼ିକ ଦ୍ୱାରା ସର୍ବଦା ପବନ ପ୍ରବେଶ କରୁଥିଲା। ଏହାଫଳରେ ଗ୍ରୀଷ୍ମ ଦିନରେ ମଧ୍ୟ ମହଲ ଭିତରେ ଶୀତଳ ପରିବେଶ ରହୁଥିଲା। ଏହି ପ୍ରାକୃତିକ ବାୟୁ ଚଳାଚଳ ବ୍ୟବସ୍ଥା ଏହାକୁ ପବନର ପ୍ରସାଦ ନାମରେ ପରିଚିତ କରିଥିଲା। ଜାଣିଛ ପିଲାମାନେ, ସବୁଠାରୁ ଆଶ୍ଚର୍ଯ୍ୟ ଜିନିଷ ହେଉଛି ପଞ୍ଚମହଲା ବିଶିଷ୍ଟ ଏହି ମହଲରେ ଉପରକୁ ଯିବା ପାଇଁ କୌଣସି ସିଢ଼ି ନାହିଁ। ଏଭଳି ନିହାରା ବସ୍ତୁକଳାରେ ଏହି ମହଲଟିକୁ ତିଆରି କରାଯାଇଛି ଯେ ଉପର ମହଲାକୁ ଯିବା ପାଇଁ କେବଳ ଗଡ଼ାଣିଆ ରାସ୍ତା ଦେଇ ଯାଇହେବ। ଏହି ମହଲରେ କୌଣସି ସମ୍ମୁଖ ଦ୍ୱାର ନାହିଁ। ଜଣେ କେବଳ ଯେକୌଣସି କୋଣରୁ ପ୍ରବେଶ କରିପାରିବ। ଜାଣିଛ ପିଲାମାନେ, ପ୍ରାଚୀନ ରାଜପୁତ ସମାଜରେ ପରଦା ପ୍ରଥାର ପ୍ରଚଳିତ ଥିଲା। ରାଜପରିବାରର ମହିଳାମାନେ ସାଧାରଣ ଲୋକଙ୍କ ସମ୍ମୁଖକୁ ଆସୁନଥିଲେ, ତେଣୁ ସେମାନଙ୍କ ପାଇଁ ହାବା ମହଲ ନିର୍ମାଣ କରାଯାଇଥିଲା। ଏହି ଝରକାଗୁଡ଼ିକ ମାଧ୍ୟମରେ ରାଜମହିଳାମାନେ ରାସ୍ତାରେ ହେଉଥିବା ଶୋଭାଯାତ୍ରା, ପର୍ବପର୍ବାଣି, ଧାର୍ମିକ ଉତ୍ସବ ଏବଂ ଅନ୍ୟାନ୍ୟ ସର୍ବଜନୀନ କାର୍ଯ୍ୟକ୍ରମ ଦେଖିପାରୁଥିଲେ, କିନ୍ତୁ ବାହାରର ଲୋକମାନେ ସେମାନଙ୍କୁ ଦେଖିପାରୁନଥିଲେ। ଏହା ସେମାନଙ୍କ ଗୋପନୀୟତା ରକ୍ଷା କରୁଥିଲା। ହାବା ମହଲ ଭାରତର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଆସନ୍ତି। ଏହାର ସୁନ୍ଦର ସ୍ଥାପତ୍ୟ, ଐତିହାସିକ ମହତ୍ତ୍ୱ ଏବଂ ରାଜସ୍ଥାନର ସଂସ୍କୃତିର ଝଲକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। ସକାଳର ସୂର୍ଯ୍ୟକିରଣ ଯେତେବେଳେ ହାବା ମହଲ ଉପରେ ପଡ଼େ, ସେତେବେଳେ ଏହାର ସୌନ୍ଦର୍ଯ୍ୟ ଅଧିକ ଆକର୍ଷଣୀୟ ଦେଖାଯାଏ। ଏହି ଦୃଶ୍ୟ ଦେଖିବା ପାଇଁ ଅନେକ ଫଟୋଗ୍ରାଫର ଏବଂ ପର୍ଯ୍ୟଟକ ଏଠାକୁ ଆସନ୍ତି। ହାବା ମହଲ ରାଜସ୍ଥାନର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ପ୍ରତୀକ। ଏହା ରାଜପୁତ ଶାସକମାନଙ୍କର କଳାପ୍ରେମ ଏବଂ ସ୍ଥାପତ୍ୟ କୌଶଳର ପରିଚୟ ଦେଇଥାଏ। ଏହା ଆମକୁ ପ୍ରାଚୀନ ଭାରତୀୟ ନିର୍ମାଣ କଳା ଓ ସାମାଜିକ ବ୍ୟବସ୍ଥା ବିଷୟରେ ଜ୍ଞାନ ପ୍ରଦାନ କରେ। ଏହି ସ୍ମାରକ ଭାରତର ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ଅଂଶ। ଏହା ଆମ ଦେଶର ଗୌରବକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରେ। ପିଲାମାନେ, ହାବା ମହଲ ପରି ଐତିହାସିକ ସ୍ମାରକଗୁଡ଼ିକ ଆମର ଜାତୀୟ ସମ୍ପଦ। ଏହାର ସୁରକ୍ଷା ଓ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ। ସରକାର ଏବଂ ପୁରାତତ୍ତ୍ୱ ବିଭାଗ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି, କିନ୍ତୁ ସାଧାରଣ ନାଗରିକ ଭାବରେ ଆମେ ମଧ୍ୟ ଏହାର ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ। ଯଦି ଆମେ ଏହିପରି ଐତିହାସିକ ସମ୍ପଦକୁ ସୁରକ୍ଷିତ ରଖିବା, ତେବେ ଆଗାମୀ ପିଢ଼ି ଆମର ଗୌରବମୟ ଇତିହାସ ବିଷୟରେ ଜାଣିପାରିବେ।

0: ପରିଶେଷରେ ମୁଁ ତୁମମାନଙ୍କୁ ଏତିକି କହିବି ଯେ ହାବାମହଲ ଭାରତୀୟ ସ୍ଥାପତ୍ୟ କଳାର ଏକ ଅଦ୍ଭୁତ ନମୁନା। ଏହାର ଐତିହାସିକ ମହତ୍ତ୍ୱ, ସୁନ୍ଦର ନିର୍ମାଣ ଶୈଳୀ, ଅସଂଖ୍ୟ ଝରକା ଏବଂ ସାଂସ୍କୃତିକ ଗୁରୁତ୍ୱ ଏହାକୁ ଏକ ବିଶେଷ ସ୍ଥାନ ପ୍ରଦାନ କରିଛି। ହାବାମହଲ କେବଳ ରାଜସ୍ଥାନର ଗୌରବ ନୁହେଁ, ବରଂ ସମଗ୍ର ଭାରତର ଗର୍ବ। ଏହା ଆମର ସମୃଦ୍ଧ ଇତିହାସ, କଳା ଏବଂ ସଂସ୍କୃତିର ଜୀବନ୍ତ ପ୍ରତୀକ। ତେଣୁ ଆମେ ଏହି ଅମୂଲ୍ୟ ଐତିହ୍ୟକୁ ସୁରକ୍ଷିତ ରଖି ଏହାର ମହତ୍ତ୍ୱକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉଚିତ। ଆମର ଐତିହ୍ୟ ହେଉଛି ଆମର ଗର୍ବ ଓ ପରିଚୟ। ମନ୍ଦିର, ଦୁର୍ଗ, ସ୍ମାରକ, ପୁରାତନ କଳାକୃତି ଏବଂ ସଂସ୍କୃତି, ଆମ ପୂର୍ବପୁରୁଷଙ୍କର ଅମୂଲ୍ୟ ଉପହାର, ଏଗୁଡ଼ିକ ସମ୍ମାନ କରିବା ଓ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କୌଣସି ଐତିହାସିକ ସ୍ଥାନକୁ ଗଲେ ସେଠାରେ ନାଁ ଲେଖନ୍ତୁ ନାହିଁ, କାନ୍ଥ କିମ୍ବା ପଥରକୁ କ୍ଷତି ପହଞ୍ଚାନ୍ତୁ ନାହିଁ ଏବଂ ପରିବେଶକୁ ସବୁବେଳେ ପରିଷ୍କାର ରଖନ୍ତୁ। ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। ଆଜି ଆମେ ଯଦି ଆମର ଐତିହ୍ୟକୁ ସୁରକ୍ଷା କରିବା, ତେବେ ଆସନ୍ତା ପିଢ଼ି ମଧ୍ୟ ଆମ ଦେଶର ଗୌରବମୟ ଇତିହାସ ଓ ସଂସ୍କୃତିକୁ ଜାଣିପାରିବ। ଆସନ୍ତୁ ସମସ୍ତେ ମିଶି ସଂକଳ୍ପ ନେବା, ଆମର ଐତିହ୍ୟକୁ ସମ୍ମାନ କରିବା, ସୁରକ୍ଷା କରିବା ଓ ଗର୍ବର ସହ ଆଗାମୀ ପିଢ଼ିକୁ ସମର୍ପଣ କରିବା। ଧନ୍ୟବାଦ।
1: ଶୁଣିଲେ ତ ପିଲାଏ, ଚାଲ ବୁଲିଯିବା କ୍ରମରେ ଆଲୋଚନା ଗୋଲାପୀ ସହରର ହାୱା ମହଲ ତୁମ ପାଇଁ ଆଲୋଚନା କଲେ ବଡ଼ ଅପା ପ୍ରୀତିଧାରା ପରିଜା। ହାୱା ମହଲ ହେଉଛି ଭାରତର କାରିଗରୀ କୌଶଳ ଏବଂ ରାଜପୁତ ରାଜାମାନଙ୍କର କଳାପ୍ରୀତିର ଏକ ଅତୁଳନୀୟ ନମୁନା। ଏହାର ବାୟୁ ଚଳାଚଳ ବ୍ୟବସ୍ଥା ଏବଂ ମହୁଫେଣା ପରି ଗଠନ ଏହାକୁ ବିଶ୍ୱର ଅନ୍ୟାନ୍ୟ ପ୍ରାସାଦଠାରୁ ସମ୍ପୂର୍ଣ୍ଣ ଭିନ୍ନ କରିଥାଏ। ଏହି ପ୍ରାସାଦଟି କେବଳ ରାଜସ୍ଥାନର ଇତିହାସ ନୁହେଁ, ବରଂ ଭାରତୀୟ ସ୍ଥାପତ୍ୟ କଳାର ଗୌରବକୁ ସମଗ୍ର ବିଶ୍ୱରେ ପ୍ରତିପାଦିତ କରେ। ତେଣୁ ପିଲାଏ, ତୁମମାନଙ୍କୁ ସମୟ ଏବଂ ସୁବିଧା ହେଲେ ନିଜ ପରିବାର ସହିତ ନିଶ୍ଚିତ ଏହି ଐତିହାସିକ ସ୍ଥଳୀକୁ ପରିଦର୍ଶନ କରିବା ପାଇଁ ଜୀବନରେ ଥରେ ହେଲେ ଯିବ, ନା କ'ଣ କହୁଛ? ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଅନ୍କନେକ୍ଟେଡ୍ ଗାଁଗୁଡ଼ିକ ଅଛି, ସେହି ସବୁ ଗାଁଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଥିରେ ମିଶନ ପାୱାର ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର, ୱାଟର ଆଉ ରୋଡ୍ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହେମଲେଟ୍କୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଥିରେ 4,000 କୋଟିର ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ।
2: 775 ତୀର୍ଥଯାତ୍ରୀ, 25 ଜଣ ଏକ୍ସକର୍ଟ ଅଫିସର ଯିବେ, ଏବଂ ଯେଉଁମାନଙ୍କୁ 70ରୁ 75 ବର୍ଷ ହୋଇଥିବ ସେମାନଙ୍କ ସହିତ ଜଣେ ସହଯୋଗୀ ଯାହାଙ୍କୁ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ। ଏଇ ଯେଉଁ ଆରମ୍ଭ ତାରିଖ ବୁକ୍ କରିବ ବା ଅନ୍ଲାଇନ୍ର ଆବେଦନ ହେବ, ଏଠି ଆସନ୍ତାକାଲିଠୁ ଆରମ୍ଭ ହେବ, 15/7/2026ରୁ ସରିବ 14/8/2026।
0: ସୂଚନାଯୋଗ୍ୟ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 45,000ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିଛନ୍ତି। ଯୋଜନାରେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 14 ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରସ୍ଥିତ ଲୋକଭବନ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ସହ କଡ଼ା ବ୍ୟବସ୍ଥା କରାଯାଇଛି। 6ଟି ନୂଆ ପାର୍କିଂ ସ୍ଥଳୀକୁ ମିଶାଇ ମୋଟ 30ଟି ପାର୍କିଂ ସ୍ଥାନ କରାଯାଇଛି। ସେଥିମଧ୍ୟରୁ 3ଟି ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୁରୀ ଜିଲ୍ଲା ପ୍ରଶାସନ ଟ୍ରାଫିକ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍, ସିସିଟିଭି କ୍ୟାମେରା, ଚାଟ୍ବୋର୍ଡର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ସହାୟତା ପାଇଁ 73ଟି ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜିଲ୍ଲାର ବିକାଶମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜସ୍ୱ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବସୁନ୍ଧରା ଯୋଜନାରେ ପଟ୍ଟା ଆବଶ୍ଚନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ପଟ୍ଟା ଦେବା କାର୍ଯ୍ୟ ତ୍ୱରିତ ଗତିରେ ଆଗେଇ ଚାଲିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଜମିପଟ୍ଟା ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ନେତ୍ରୋହବରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ ନୀତିବହୁଳ ରହିଥିବାରୁ ଦର୍ଶନ ସାମାନ୍ୟ ବିଳମ୍ବ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଝୁଣ ବାହାରିବା ପରେ ଶ୍ରୀନଗରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଥିଲା। ଦୈତାପତି ସେବକମାନେ ଘଣ୍ଟ ଘଣ୍ଟା ଛତ୍ରୀ ସହ ବୈଜୟନ୍ତୀ ଓ ବିଜେ କାହାଳୀ ବଜାଇ ଶ୍ରୀମନ୍ଦିରରୁ ବାହାରିଥିଲେ। ସମସ୍ତ ସେବକମାନେ ରୂପାଥାଳିରେ ମହାପ୍ରଭୁଙ୍କ ଦିବ୍ୟଦ୍ରବ୍ୟ ସବୁକୁ ଧରି ବିଜେ କରିଥିଲେ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରଥଯାତ୍ରା ପାଇଁ ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଅବଗତ କରାଇଥିଲେ। ଗଜପତି ମହାରାଜ ସେବକମାନଙ୍କଠାରୁ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବା ପରେ ରଥଯାତ୍ରାର ଭବ୍ୟ ଆୟୋଜନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରତିପଦା ତିଥିରେ ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ଦିନ ଶ୍ରୀଗୁଣ୍ଡିଚାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ରାଜସୁନାଖଳା, ଶରଣକୂଳ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଜୟମଙ୍ଗଳ ଆଳତୀ ନୀତିସ୍ନାନ ନ୍ୟାସ ମଣ ହିଁ କରାଯାଇଥିଲା। ବର୍ତ୍ତମାନ ସାହାଣ ମେଳାରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ଗୁରୁବାର ଦିନ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫା, ଠିଡିକାଜୋର, ନାରାୟଣ ନଗର, ମନମୁଣ୍ଡା, ପୁରୁଣା କଟକ, ବୁଟୁପାଲି, କଣ୍ଟାମାଳ, ଜଗତୀ ସମେତ ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ନୀତି ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେ ନୀତି ସମ୍ପନ୍ନ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ

0: ଘୂର୍ଣ୍ଣିବଳ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋହାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130 ଦେଶର 60,000 ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ, କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8 ରାଜ୍ୟ ପ୍ରାୟୋଜକ ଭାବେ ଏବଂ ଅନ୍ୟ 9 ପ୍ରଦର୍ଶନୀ ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟୋଜକ ରାଜ୍ୟ ଭାବେ ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେଉଛନ୍ତି। ସେମାନଙ୍କ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଜାମ୍ମୁ ଓ କାଶ୍ମୀର, ମଣିପୁର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ 9 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନୀ ରାଜ୍ୟ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ଏହାଦ୍ୱାରା ନିବେଶ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଭିତ୍ତିଭୂମି, ପିଏମ୍ ମିତ୍ର ସଂଯୋଗ ଏବଂ ନୀତିଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟବସାୟିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏକ ବିରାଟ ପ୍ରଦର୍ଶନୀ କ୍ଷେତ୍ର ପ୍ରସ୍ତୁତ ହୋଇଛି। 1.6 ନିୟୁତ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ଏହି ପ୍ରଦର୍ଶନୀରେ 7,000 ଅଧିକ କ୍ରେତା, 11,30,000 ଅଧିକ ବାଣିଜ୍ୟ ପରିଦର୍ଶକ ଏବଂ 20,000 ଅଧିକ ବୟନଶିଳ୍ପ ଉତ୍ପାଦ ସାମିଲ ହେବାର ଆକଳନ କରାଯାଉଛି। ଏଭଳି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆମେରିକା, ବ୍ରିଟେନ୍, ଜାପାନ, ପର୍ତ୍ତୁଗାଲ, ସ୍ପେନ୍, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଏବଂ ନେପାଳ ସମେତ 14 ଦେଶର ଆନ୍ତର୍ଜାତିକ ପ୍ରଦର୍ଶକ ଏବଂ ମିଳିତ ଜାତିସଂଘ ଓ ୟୁରୋପୀୟ ସଂଘର ସଂସ୍ଥାଗତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀ ଅବସରରେ 4,000 ଅଧିକ B2B ବୈଠକ ଏବଂ 30 ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜୋର୍ଡାନ, କମ୍ବୋଡିଆ ଏବଂ ବ୍ରୁନେଇର ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ନୀତି ଆଲୋଚନା ଏବଂ ଦ୍ୱିପାକ୍ଷିକ ସଂଯୋଗ କ୍ଷେତ୍ରରେ ଏହି ସମ୍ମିଳନୀର ବର୍ଦ୍ଧିତ ଭୂମିକା ପ୍ରତିପାଦିତ ହେଉଛି। ବିଭିନ୍ନ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଅଧିବେଶନରେ ଭାରତ ଆମେରିକା କପା ସହଭାଗିତା, ଭାରତ ନ୍ୟୁଜିଲାଣ୍ଡ ପଶମ ଇକୋସିଷ୍ଟମ, ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ କାର୍ଯ୍ୟାନ୍ୱୟନ ସହିତ ଜାପାନ ପ୍ରତିନିଧି ମଣ୍ଡଳୀ ଏବଂ ରୁଷ କେନ୍ଦ୍ରିକ ବୟନଶିଳ୍ପ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏହି ସଂସ୍କରଣରେ 100 ଅଧିକ ବୟନଶିଳ୍ପ ଜ୍ଞାନ ଆଧାରିତ ଅଧିବେଶନ, 39 ପ୍ୟାନେଲ ଓ 16 ଗୋଲ୍ ଟେବୁଲ୍ ବୈଠକ ତଥା 8 ରାଜ୍ୟଭିତ୍ତିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ବୟନଶିଳ୍ପ ନିରନ୍ତରତା ପୁରସ୍କାର 2026 ପ୍ରଦାନ କରାଯିବ। ଦକ୍ଷ ମାନବ ସମ୍ବଳ, ଶକ୍ତି ଏବଂ ନିର୍ଗମନ, ବୃତ୍ତାକାର ଅର୍ଥନୀତି, ନିରନ୍ତର ଉତ୍ପାଦ, ସାମାଜିକ ଦାୟିତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଶିଳ୍ପ ସହଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ପୁରସ୍କାର ପର୍ଯ୍ୟବେସିତ ହେବ। ଭାରତ ଟେକ୍ସ 2026 ସମ୍ମିଳନୀ ବିଶ୍ୱ ବୟନ ସମ୍ପ୍ରଦାୟ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ କରିଛି। ସରକାରୀ କ୍ଷେତ୍ରଠାରୁ ଆରମ୍ଭ କରି ଉଦ୍ୟୋଗୀ, ରପ୍ତାନୀକାରୀ, ନୀତି ନିର୍ଦ୍ଧାରକ ନିବେଶକ ଏବଂ ନିର୍ମାତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ଆଶା କରାଯାଉଛି।
2: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
3: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ପୁରୀ ଶ୍ରୀମନ୍ଦିର ନବଯୌବନ ବେଶଥି ଭକ୍ତମାନଙ୍କୁ ଆଜି ଦର୍ଶନ ଦେଇଛନ୍ ଚତୁର୍ଦ୍ଧା ମୂର୍ତ୍ତି। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଇଛି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। 7 ବିଭାଗର 13 ପ୍ରସ୍ତାବକେ ମିଳିଲା ଅନୁମୋଦନ। ମାହାଲିଆ ଶିକ୍ଷା ବ୍ୟବସ୍ଥା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ଆଉ 2026-27 ଆର୍ଥିକ ବର୍ଷ ଲାଗି ଘୋଷଣା ହେଲା ବରିଷ୍ଠ ନାଗରିକ ଯୋଜନାର ଆବେଦନ ତାରିଖ। ଆଇବା କାଲିଠାନୁ ମୂଲ ହେବା ପ୍ରକ୍ରିୟା। ଏଥର ପୁରା ଖବର। ଅଣସର ଶେଷ ହେବାର ଉତ୍ତରୁ ଆଜି ପୁରୀ ଶ୍ରୀମନ୍ଦିର ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଆଉ ଶ୍ରୀ ସୁଦର୍ଶନ ଭକ୍ତମାନଙ୍କୁ ନବଯୌବନ ଭେଷଥି ଦର୍ଶନ ଦେଉଛନ୍। ଇବଛର ବହୁତଟେ ନୀତିକାନ୍ତି ଥିବାରୁ ଦର୍ଶନ ଟିକେ ଡେରିଥି ମୂଲ ହୋଇଥିଲା। ସକାଳୁ ପରମ୍ପରା ଅନୁସାରେ ପହିଲା ଝୁଣ ବାହାରବାର ଉତ୍ତରୁ ଶ୍ରୀନଅରକେ ଖଡ଼ି ପ୍ରସାଦ ବିଜେ ନୀତି କରାଯାଇଥିଲା। ଦୈତାପତି ସେବକମାନେ ଘଣ୍ଟା ଘଣ୍ଟା ପଟୁଆର ସହିତ ଶ୍ରୀମନ୍ଦିରନୁ ବାହାରିଥିଲେ। ତାର ଉତ୍ତରୁ ମହାପୁରୁମାନେ ପୁରା ଠିକ୍ ହୋଇଥିବାର କଥା ଆଉ ରଥଯାତ୍ରାଟି ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଦୈତାପତିମାନେ ଜନେଇଥିଲେ। ତାର ଉତ୍ତରୁ ଦତ୍ତ ମହାପାତ୍ର ସେବକମାନେ ବନକ ଲାଗି ନୀତି କଲା ଉତ୍ତରୁ ଚକା ଅପସର କରାଯାଇଥିଲା। 10 ଅବତାର ମହାପୁରୁମାନଙ୍କର ମଙ୍ଗଳ ଆଳତୀ ଅବକାଶ ନୀତି ହେଲା ଉତ୍ତରୁ ପାଞ୍ଚମୂର୍ତ୍ତି ବିଜେ ପ୍ରତିମାକେ ଦକ୍ଷିଣୀ ଘରକେ ଆଉ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକେ ବିଜେ କରାଯାଇଥିଲା। ତାର ଉତ୍ତରୁ ତିନି ପଟି ଦିଅଙ୍କୁ ବିମଳା ମନ୍ଦିର ପାଶେ ଥିବା ମଣ୍ଡଣୀ ଘରକେ ବିଜେ କରାଯାଇଥିଲା। ଅଣସର ତାଟି ଖୁଲବାର ସହିତ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ମୂଲ ହୋଇଥିଲା। ଭିତର କାଠ ପାଶୁ ପହିଲା ପାରିମାଣିକ ଦର୍ଶନ ଆଉ ତାର ଉତ୍ତରୁ ସର୍ବସାଧାରଣ ଦର୍ଶନ ଥି ଭକ୍ତମାନେ ମହାପ୍ରଭୁମାନଙ୍କୁ ଦର୍ଶନ କରିଛନ୍। ସିଆଡ଼େ ଆଇବା କାଲି ପ୍ରତିପଦା ତିଥି ପଡ଼ୁଥିବାରୁ ମହାପ୍ରଭୁମାନଙ୍କର ଉଭା ଯାତ୍ରା କରାଯିବା। ଆଇବା ଗୁରୁବାର ଦିନ ରଥଯାତ୍ରାକେ ନଜରଥି ରଖିକରି ଆଇବା କାଲି ସର୍ବସାଧାରଣ ଦର୍ଶନ ବନ୍ଦ ରଖବାରକେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିର ନେତ୍ରୋତ୍ସବ ଆଉ ନବଯୌବନ ଦର୍ଶନ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସର ଭକ୍ତମାନଙ୍କର ଜବର ଭିଡ଼ ଦେଖିବାରକେ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ସହିତ ସବୁ ଜଗନ୍ନାଥ ମନ୍ଦିର ଆଜି ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ସହିତ ନେତ୍ରୋତ୍ସବ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ପରମ୍ପରା ଆଉ ରୀତିନୀତି ଅନୁସାରେ ପାତାଳି ଶ୍ରୀକ୍ଷେତ୍ର ଚତୁର୍ଦ୍ଧା ମୂର୍ତ୍ତି ନବଯୌବନ ଭେଷଥି ସଜେଇ ହୋଇକରି ନବଯୌବନ ଭେଷଥି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍। ବୌଦ୍ଧ ଜିଲ୍ଲା ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କର ଅଣସର ନୀତି ଶେଷ ହେବାର ଉତ୍ତରୁ ନବଯୌବନ ଦର୍ଶନ ହୋଇଛି। ଇତାର ସହିତ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫା ଠିଡ଼ିକାଜୋର ନାରାୟଣନଗର ମନମୁଣ୍ଡା ପୁରୁଣା କଟକ ସହିତ ଭିନ୍ ଭିନ୍ ଇଲାକାର ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଆଜି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ହୋଇଯାଇଛି। ବୈଠକଟି 7 ବିଭାଗର ମୋଟ 13 ପ୍ରସ୍ତାବକେ ଅନୁମୋଦନ ମିଳିଛି। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ବାବଦେ ସୂଚନା ଦେଇଛନ୍। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକେ ଆଉ 5 ବଢ଼ାଯାଇଛି। ଇତାର ସହିତ 4,600 କିଲୋମିଟର ନୂଆ ସଡ଼କ ତିଆରି ଲାଗି ଭିଲ୍ ଅନୁମୋଦନ ମିଳିଛି। ଯେନ୍ ସବୁ ଗାଁକେ ରାସ୍ତା ନାଇଁନ ସେସବୁକେ ଯୁଡ଼ବାର ସହିତ ଖାସ୍ କରି ଦୁର୍ଗମ ଇଲାକାକେ ସଂଯୋଗ ଲାଗି ଚେଷ୍ଟା ଜାରି ରହିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍। ସେତୁବନ୍ଧ ଯୋଜନାକେ ଭିଲ୍ ଆଉ 5 ବଢ଼ାଯାଇଛି। ଇତାର ଅଧୀନଥି ରାଜ୍ୟର 3,167 ପୁରୁଣା ସେତୁର ମରାମତି କାମ କରାଯିବା। ସମବାୟ ବିଭାଗର 1956 ପୁରୁଣା ଆଇନ ସଂଶୋଧନକେ ଭିଲ୍ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡୁନ କୋଭିଡ-19 ନଜରଥି ରଖିକରି ଆଜି ଭୁବନେଶ୍ୱର ଲୋକସେବା ଭବନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସବୁ ଡାକ୍ତରଖାନାମାନଙ୍କୁ ପୂରା ପ୍ରସ୍ତୁତ ରହିବା ସହିତ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖବାରକେ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସରକାର ପୂରା ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗଥି ଅଛନ୍। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କୋଭିଡ୍ର କେନ୍ସି ଲକ୍ଷଣ ଦେଖାଦେଲେ ସାଙ୍ଗେ ସାଙ୍ଗ ପରୀକ୍ଷା କରାଇ ନେବାରକେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାର ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। କେଜି ନ ପିଜି ବ୍ୟୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ବାବଦେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍।
1: କେହି ବି କୌଣସି ଶିକ୍ଷାନୁଷ୍ଠାନ ଯେମିତି ଯେତିକି ଛାତ୍ର ଆସୁଛନ୍ତି ସେମାନଙ୍କର ଯୋଗ୍ୟ ଶୁଳ୍କ ସରକାରଙ୍କୁ ପାଇବେ, ଏହାର ଦୁରୁପଯୋଗ ଯେମିତି କେହି କରିପାରିବେନି, ସେଇଟାକୁ 75% ଆଟେଣ୍ଡାନ୍ସ ହିଁ କେବଳ ଏନ୍ଫୋର୍ସ କରିପାରିବ। ଗତ ବର୍ଷଠାରୁ ଆମେ ଯୋଜନା କରିଥିଲୁ ଯେ ଏ ବର୍ଷ ରିଆଡମିସନ ସାମ୍ସ ମାଧ୍ୟମରେ ହେବ ଏବଂ ତାହାକୁ ଆମେ ଏନ୍ଫୋର୍ସ କରିବା କାରଣରୁ କେଜି ଟୁ ପିଜି ପାଇଁ ମଧ୍ୟ ଆମକୁ ସହଯୋଗ ସହାୟତା ସାନ୍ସ ତରଫରୁ ମିଳିପାରିବ।
0: କେନ୍ସି ଶିକ୍ଷାନୁଷ୍ଠାନ ନିଜର ଇଚ୍ଛାଥି ଫିସ୍ ବଢ଼େଇ ନାଇଁପାରନ୍। ଆର୍ଥିକ ସ୍ୱଚ୍ଛଳ ନାଇଁ ଥିବାର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାନୁ ବଞ୍ଚିତ ନାଇଁ ହେବାର୍ ଲାଗି ଏଥି ଜୋର୍ ଦିଆଯାଇଛେ। ଇତାର୍ ସହିତ ବୃତ୍ତିଗତ ଶିକ୍ଷାକେ ଏହି ବ୍ୟବସ୍ଥାନୁ ବାଦ୍ ଦିଆଯାଇଛେ। ନାଁ ଲେଖାବାର ସମୟଥି ଫିସ୍ ଦେଇଥିବାର ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସମୟଥି ଟଙ୍କା ଫେରାଇ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ଲାଗି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍। ଏଥିଲାଗି ଆବେଦନ ପ୍ରକ୍ରିୟା ଏବାକାଲିଠାନୁ ମୂଲ ହୋଇକରି ଆଇବା ମାସର 14 ତାରିଖ ତକ୍ ଚାଲ୍ବା। ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରନ ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଇ ବାବଦେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ପର୍ଯ୍ୟଟନ ବିଭାଗ ଆଉ ପରିବହନ ବିଭାଗର ସହଯୋଗଥି ଚଳିତ ବଛର ବରିଷ୍ଠ ନାଗରିକମାନଙ୍କୁ ବାରାଣସୀ, ଅଯୋଧ୍ୟା, ରାମେଶ୍ୱରମ୍, ମଦୁରାଇ, ହରିଦ୍ୱାର, ଋଷିକେଶ ବାଗିର ପବିତ୍ର ତୀର୍ଥସ୍ଥଳୀ ବୁଲାବାର ସୁଯୋଗ ଦିଆଯିବା। ଯାତ୍ରା ବେଲ୍କେ ପରିବହନ, ରହିବାର, ଖାଇବାର, ଯାତ୍ରୀ ବୀମା ଆଉ ଚିକିତ୍ସା ବାଗିର ବ୍ୟବସ୍ଥା କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ବରିଷ୍ଠ ନାଗରିକମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ଆଉ ତୀର୍ଥଯାତ୍ରାର ଆଶାକେ ପୂରା କରିବା ଲାଗି ରାଜ୍ୟ ସରକାରଙ୍କ ତରଫୁ ଏହି ଯୋଜନା ମୂଲ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଏହି ଯୋଜନା ମୂଲ ହେବାର ଦିନ ଠାନୁ ଏପତକ 45,555 ଅତିକା ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ଉଠାବାର ସହିତ ଭାରତର ଭିନ୍ ଭିନ୍ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିସାରିଲେନ। ସଫେଇ କର୍ମଚାରୀମାନଙ୍କର ଅବଦାନକେ ସମ୍ମାନ ଜଣାବା ଲାଗି, ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ପ୍ରୋତ୍ସାହନ ଦେବା ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ, ସ୍ଥାନୀୟ ସଂସ୍ଥାନ ସମସ୍ତେ ନମସ୍ତେ ଦିବସ ପାଳନ କରୁଛନ୍। ଏହି ଅବସରରେ ସଫେଇ କର୍ମଚାରୀମାନଙ୍କ ଲାଗି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାଥି ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଆଉ ନମସ୍ତେ ପରିଚୟପତ୍ର ବଣ୍ଟାଯିବାର ସହିତ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବାଣ୍ଟବାର ଆଉ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣମାନଙ୍କର ପ୍ରଦର୍ଶନୀ ଆୟୋଜନ କରାଯିବା। ଭଲ ପ୍ରଦର୍ଶନ ଲାଗି ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ ଭିଲ୍ କରାଯିବା। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ ଆଉ ରାଜସ୍ୱ ସେବାର ଅଗ୍ରଗତି ବାବଦେ ବୈଠକଟି ଆଲୋଚନା ହୋଇଛି। କଲମ 2 ସୁଧାର କାମଥି ସମ୍ବଲପୁର ଜିଲ୍ଲା ଚମତ୍କାର ପ୍ରଦର୍ଶନ କରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅବସରରେ କହିଛନ୍। ଏହାଦେ ତକ 90% ଲୁକର ଜମି କଲମ 2 ସୁଧାର ହୋଇସାରିଲାନ। ବସୁନ୍ଧରା ଯୋଜନାଥି ପଟ୍ଟା ଆବଣ୍ଟନ ଶେଷ କ୍ଷେପେ ରହିଛେ। ସ୍କୁଲ କଲେଜମାନଙ୍କୁ ପଟ୍ଟା ଦେବାର କାମ ଭିଲ୍ ଆଗ୍କେ ବଢ଼ିଛେ। ଡିସେମ୍ବର ମାସର ଶେଷ ତକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ନିଜର ଜମି

0: ଦୃଷ୍ଟିରୁ ବହୁତ ସହାୟକ ହେବ।
1: ଇତାର ସହିତ ଜମି ଅଧିଗ୍ରହଣ କାମ ବାବଦେ ଭିଲ ବୈଠକଟି ସମୀକ୍ଷା କରାଯାଇଛି। ସମ୍ବଲପୁରନୁ ଝାରସୁଗୁଡ଼ାକେ ଖାସ୍ ଜାତୀୟ ରାଜପଥ ଲାଗି ଜମି ଯୁଗେଇ ଦିଆଯିବା, ସମ୍ବଲପୁରନୁ ବରଗଡ଼, ରେଢ଼ାଖୋଲ ଆଉ ଦେବଗଡ଼କେ ଯାଇଥିବା ରାଜପଥ ଲାଗି ଜମି ଅଧିଗ୍ରହଣ କାମ ଚାଲିଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସେବା, ସଂଗ୍ରାମ, ସଂସ୍କାର ଆଉ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସର 9 ତାରିଖ ପୁରୀ ଜିଲ୍ଲାର ସାକ୍ଷୀ ଗୋପାଳ ପାସର ସୁଆଣ୍ଡ ଗାଁ ଜନ୍ମ ହୋଇଥିଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସନ୍ନ ଥିବାର ତାଙ୍କର ପ୍ରତିମୂର୍ତ୍ତି ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରିକରି କହିଛନ୍, ସ୍ୱାଭିମାନ, ସେବା, ତ୍ୟାଗ ଆଉ ମାନବିକତାର ପ୍ରତୀକ ଉତ୍କଳମଣିଙ୍କର ଆଦର୍ଶ ଆମର ସମକର ପ୍ରେରଣାର ଉତ୍ସ ଆଏ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଥି ବାଚସ୍ପତି ସୁରମା ପାଢ଼ୀ, ଦୁହି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କର ସହିତ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷେ ମୁଖିଆ ଖବର ଫେରଘାଏ। ପୁରୀ ଶ୍ରୀମନ୍ଦିର ନବଯୌବନ ଭେଷତି ଭକ୍ତମାନଙ୍କୁ ଆଜି ଦର୍ଶନ ଦେଇଛନ୍ ଚତୁର୍ଦ୍ଧା ମୂର୍ତ୍ତି। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଛି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। 7ଟା ବିଭାଗର 13ଟା ପ୍ରସ୍ତାବକେ ମିଳିଲା ଅନୁମୋଦନ। ମାହାଲିଆ ଶିକ୍ଷା ବ୍ୟବସ୍ଥା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ଆଉର 2026-27 ଆର୍ଥିକ ବର୍ଷ ଲାଗି ଘୋଷଣା ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଆବେଦନ ତାରିଖ। ଆଇବା କାଲିଠାନୁ ମୂଲ ହେବା ପ୍ରକ୍ରିୟା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. സംവാദ പൊടുച്ചന്തി ആദിത്യനാരായണ ദാസ്. ମୁଖ୍ୟ ସମ୍ବାଦ, ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ. ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର. ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ

0: ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଆଉ ଦିନକ ପରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା, ଏହା ପୂର୍ବରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମାପିତ ହୋଇଥିବା ବେଳେ ଅନବସର ଘରେ ସମସ୍ତ ଗୁପ୍ତନୀତି ଅନୁଷ୍ଠିତ ହୋଇସାରିଛି। ଦୈତାପତି ଓ ପତି ମହାପାତ୍ର ସେବକମାନେ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କ ସେବା କରୁଥିବା ବେଳେ ଜ୍ୱରଜନିତ ପୀଡ଼ାରୁ ଲାଘବ ନେଇ ଫୁଲୁରୀ ତେଲ, ଓଷୁଅ ଲାଗି, ଦଶମୂଳ ଔଷଧ ଲାଗି, ଖଳି ଲାଗି, ଘଣା ଲାଗି ଭଳି ଗୁପ୍ତନୀତି ସମ୍ପାଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ଅନବସର ସମୟରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଚଳିତ ଥର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ଶେଷ ସମୀକ୍ଷା ବୈଠକ ନେବା ସହ ରଥଯାତ୍ରା ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଥିବା କହିଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। ତାର କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ସମସ୍ତଙ୍କୁ ଅନୁରୋଧ କରିବି ସମସ୍ତେ କେମିତି ସହଯୋଗ କରିବେ ଏବଂ ସମ୍ପୂର୍ଣ୍ଣ ଭାବରେ ଏହାକୁ ଭଲରେ ଭଲରେ ସମ୍ପନ୍ନ କରାଇବେ। ଆଉ ସେଥିପାଇଁ ମୁଁ ଗୋଟିଏ କଥା ହିଁ ଆଜି କହିଛି, ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ଗତ ଅକ୍ଷୟ ତୃତୀୟା ଠାରୁ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ବନଯାଗ ପଦ୍ଧତିରେ ପୂଜାପାଠ ହୋମଯଜ୍ଞ ପରେ ତିନି ରଥର ନିର୍ମାଣ ନେଇ ବିଶ୍ୱକର୍ମା ମହାରଣା ଓ ଅନ୍ୟାନ୍ୟ ସେବକଙ୍କୁ ନିୟୋଜିତ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ, ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ଓ ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ନିର୍ମାଣ ଏବେ ଶେଷ ହୋଇଛି। ରଥ ଖଳରେ ମହାରଣା, ଭୋଇ, କମାର, କରତି, ରୂପକାର, ଚିତ୍ରକାର ଓ ଦର୍ଜୀ ସେବକମାନଙ୍କ ଦ୍ୱାରା ନିର୍ମାଣ ହୋଇଅଛି ଭବ୍ୟ ଦିବ୍ୟ ରଥତ୍ରୟ। ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଦଣ୍ଡା ସବୁ ସେଟ୍ କରାଯାଇକି ଚାରିନାକା ଉଠିଗଲା। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକି କଳସ ଲାଗିକି ଓଲଟ ସୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି।
0: ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପ୍ରାୟ 13,000 ଅଧିକ ପୋଲିସ କର୍ମୀ ଡ୍ୟୁଟିରେ ନିୟୋଜିତ ହୋଇଅଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ସେବା ମନୋବୃତ୍ତି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କାମ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରାରେ ସିଏପିଏଫ୍, ଆର୍ପିଏଫ୍, ବିଏସ୍ଏଫ୍ଙ୍କୁ ମିଶାଇ 15 କେନ୍ଦ୍ରୀୟ ଫୋର୍ସ ଏଥର ନିୟୋଜିତ ରହିଛନ୍ତି। ସେହିପରି ଏନ୍ଏସ୍ଜି କମାଣ୍ଡର ଗୋଟିଏ ୱିଙ୍ଗ ମଧ୍ୟ କାର୍ଯ୍ୟ କରୁଛି। ଟ୍ରାଫିକ୍, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ୍ ରହିଥିବା ବେଳେ ମେରାଇନ୍ ପୋଲିସ ସହ ମିଶି କୋଷ୍ଟଗାର୍ଡ ଓ ଇଣ୍ଡିଆନ୍ ନେଭି ତଟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରେଳବାଇର ଆର୍ପିଏଫ୍, ଜିଆର୍ପି ସହ ମଧ୍ୟ ସମନ୍ୱୟ ରଖି କାମ କରିବ ବୋଲି ପୋଲିସ ଡିଜି କହିଛନ୍ତି।
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୋଲିସର ସବୁ ତିଆରି ଶେଷ ପ୍ରୟାସରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓ ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୋଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ ଓ ମହାପ୍ରଭୁର ଆଶୀର୍ବାଦରେ ରଥଯାତ୍ରା 2026 ଭଲରେ ପାଳିତ ହେବ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: କାର୍ଯ୍ୟକ୍ରମ ଶୁଣୁଥିଲେ ରେଲେକୁଲୋ ଆକାଶବାଣୀ କଟକ କେନ୍ଦ୍ର।

0: ନାନୀ ଜୁହାର
1: ଜୁହାର ଜୁହାର ରେ ବୁଇ ଆଉ କେନ୍ତା କେନ୍ତା କହ ତ ଦିହି ପାହା
0: ମୁଁ ହେନ୍ତି ହି ଅଛେ ଦେଖୁଛ ତ ବର୍ଷା ଯେନ୍ ପ୍ରକାର ଲାଗିଛେ ଆଉ ଦିହି କାହା ହେଲେ ଭଲ ରହିବା
1: ହଁ ହଁ ଯେତେବେଳେ ବି ଆମର ପାଣିପାଗରେ କି ପରିବର୍ତ୍ତନ ହଉଛେ ସେତେବେଳେ ତ ଦିହି ଯେନ୍ତା କରି ନସିରେ ବୁଇ ହେଥିଲାଗି ଆମେ ସବକୁ ଜଗି ଜୁଗା କରି ଚଲବାର କଥା ନାଇଁ କେ ଯେ ବୁଇ କାଁ କହୁଥିଲି କି ବୁଢ଼ୀଟେ କଥା ସୋର ପଡ଼ିଲା ଇ ତମର ସେ ଫାଲର ଗୁନାରୁ ତାର ଦିହି ପାପରେ ଭଲ ନାଇଁ ଥାଏ କାଣା ଭର୍ତ୍ତି ହେଇଥିଲା
0: ହଏ ଗୁନାନୀ ସେ ଯେନ୍ ତାର ଦେହ କାଁ ଏନ୍ତା ହେଲା ଯେ କି ଜାଣେ ତାକେ ଫେର ହସ୍ପିଟାଲ ନେଇ କରି ଯିବାକେ ପଡ଼ିଲା ପରେ
1: ଓହୋ ଯେ ଇଏ ସେ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଶୁଣିଛେ କି ନାଇଁ ଶୁଣିଛେ କରିଛେ କି ନାଇଁ ଯେ
0: ଜାଣିଥିବା ନାନୀ ଏତକି ବଢିଆ ଯୋଜନା କେନ୍ତା ନାଇଁ ଜାଣିଥିବା ହେଲେ
1: ହଏ ହଏ ଆୟୁଷ୍ମାନ ଭାରତ ଯୋଜନା ହଉଛେ ଭାରତ ସରକାର ଗୋଟେ ପ୍ରମୁଖ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ନେଇ କେଁ ଏତାର ଉଦ୍ଦେଶ୍ୟ ହଉଛେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ମାନଙ୍କୁ ଉନ୍ନତ ଆଉ ନିଃଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରବାର ଆର ଏଥିରେ ତ 5 ଲକ୍ଷ ଯାଏ ସୁବିଧା ବି ମିଳୁଛି ନାଇଁ କେଁ
0: ମାନେ ଆମେ କହିପାରମା ଯେ ଗୋଟେ ଗରିବ ଦୁଃଖୀ ଲୋକ ହେଲେ ବି ସେ ଭଲସେ ଗୋଟେ ଚିକିତ୍ସା ପାଇପାରବା
1: ସରକାରୀ ଆଉ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲ ମାନଙ୍କେ ବି ଚିକିତ୍ସାର ସୁବିଧା ରହିଛି ଆଉ ହସ୍ପିଟାଲରେ ଭର୍ତ୍ତି ଅପରେସନ ଆଉ ଅନ୍ୟାନ୍ୟ ସବୁ ଗୁରୁତ୍ୱ ଚିକିତ୍ସାର ଖର୍ଚ୍ଚ ଯୋଜନା ଅଧୀନରେ ଆଇସିରେ ବୁଇ
0: ହଁ ଆଉ ଗୋଟେ ଜିନିଷ କି ନାଇଁ ବରିଷ୍ଠ ନାଗରିକ ଯେତିକି ବି ଅଛନ୍ ସେମାନଙ୍କର ଲାଗି ବି ଏଥିରେ ସୁବିଧା ଅଛି
1: ଆଜ୍ଞା ହଁ ହଁ ହଁ ରେ ବୁଇ କାଁ କର୍ମା କହ ତ ଆଉ ଆମକୁ ମାଙ୍କୁ କାଣା ସବୁ ଯୋଜନା ବିଷୟରେ ଜାଣିଥିବାର କଥା ନାଇଁ କେଁ
0: ହଁ ତ କେତେବେଳେ କେନ୍ତା ଦରକାର ପଡ଼ିଯାଉଛି
1: ହଏ ଆର ସରକାର ତ ଆମର ଲାଗି କରୁଛନ୍ ଆମେ ମାନେ ଯଦି ସେ ଯୋଜନା କାଣା ସବୁ ନାଇଁ ବୁଝିଥିମା ବେଲେ ସେ ସରକାରୀ ଯୋଜନା ମାଙ୍କର କେନ୍ତା କରି ଫାଇଦା ଉଠେଇ ପାର୍ମା
0: ହଁ ତ
1: ହଁ ବୁଇ ଯେ କାଣା କହୁଥିଲି କି ଆଜିର ଦିନଟା ତ ଜାଣିଛ ଆମର ଚାଷୀ ଭାଇ ବହିନ ସାଙ୍ଗେ
0: କଥାବାର୍ତ୍ତା
1: ବେଲେ ଆମର ବଡ଼ଖା ଦାଦା କାଣା କଥାବାର୍ତ୍ତା ହଉଛନ୍ ଶୁନମା କେ
0: ହଁ ହଁ ଚାଲ ନାନୀ ଶୁନ
2: ଆମର ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ବହିନମାନଙ୍କୁ ଜୁହାର ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ ଆଉ ଯେତେବେଳେ ବି ଚାଷଟେ କରୁଛୁ ତ ପହିଲା ଚାଷୀ ହିସାବେ ଚାଷଟେ କଲେ ଆମେ କେନ୍ତା କରି 2 ପଇସା ଅତକା ଲାଭ ପାଇପାରମା ତାର ସାଙ୍ଗେ ସାଙ୍ଗେ କମ୍ ପରିଶ୍ରମ କରିକରି କେନ୍ତା କରି ଅତକା 2 ପଇସା ଲାଭ କରମା ମାନେ ସେ ଅସୁବିଧାକେ ସୁବିଧା କରିକରି ଆମର ଚାଷ କରିପାରିଥିସନ୍ ଆଉ ସେ ହିସାବେ ଚାଷ କରିକରି ଆମର ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ବହିନମାନଙ୍କୁ ଜୁହାର ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ ଆଉ ଯେତେବେଳେ ବି ଚାଷଟେ କରୁଛୁ ତ ପହିଲା ଚାଷୀ ହିସାବେ ଚାଷଟେ କଲେ ଆମେ କେନ୍ତା କରି 2 ପଇସା ଅତକା ଲାଭ ପାଇପାରମା ତାର ସାଙ୍ଗେ ସାଙ୍ଗେ କମ୍ ପରିଶ୍ରମ କରି କାହାର ଲାଗି ଅସୁବିଧା ବି ହଉଛେ ତ ଏନ୍ତା ସୁବିଧା ଅସୁବିଧା ତ ଚାଷ ହିଁ ଲାଗି ରହିଛେ ଆଉ ଯେନ୍ ଚାଷୀମାନେ ସେ ଅସୁବିଧାକେ ସୁବିଧା କରିକରି ଆମର ଚାଷ କରିପାରିଥିସନ୍ ଆଉ ସେ ହିସାବେ ଚାଷ କରିକରି ଆମର ଅତକା 2 ପଇସା ଲାଭ ପାଇପାରିଥିସନ୍ ତ ସେନ୍ତା ଆମର ଗୋଟେ ଚାଷୀ ଅଛନ୍ ତ ଯେ କି ପଶୁପାଳନ ହିସାବେ ଯେତେବେଳେ ଆମେ ଗାଈ ପାଳନ କରୁଛୁ ତାପରେ ହେଲା ଛେଳି ପାଳନ କରୁଛୁ କୁକୁଡ଼ା ଚାଷ କରୁଛୁ ତ ଏନ୍ତା ଅନେକ ଚାଷ କରୁଛୁ ତ ସେ ଚାଷ ହିଁ କେନ୍ତା କରି ସେ ଅତକା 2 ପଇସା ଲାଭ କରିପାରିଛନ୍ ଆଉ ଧୀରେ ଧୀରେ କରି ତାଙ୍କର ସେ ଲାଭ କେ ଧରିକରି ଗୋଟେ ଜାଗାରେ 2ଟା 2ଟା ଜାଗାରେ 3ଟା ଅନେକ ଜାଗା ଥି ତ ସେ ତାଙ୍କର ଫାର୍ମ ମାନେ କରିକରି ମାନେ ଚାଷ କି ବଢେଇ ପାରିଛନ୍ ସେନ୍ତା ଗୋଟେ ଚାଷୀ ଆମର ପାଖେ ଅଛନ୍ ଆଜି ଆମର ବୈଠକିକେ ଆସିଛନ୍ ତାଙ୍କ ନାଁ ହଉଛି ରମାକାନ୍ତ ବଘାର ତ ଆଜ୍ଞା ଗମ୍ଭାରିପାଲି ଲର୍ମା ଗୁଡ଼ଭଗା ବରଗଡ଼ରୁ ଆସିଛନ୍ ଆଜ୍ଞା ଆପଣଙ୍କୁ ବୈଠକିକେ ସ୍ୱାଗତ ଜନାଉଛୁ ଜୁହାର
3: ଜୁହାର ଆଜ୍ଞା ଜୁହାର ଜୁହାର
2: ତ ପହିଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁଛି ଯେ ପହିଲା ଆମକୁ କହିଲେ ଯେ ଆପଣ ଗାଏ ରଖିଛେ ବୋଲି ତ ଗାଏ କେତେ ପଟ ରଖିଛନ୍ ଆଉ କେନ୍ତା କେନ୍ତା ରଖିଛନ୍ ସେଟା ଟିକେ କହୁନ୍
3: ଆଜ୍ଞା ଗାଏଟା ତ ଇଚ୍ଛେନ୍ ମୋର ପାଖେ ଅଛନ୍ 12ଟା ଗାଏ ଅଛନ୍ ସବୁ କ୍ରସବ୍ରିଡ୍ ଗାଏ
2: ଆଜ୍ଞା
3: ଗାଏ ମାନେ ଇଚ୍ଛନ୍ କିନି ଗୋଟେ 8ରୁ 12 ଲିଟର ଲେଖା ଗୋଟେ ଗୋଟେ ଗୁରସ୍ ଦଉଛନ୍
2: ଆଜ୍ଞା
3: ଏ ଗାଏ ମାନଙ୍କର ଲାଗି ଆମେ ସବୁ ନିଜେ ଗୁରସ୍ ଧୋଉଛୁ ଗୁଆଲା ଗୋଟେ ବି ଅଛି ଆସିକରି ଗୁରସ୍ ବି ଧୋଇ ଦେସି
2: ଆଜ୍ଞା
3: ସବୁ ତ ଏକଲା ସମ୍ଭବ ନାଇଁ ହେଇପାରବାର କି ଗୁରସ୍ ଧୋଇ ଦେସି ଦାନା କୁଣା ଦେସି ବାକିଟା ମୁଇଁ ସବୁ ମେଣ୍ଟେନାନ୍ସ କରୁଛେ ଏଇଟା ଗୁରସ୍ଟା ଓମ୍ଫେଟ୍ କେ ଦିଆହଉଛେ ବାକି ଗୁରସ୍ ମାନେ ଯେନ୍ତା ଅଛେ କିନି ଡୋର୍ ଟୁ ଡୋର୍ ଜଣେ ସପ୍ଲାଏ ଦେଇ ଦଉଛନ୍ ଗାଏ ମାନଙ୍କର କିନି ଯେନ୍ତା ଖାଦ୍ୟ ପେୟ ଇ ବିଷୟରେ ଯଦି ଆମେ ଜାଣିବାରେ ଚାହେଲେ ସକାଳୁ ଆମେ କାଁ କରୁଛୁ କି ଦାନା ଟିକେ ଟିକେ ଦେଇ ଦଉଛୁ ଗୁରସ୍ ଧୋଇ ଦଉଛୁ ତାପରେ ଆମେ ଗାଏ କେ କିନି ଚରବାର କେ ଛାଡୁଛୁ ଇଥର ବର୍ଷା ମାସ ହେଲା ବୋଲିକରି ତାର ଆଗତୁ ଆମେ ଖରା ମାସେ ତ କିଛି ନାଇଥାଏ ଘାସ ଚାଷ କରାହେଇଛି ଘାସ ଆନି କରିକିନି ଆମେ କାଟି କରି ଦଉଛୁ ଆମେ ଘାସ ଦେବାର ଦ୍ୱାରା କାଁ ହଉଛି କି ଗାଈମାନଙ୍କର ଆମର ଦାନା ଖର୍ଚ୍ଚଟା କମ୍ ପଡ଼ୁଛି ଆର୍ ନା ତ ଇ ପରିସ୍ଥିତିରେ କିନି ଯେନ୍ତା ଦାନାର ରେଟ୍ଟା ହଉଛି ଗୁରସ୍ ବିକିଲେ ବି ସେତିକି ଲାଭ ନାଇଁ ହେବାର କି ଘାସ ଦେମା ବୋଲେ ଆମେ ଦାନା ଦେଢ଼ ଦୁଇ କେଜି ଗୋଟେ ଗାଈକି ଯଦି ଆମେ ଦେଇଦେମା ବୋଲେ ଗଲେ ଆମର ଗୁରସ୍ଟା ଠିକ୍ ହିସାବରେ ଆସୁଛି ଦାନାର ସାଙ୍ଗେ ଆମେ ମିନେରାଲ ମିକ୍ସଚର 50 ଗ୍ରାମ ଲେଖା ଦେଇଦେଉଛୁ ଗୋଟେ ଗୋଟେ ଗାଈକି ଦେବାର ଦ୍ୱାରା କି ତାଙ୍କର ଗୁରସ୍ର ଫ୍ୟାଟ୍ଟା ବି ଠିକ୍ ଆସୁଛି SNF ବି ଠିକ୍ ଆସୁଛି ଯଦ୍ୱାରା କିନି ଆମେ ଭଲ ପଇସା ଦୁଇଟା ପାଇପାରୁଛୁ ଆର୍ ଚାଷୀମାନେ ଯାହାର ଘରମାନଙ୍କେ ବି ଗୁରସ୍ ନେଉଛନ୍ ସେମାନେ ବି ଭଲ ଗୁରସ୍ ବୋଲିକରି କହିପାରୁଛନ୍ ଗୁରସ୍ଟା ଯେନ୍ ଗୁରସ୍ ଆମେ ଦେଉଛୁ ସ୍ୱଚ୍ଛ ଦୁଗ୍ଧ ଦେଉଛୁ ଆମେ ସମସ୍ତେ ଖୁସି ହେଇପାରୁଛନ୍ ମେଣ୍ଟେନାନ୍ସ ଲାଗି ଆମେ ଜାଣିବାର ଚାହିଁମା ବେଲେ କିନି ସର୍ବପ୍ରଥମେ ଗାଈମାନଙ୍କୁ କିନି ଆମେ କିନି ଆମେ ନିୟମିତ ଟୀକା ଦେବା ପ୍ରତିଷେଧକ ଟୀକା ଦେବା ଯେନ୍ତା ରୋଗରୁ ମୁକ୍ତି ପାଇବା ପାଇଁ ଆମର ବିଶେଷ କରି ଯେନ୍ତା ରୋଗ ମାନେ ହଉଛି ଆମର ସାହାଣା ବଜବଜିଆ ହେଲା ଫାଟୁଆ ହେଲା ଏବେ କିନି ଆମର ଯେନ୍ତା ଭାରତ ସରକାର ଯୋଜନା ଚଳୁଛି ସେ ଯୋଜନାରେ ସମ୍ପୂର୍ଣ୍ଣ ମାଗଣା ହିସାବରେ କିନି ଆମର ଘରକେ ଆସିକରି ଡାକ୍ତର ମାନେ ଦେଇଦେଉଛନ୍ ଟୀକା ମାନେ ଦେଇଦେଉଛନ୍ ଆଉ ଟୀକା ଦେଲା ପରେ ଆମେ ମଝି ମଝିରେ କୁର୍ମି ଔଷଧ ଟିକେ ଟିକେ ଦେଇଦେଉଛୁ ଗାଈମାନଙ୍କୁ ଆଉ ମିନେରାଲ ମିକ୍ସଚର କଣ୍ଟିନ୍ୟୁ କରୁଛୁ କେତେବେଳେ ଗାଈର ବେମାର ମାନେ ଯେନ୍ତା ଆଇଲା ଗଲେ ନିକଟସ୍ଥ ଯେନ୍ ପ୍ରାଣୀ ଚିକିତ୍ସକ ଅଛନ୍ ତାଙ୍କୁ ଡାକୁଛୁ ଗାଈ ବିଷୟରେ ଆମେ ସବୁ ପଚରାଚରି ତାଙ୍କର ତତ୍ପାବଧାନରେ ଆମେ ଆମର ଗାଈ ଫାର୍ମଟା ଠିକ୍ ଚାଲୁଛି ମଝି ମଝିରେ ଆମର ଗାଈମାନଙ୍କର ବିଶେଷ ସମସ୍ୟା ଦେଖାଯାଏସି ମାଷ୍ଟାଟିକ୍ସ ଯେନ୍ତାକି ଥନହରା ବୋଲି କୁହାଯାଏସି ଇତାର ଲାଗି ମୁକ୍ତି ହେବା ଲାଗି ଆମେ ଗୁହାଲକେ ଭଲ କରି ସାଫ ସୁତୁରା କରବାର କଥା ଭେଣ୍ଟିଲେସନ ଗୁହାଲରେ ରଖବାର କଥା ଇତାର ରଖବାର ଦ୍ୱାରା କିନି ଗାଈମାନଙ୍କୁ ବେମାରୀଟା କମ୍ ପରିମାଣରେ ହେବି ଗୁହାଲଟା ସାଫ ସୁତୁରା ରଖବାର କଥା କେତେବେଳେ ମଝି ମଝିରେ ଫିନାଇଲରେ ବି ଟିକେ ଧୋଇକରି ସାଫ କରିଦେଲେ ଗୁହାଲଟା ଆମର ବ୍ୟାକ୍ଟେରିଆ ମାନେ ଇନଫେକ୍ସନ କରି ନାଇଁ ପାର ଯଦି ସ୍ତନହରା ଯଦି ହେବା ଗୋଟେ ଗାଈକେ ବେଲେ ଆମେ ଚାଷୀ ହତାଶ ଆଉ ଏନ୍ତା ବିଷୟରେ ଆମର ଗାଈଟା ଚାଲିଛି ଗୁରସ୍ର ବି ଭଲ ଆସୁଛି ଆଉ ଏକ୍ଚୁଆଲି ଯଦି ଆମେ ସମ୍ପୂର୍ଣ୍ଣ ରୂପରେ ଯଦି ଦାନା ଯଦି ଦେମା ଆମେ ଦାନା ଯଦି ଦେମା ବେଲେ ଆମକୁ ନାଇଁ ପୋଷି ଯଦି ଟାଉନ୍ ଏରିଆରେ ଯଦି ଜଣେ ଯଦି ଗାଈ ରଖବା ସେ ଦାନା କିଣିବା ପୁଆଲ କୁଟି କିଣିବା ଲୋକ ଲଗାବା ପାଣି ବି କିଣିବାରକେ ପଡୁଛି ଇଲେକ୍ଟ୍ରିକ ବିଲ୍ଟା ପାଣି ବି କିଣିବାର ପଡ଼ବା ସେଟା ବୋଲେ ନିଜର ଆମର ଗ୍ରାମାଞ୍ଚଳରେ ଯେନ୍ ଗୁରସ୍ ଟିକେ ଯେନ୍ଟା ହେବା ଏକ୍ଚୁଆଲି କିନି ବହୁତ ଭଲ ଗୁରସ୍ଟା ବାହାରିବା ଆର୍ ଟାଉନ୍ରେ ବି ପୋଷଉଛି ଅସୁବିଧା ଟାଉନ୍ରେ କାନେ ଗୁରସ୍ ଲିଟର 65 ଟଙ୍କା 50 ଟଙ୍କା 60 ଟଙ୍କା ଲେଖାରେ ଯାଉଛି ଭଲ କ୍ୱାଲିଟି ଗୁରସ୍ ଲେକିନ୍ ଓମ୍ଫେଡ଼କେ ଦେଲେ 42 ଟଙ୍କା 45 ଟଙ୍କା ଏନ୍ତା କିସମେ ଗୁରସ୍ ଆସୁଛି ସେଟା କ୍ୱାଲିଟି ଅନୁସାରୁ ରେଟ୍ଟା ଦିଆହେସି
4: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଗୋଟେ ଚାଷୀଟେ ଯଦି ଚାଷ୍ଟେ କରୁଛେ ତ ଗାଈ ହିସାବରେ ଯେତେବେଳେ ଚାଷ୍ କରୁଛେ ତ ପହଲା ଆପଣ କହିଲେ ଯେ ସକାଳୁ କାଣା କରସନ୍ ଦାନା ଦେସନ୍ ତାପରେ ଘାସ ଚାଷ କରିଛନ୍ ଗାଈମାନଙ୍କୁ ଘାସ ଦିଆହେସି ଆଉ ଯଦି ଆମେ ଗାଁ ଗହଲି ହିସାବରେ ଯଦି ରଖମା ବେଲେ ଗାଈକେ ଯଦି ଚରେଇ ନେମା ବେଲେ ତାର ପେଟଟା ଭରେଇ ପାରିଲା ବେଲେ ଆମର ଦାନା ଖର୍ଚ୍ଚଟା କମ୍ବା ବୋଇଲେ ତାର ସାଙ୍ଗେ ସାଙ୍ଗେ ଯଦି ଦାନା ଖର୍ଚ୍ଚଟା କମଲେ ଆମର ଗୁରସ୍ ଯେନ୍ ବାହାରବା ତ ସେଥିରୁ ଆମର ଅନ୍ୟ 2 ପଇସା ଲାଭ ହେବା ଆଉ ଟାଉନ୍ର ଯେନ୍ କଥା କହିଲେ ସହରିଆ ଯେନ୍ମାନେ ବି ମାନେ କରୁଛନ୍ ତ ଗାଁ ଗହଲି ଆଉ ସହରିଆ ଭିତରେ ଗୋଟେ ମାନେ ପାର୍ଥକ୍ୟ ଯେ ତ ଗାଁ ଗହଲିଟି ଗୁରସ୍ ଶସ୍ତା ଥିଲେ ଟାଉନ୍ରେ ଟିକେ ବେଶୀ ଦାମ୍ ହେ ତ ଇ ଯେନ୍ 10 ଟଙ୍କା 15 ଟଙ୍କା ଯେନ୍ ମାନେ ଅତକା ଯେନ୍ ଆମେ ଟାଉନ୍ରେ ବିକୁଛୁ ତ ସେଥି ଆମର ସେ ପଇସା ବି ବାହାରି ଯିବା କିଛି ଅସୁବିଧା ନାଇଁ ଜଣେ ଯଦି ଚାଷୀଟେ ଚାହେଁବା ଚାଷ୍ଟେ କର୍ମି ଗୋପାଳନ କର୍ମି ଆଉ ମୁଇଁ ଗୁରସ୍ ବିକିକରି ଭଲ କରି 2 ପଇସା ଲାଭ ପାଇମି ବୋଲବା ଆଉ ସେହି ହିସାବରେ ଯଦି ଚାଷ୍ଟେ କରବା ବେଲେ ସେ ଯେନ୍ତା କଲେ ବି 2 ପଇସା ଲାଭ ପାଇପାରବା ତ ଆଉ ଗୋଟେ କଥା କହିଲେ ଯେ ଆମେ ମାନେ ଗାଈମାନଙ୍କୁ ଯେନ୍ ଟୀକାକରଣ କଥା କହିଲେ ଟୀକାକରଣ ଠିକ୍ ହିସାବରେ କରୁଛନ୍ ବୋଲି କହିଲେ ତ ପ୍ରକୃତିରେ ଆମେ ଯେତେବେଳେ ଯେ ମାନେ ଗାଈ ରଖୁଛୁ ସବୁ ଗାଈମାନଙ୍କର ନାଁ ଦେଇଥିସୁଁ ହେଲା କାହାକେ କାଲି ବୋଲସୁଁ କାହାକେ ଆଉ କାଣା ବୋଲସୁଁ ତ ନାଁ ମାନେ ଦିଆ ହେଇଥିସି ତ ସେନ୍ତା ଯଦି ଆମେ ଆଉ ଗୋଟେ କଥା କର୍ମା ବେଲେ ଆମର ଚାଷୀ ଭାଇମାନେ ଭଲ କରି ଜାଣବେ ଯେ ପ୍ରତ୍ୟେକ ଗାଈମାନଙ୍କର ନାଁ ଥି ଗୋଟେ ଖାତାଟେ ଆମେ ଖୋଲି ନେମା ଯେ କେନ୍ ଦିନ କେନ୍ ଟୀକା ଦିଆ ହେଇଥିଲା ସେ ଟୀକାର ଦିନ କେତେ ହେଲାନ ତାର ପରେ ତାହାକେ ଆର ଟୀକାକରଣ କେତେବେଳେ ହେବା ତାପରେ ଆଉ ଗୋଟେ ହେଲା ଯେ

0: ଗାଏ ମାନଙ୍କର ଛୁଆ ମାନେ ବି ହେସନ୍,
1: ଆଜ୍ଞା,
0: ତ ସେ ଛୁଆମାନଙ୍କୁ ଆମେ ସେ ଟିକିଲି ବୋଲସୁଁ କି ଆଉ କାଣ ନାଁ ଦେସୁଁ, ତ ଏନ୍ତା ନାଁ ଦେଇକିରି ରଖିଥିସୁଁ। ତ ସେ ପହିଲାଟା ହଉଛେ ଗାଏ ମାନଙ୍କର ତ ଟୀକାକରଣ କର୍ମା, କିନ୍ତୁ ଯେନ୍ ଛୁଆ ମାନେ ଯେନ୍ ବାହାରବେ ସେମାନଙ୍କୁ ଟୀକାକରଣ ଦରକାର ଏ ପହିଲା, ତ କାଁ କରି ସେମାନେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବା ଆଉ ସେମାନେ ଭବିଷ୍ୟତକେ ଫେର ଗୋଟେ ଗାଏବ ହେବେ କିମ୍ବା ଆମର ଦାମୁର ଛୁଆଟି ଆସିବେ, ତ ସେଥିଲାଗି ସେମାନେ ଭଲ ହିସାବରେ ରହିବାର ଲାଗି ଆମର ଚାଷୀ ଭାଇମାନଙ୍କୁ ବି ମୁଇଁ ଅନୁରୋଧ କର୍ମି ଯେ ଯେନ୍ମାନେ ଯେତେ ବି ରଖିଛନ୍ ସମସ୍ତଙ୍କର ନାଁ ହେଇଥି ସେମାନେ ଖାତା ଗୋଟେ ଗୋଟେ କରୁନ୍, ଆଉ ସେ ଖାତା ଥି କେନ୍ ଦିନ କେନ୍ ଟୀକା ଦିଆହେଲା ଆଉ କେତେ ତାରିଖ ଦିଆହେଲା ଆର ପାଲି କେନ୍ ଦିନଟା ପଡ଼ବା, ତ ସେଇ ହିସାବରେ ଯଦି ସେମାନେ ସେଟାକେ ଠିକ୍ ହିସାବରେ ଲେଖିକିରି ରଖିଥିବେ, ତ କେନ୍ କେନ୍ ପ୍ରକାର ଟୀକା ଦିଆହେଇଛେ, କେନ୍ଟା ନେ ଦିଆ ହୁଏ, କେନ୍ଟା ଦେବାର କଥା, ଇ ସବୁ ଜିନିଷ ଆମର ଡାକ୍ତର ଆଜ୍ଞା ବି ଜାଣିପାରବେ, ତାର ସାଙ୍ଗେ ସାଙ୍ଗେ ଆମେ ଚାଷୀ ହିସାବରେ ବି ଜାଣିପାରମା, ଯଦ୍ୱାରା ଆମର କାଣ ବା ଇହାଦେ ଯେନ୍ କହିଲେ ଥନହରା ରୋଗଟେ ଯେନ୍ତା ବୋଇଲେ, ତ ସେନ୍ତା ହେଇଗଲେ ଆମର କାଣ ହେସି ଆମର ଚାଷୀ ହତାଶେ କାଁ କରି ଗୁରସ ଦିଆ ସେ ବନ୍ଦ କରିଦେବା ପୁରା ହେଲା, ଆଉ ସେଥିର୍ଲାଗି ତାରପରେ ଆମର ଫାଟୁଆ ରୋଗ ହେଲା, ଯଦି ଗାଏ ଫାଟୁଆ ରୋଗ ହେଇଗଲା ବେଲେ ବି ତାହାକେ ଅସୁବିଧା, ତ ଫାଟୁଆ ରୋଗ ଟୀକା ଏସି ବଜବଜିଆ ଯେନ୍ଟାକି ଆମେ କହୁଛୁ, ତ ଆସୁଛେ ହଁ FMT ଯେନ୍ଟାକି ଆମେ କହୁଛୁ, ତ ସେଟାକେ ଆମେ କହୁଛୁ ବଜବଜିଆ ରୋଗର ବି ଟୀକା ଏସି, ତ ତାପରେ ସାହାଣା ଯେନ୍ଟାକି କହୁଛୁ ସେଥି ବି ଟୀକା ଆସୁଛେ, ତ ଇ ଯେନ୍ ଟୀକା ମାନେ ଆସୁଛେ ତ ଆମେ ବି ଠିକ୍ ସମୟଥି ଦେଇଥିମା ଆଉ କେନ୍ ଦିନ ଦେଇଛୁ ସେଟା ଜାଣିଥିମା, ବେଲେ ଆର ବର୍ଷ କେତେ ଛଅ ମାସ ପରେ ଦେମା କି ସାତ ମାସ ପରେ ଦେମା କେନ୍ଟା ଆମର ପାଲି ପଡ଼ସି, ଆମ ଡାକ୍ତର ଆଜ୍ଞାକୁ ତ ପଚାରିଲେ ସେ କହି ନେସନ୍, ତ ଆର ପାଲି ତମର ଏନ୍କି ଦିନ ପଡ଼ବା ଇ ମାସେ ପଡ଼ବା ତମେ ଦେବ ବୋଲି, ତ ସେନ୍ତା ଦେଲେ ଆମର ଯେନ୍ ଚାଷୀ ମାନେ ହତାଶ ହେବାର କଥା, କାରଣ ଗାଏ ପଟେ ମରିଗଲେ କିମ୍ବା ସେ ଯଦି ଗୁରସ ନେ ଦେଲା ବେଲେ ଚାଷୀର କାଣ ଆମର ଯେନ୍ ଉତ୍ପାଦନ ଯେନ୍ କର୍ମି ବୋଲିଥିଲା ଦୁଇ ପଇସା ଲାଭ ପାଇମି ବୋଲି ଯେନ୍ ଆଶାଟେ କରିକିରି ଯେନ୍ ରଖିଥିଲା ତ ସେଟା ନାଇଁ ପାଏ। ଆଉ ଗୋଟେ କଥା ପଚାରିମି ଯେ ଯେତେବେଳେ ଜଣେ ନୂଆ ଚାଷୀଟିଏ ଗାଏ ରଖବା ଲାଗି ଚେଷ୍ଟା କରବା, ତ ତାହାକେ ଫାର୍ମ ବନାବା ଆଉ ଗାଏ ଘିନ୍ବା, ତ ସେ କେନ୍ ପ୍ରକାର ଗାଏ ଘିନ୍ବା ଆଉ କେନ୍ତା ଫାର୍ମ ବନାଲେ ଠିକ୍ ହେବା ଏଇଟା ଟିକେ କହିବେ।
1: ଆଜ୍ଞା, ଦେଖୁନ୍, ଜଣେ ଯଦି ନୂଆ ଚାଷୀଟିଏ ଗାଏ ଯଦି ଆଣବା ବୋଲେ ପ୍ରଥମେ ଗୁହାଲ ଘରଟା ଦେଖବାକେ ଲାଗବା।
0: ଆଜ୍ଞା,
1: ଗୁହାଲ ଘର ବନାବେ 3 ଫୁଟ ଉଚ୍ଚାରୁ, ଆମର ଝରକା ରହିବାର କଥା, ବଡ଼ ଚଉଡ଼ା ଦରକାର, ଉତ୍ତର ଦକ୍ଷିଣ ଆଡ଼କୁ ପବନ ଆସିବାର କଥା, ଗୁହାଲ ଭିତରେ ପ୍ରବେଶ କରିବାର
0: କଥା,
1: ପହିଲା ଗୁହାଲକେ ଧ୍ୟାନ ଦେଖମା। ତାପରେ ଯେତେବେଳେ କିନି ଆମେ ଗାଏ ଘିନି ଯିମା,
0: ଆଜ୍ଞା,
1: ଆମେ କେନ୍ ନସରର ଗାଏଟା ଆଣିଲେ, କେନ୍ ପ୍ରଜାତିର ଗାଏଟା ଆଣିଲେ ଆମର ଏଇ ଅଞ୍ଚଳରେ କିନି ସୁଟେବୁଲ ହେବା, ସେଟାକେ ପ୍ରଥମ ଦେଖମା ଆମେ। ତାପରେ ଯେତେବେଳେ ଚାଷୀ ଗାଏ ଦେଖିଯିମା, ଆମେ 3 ଟାଇମ୍ ଗୁରସ ଧୋଇମା ଗାଏର,
0: କାରଣ
1: କି ସେ ଚାଷୀ ଯଦି ପହ୍ନାରେ ଗୁରସ ରଖିଥିବା ସକାଳେ ଯିବା କମ୍ ଧୋଇକରି ଯଦି ରଖିଦେଇଥିବା, ଉପରବେଳେ ଯିବା 4 ଜାକେ 7 କେଜି ଗୁରସ ଦେଇଦେବା, ତାହେଲେ ଆର ଦିନ ଏନ୍କେ ଆଇଲେ ବି ଜିରୋ ହେଇଯିବା, ଗୁରସ କମିଯିବା। 3 ଟାଇମ୍ ଯଦି ଆମେ ଗୋଟେ ଚାଷୀରେ ଗୁରସ ଧୋଇମା, ତାପରେ ଯାକିରି ଆମେ ଜାଣିପାରମା। ତାପରେ ଗାଏର କିନ୍ତୁ ଯେତେବେଳେ ଆମେ ଦେଖମା, ଗାଏର ପଜାଡ଼େ ଦେଖିବେ ଗୋବର ଫୋବର ନାଇଁ ଲାଗିଥିବାର କଥା, ଗାଏ ଛୁଟୁଛି କି ନା ଛୁଟୁ ସେଟାକେ ଦେଖବାର ଲାଗବା। ତାପରେ ଆମର ମିଲ୍କ ଭେନ୍କେ ଦେଖବାର ଲାଗବା, ଯେନ୍ଟା ଆମର ନାଭିରୁ ଗାଈର ନାଭିରୁ ପହ୍ନାକେ ଯେନ୍ ଆସିଛେ ସେ କ୍ଷୀରଟା କିନି ମୋଟା ହେଇଥିବା ଆର୍ କୁଞ୍ଚ କୁଞ୍ଚ ଅବସ୍ଥାରେ ଯଦି ଥିବା ସେ ଟାଇପ୍ର ଗାଏ ଘିନିବେ। ତାପରେ ଆମର ଫ୍ଲାଙ୍ଗଟା ପଛ ଗୋଡ଼ ଯେନ୍ଟା ଦୁଇଟା ଯେନ୍ ଥିବା ସେଟା ଟିକେ ଚଉଡ଼ା ଆକାରରେ ଟିକେ ରହିବାର କଥା, ପହ୍ନାଡ଼ୁ ଦେଖିବେ ଠିକ୍ ରହିବା, ଆଗ ଭାରି ପହ୍ନାଟା ଯଦି ଦେଖିବେ ଠିକ୍ ଥିବା। ତାପରେ ଯେତେବେଳେ ଗୁରସ ଦେଖମା, ଚାରିଛରି ଦେଖମା ଏ ଗାଏଟା ମାଷ୍ଟାଟିସ୍ ହୋଇଛି କି ନା ହେଇଛି ଏଇଟାକେ ବି ଦେଖମା। ତାପରେ ଆର୍ ଗୋଟେ ମେନ୍ କଥା ଯଦି ଦେଖମା ବୋଲେ ଗାଏର କାନତୁଳି ନମ୍ବର ଦେଖବାର୍କେ
0: ଲାଗ୍ବା।
1: ସେ କାନତୁଳି ନମ୍ବର ଯଦି ଆମେ ଦେଖମା ବୋଲେ କିନି ଯିଏ ବି ଆମର ସେନ ଯେ ଡାକ୍ତର ଥିବା ଯିଏ LI ଥିବେ ଆମେ ସେମିତି ଦେଖିଯିମା ଆର୍ ତାହାକେ ଫୋନ୍ କର୍ମା, ଆରେ ଭାଇ ଟିକେ ଦେଖ ସେ ଗାଏର କାନ ନମ୍ବର ଏତିକି ଅଛି, ଗାଏର ବିଷୟରେ ଟିକେ ମୋତେ ବତ ବୋଲେ ସେ LI ତାଙ୍କର ବିଷୟରେ ଡିଟେଲ କହିଦେଇ ପାର୍ବା, କାରଣ କି ସେ କେତେ ନମ୍ବର ବେଦର ଗାଏ, ତାହାକି ବ୍ରୁସେଲା ଟୀକା ଛୁଟ ବେଲେ ବ୍ରୁସେଲା ଟୀକା ଦିଆହେଇଛି କି ନା ଦିଆହେଇଛି, ତାପରେ ଗଲା ଯେକି ତାହାକେ କାଁ କାଁ ଟୀକା ଦିଆହେଇଛି, ଆର୍ ଗାଈର କେତେ ବୟସ ହଉଛି, ଇସବୁ ଦେଖବାର୍କେ ଲାଗ୍ସି ଆଜ୍ଞା। ସେ ଯଦି କହିବା ହେଲେ ନାଇଁ ଆଜ୍ଞା ଗାଈଟା ଏତ୍କି ବର୍ଷର ଗାଏ, ଆର୍ ଗାଏଟା ଇ ନସର ତାର ମାଆକେ ବିହନ ଦିଆହେଇଥିଲା, ଆର ବ୍ରୁସେଲା ଟୀକା 4 ମାସରେ ଆମେ ଏଇଟା ଦିଆହେଇଛି, ଆଉ ଗାଈଟା ସେ ବିଷୟରେ ତା ଡିଟେଲ ସେ ଗାଈ ରଖିନି ମୋବାଇଲରେ ରେକର୍ଡ ହେଉଛି।
0: ଆଜ୍ଞା,
1: ଏଇଟା ଆମର ଗୋଟେ ପୋର୍ଟାଲ ଅଛି, ସେଇଟା ଆପ୍ସ ଅଛି, ସେ ଆପ୍ସରେ ପ୍ରତ୍ୟେକ LI ମାନେ VS ମାନେ ଏଇଟା ରଖିଛନ୍, ତାଙ୍କୁ ପଚାରିଲେ କିନି ଠିକ୍ ହେବା। କେନ୍ଟା ଯଦି ଡାଉଟ ଲାଗଲା, ତାପରେ ଲେଙ୍ଗଡ଼ଉଥିବା, ଥନହରା ହେଇଥିବା, ଚମଡ଼ା ଯଦି ରଫ୍ ଥିବା, ଗୋବର ଲାଗିଥିବା, ବୋଇଲେ ଗାଈଟା ରୁଗୁଣା ଗାଏ, ଠିକ୍ ହିସାବରେ ଖାଉଛେ ନା ଖାଇବାର। ତାପରେ ଦାନ୍ତ ଦେଖମା କେତେଟା ଦାନ୍ତ କରିଛି, ଯଦି 2 କି 4 ଦାନ୍ତର ଯଦି ଆନ୍ମା, ତାପରେ ପ୍ରଥମ ବିହାନର ଯଦି ଗାଏ ଆନ୍ମା ବୋଲେ ଗୁରସ୍ ଟିକେ କମ୍ ଦେବା ଲେକିନ୍ ଭଲ ଲଙ୍ଗ୍ ସମୟ ଦେବା। ଆମେ ଯେତେବେଳେ ଗାଈ କିଣିବା ପହିଲା ବିଧର କିଣିବା କିମ୍ବା ଦୁଇ ନମ୍ବର କିଣିବା ମ୍ୟାକ୍ସିମମ୍ ଯଦି ହେବା ବୋଲେ ତିନି ନମ୍ବର ବିହାର ଯଦି ଆମେ ଗାଈ ଯଦି କିଣିବା ସେ ଗାଈଟା ଭଲ କ୍ଷୀର ଦେବା। ଆଉ ଯଦି ଆମେ ଯେତେ ଟଙ୍କାରେ ବି ଗାଈଟା ଆଣିବା ଆମର ପଇସାଟା ତିନିରୁ

0: ଏ ବୁଇ ଶୁନୁଥା ବେଲେ ଶୁନୁଥା ବି ଲାଗୁଛେ, ବସିଥା ବି ଲାଗୁଛେ, କାଁ କର୍ମା? ସମିଆ ତ ହେଇଗଲାନ।
1: ହଁ ତ ନାନୀ ଠିକ୍ କହିଲ।
0: ବେଲେ ଯିମା କେ?
1: ହଁ ନାନୀ ଯିମା।
0: ହଁ।

ଦୈନିକ ବଜାର ପରିସ୍ଥିତି ପ୍ରଥମେ ଶୁଣନ୍ତୁ ପାଇକାରୀ ମୂଲ୍ୟ ସମ୍ପର୍କରେ। ସମ୍ବଲପୁର ବଜାରରେ ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା ଥିବାବେଳେ ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା ମଧ୍ୟରେ, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,800 ଟଙ୍କାରୁ 5,400 ଟଙ୍କା, ଆଳୁ 840 ଟଙ୍କାରୁ 1,110 ଟଙ୍କା ମଧ୍ୟରେ ରହିଛି। ଏଥର ଶୁଣନ୍ତୁ ଖୁଚୁରା ମୂଲ୍ୟ ସମ୍ପର୍କରେ। ସମ୍ବଲପୁର ବଜାରରେ ମୋଟା ଚାଉଳ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା ଥିବାବେଳେ ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା ମଧ୍ୟରେ, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା ମଧ୍ୟରେ, ପିଆଜ 30 ଟଙ୍କାରୁ 40 ଟଙ୍କା ଏବଂ ଚିନି 50 ଟଙ୍କାରୁ 55 ଟଙ୍କା ମଧ୍ୟରେ ରହିଛି। ଏ ଥିଲା ଦୈନିକ ବଜାର ପରିସ୍ଥିତି।

0: 그러시 전사라까지 그러면 ATS 잘라.
1: 내 거에 니 떠날라 줄어?

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ନମସ୍କାର ଶ୍ରୋତାବନ୍ଧୁ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆଉ ମାତ୍ର କିଛିଦିନ ପରେ। ଏହି ମହାପର୍ବରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା ସୁବିଧା

0: ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
1: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
0: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?
1: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ, ପୁଲିସ ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ, ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ, ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ, ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ ହେବ, ଶ୍ରଦ୍ଧାଳୁ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ କେମିତି ସବୁ ପ୍ରକାର ବ୍ୟବସ୍ଥା କରାଯିବ, ଏହାକୁ ନେଇକି ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
0: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଦିନର ଯଦି ଠିକ୍ ସମୟରେ ସବୁ ନୀତି ନିର୍ଘଣ୍ଟ ପ୍ରଭୁଙ୍କର ହୁଏ, ତେବେ କାର୍ଯ୍ୟ ସବୁ ସୁରୁଖୁରୁରେ ହେବ, ରଥଟଣା ସରିବ, ସେଥିପାଇଁ କିଛି ବିଶେଷ ଯୋଜନା କରାହେଇଛି ଏଥର?
1: ଦେଖନ୍ତୁ, ଆମର ନୀତିକାନ୍ତିକୁ ନେଇକି ଆମେ ଆମର ଯେଉଁ ଛତିଶା ନିଯୋଗ ମିଟିଂ ହୁଏ ସେଠାରେ ମଧ୍ୟ ଆମେ ବିଶେଷ ଭାବରେ ସବୁ ଜିନିଷ ସେବାୟତ ବନ୍ଧୁମାନଙ୍କ ସହିତ ଆମେ ଆଲୋଚନା କରିଛୁ। ଏହା ସହିତ ଆମର ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ତରଫରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ, ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ହେବ, ସମସ୍ତ ସେବାୟତ ବନ୍ଧୁମାନଙ୍କ ସହିତ ଆମର ସମନ୍ୱୟ ରହିବ, ତାହେଲେ ଏହି ନୀତିକାନ୍ତି ସମୟରେ ହେବ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କାର୍ଯ୍ୟ ହୋଇଥାଏ। ତେଣୁ ଆମେ ମହାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରୁଛୁ କି ଯାହା ସବୁ ନୀତିକାନ୍ତି ଅଛି ତାହା ଯେମିତି ଆମର ଯାହା ବି ପ୍ରଚେଷ୍ଟା ଅଛି ତାହାକୁ ଯେମିତି ଠିକ୍ ଭାବରେ ପରିଚାଳନା କରାଯାଉ।
0: ତେବେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି, ଏ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ଶ୍ରଦ୍ଧାଳୁ ମଧ୍ୟ ଆହୁରି ବଢ଼ିବେ, ଯେ ଶ୍ରଦ୍ଧାଳୁମାନେ ପୁରୀ ଆସିବେ ଏବଂ ପୁରୀରେ ସେମାନେ ରହିବେ, କେଉଁଠି ଖାଇବେ, କିଭଳି ଦର୍ଶନ କରିବେ, କେଉଁଠି ଗାଡ଼ି ରଖିବେ, କିଭଳି ଖାଦ୍ୟ ଖାଇବେ, ଠିକ୍ସେ ଜଳ ଯୋଗାଣ ସେମାନଙ୍କ ପାଇଁ ହେବ, ଏସବୁ ବ୍ୟବସ୍ଥା କିଭଳି ଭାବରେ କରାଯାଇଛି?
1: ନିଶ୍ଚିତ ଭାବରେ ଯେମିତି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି, ଏହାକୁ ନେଇକି ଆମେ ବହୁତ ବଡ଼ ଲେବୁଲରେ ଆମେ ଏଥରକ ଆରେଞ୍ଜମେଣ୍ଟ କରିଛୁ। ଆମର ବିଭିନ୍ନ ଜାଗାରେ ପାର୍କିଂ ସ୍ପେସେସ୍ ଆମେ ଆଇଡେଣ୍ଟିଫାଇ କରୁଛୁ ଏଥରକ, ଗତ ବର୍ଷ ଅପେକ୍ଷା ଏଥରକ ଆହୁରି ଆଡିସନାଲ ପାର୍କିଂ ସ୍ପେସ୍ ଆଇଡେଣ୍ଟିଫାଇ କରୁଛୁ। ତା ଛଡ଼ା ବ୍ୟାପକ ଭାବରେ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ପୁଲିସର ମୁତୟନ କରାହୋଇଛି ଏଥରକ, କେବଳ ଆମର ଷ୍ଟେଟ୍ ପୁଲିସ ନୁହଁ, ଆମର ବିଭିନ୍ନ ବାଟାଲିୟନ୍ସ ତଥା ଆମର ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ ତଥା ବିଭିନ୍ନ ଫୋର୍ସ ଅଛନ୍ତି, ଯେମିତି ରାପିଡ୍ ଆକ୍ସନ ଫୋର୍ସ ହେଉ, ଏନ୍ଏସ୍ଜି ହେଉ, ସମସ୍ତେ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବିଭିନ୍ନ ଜାଗାରେ ତାଙ୍କୁ ମୁତୟନ କରାଯାଇଛି। ଏହା ସହିତ ଆମର କଣ୍ଟ୍ରୋଲ ରୁମ୍ ରହିଛି, ଯେଉଁଠିକି କୌଣସି ବି ଇମ୍ପୋର୍ଟାଣ୍ଟ ଇସ୍ୟୁ ଯେତେବେଳେ ଆସିବ ସେତେବେଳେ ଆମେ କେମିତି ଠିକ୍ ଭାବରେ କମ୍ୟୁନିକେଟ୍ କରିପାରିବା, ଠିକ୍ ଭାବରେ କନ୍ସର୍ଣ୍ଣ ଡିପାର୍ଟମେଣ୍ଟକୁ ଜଣାଇପାରିବା, ଏସବୁ ଜିନିଷ ଆମେ ବ୍ୟବସ୍ଥା କରିଛୁ। ସୋ ଦ୍ୟାଟ୍ ଆମର ଶ୍ରଦ୍ଧାଳୁଙ୍କ ନମ୍ବର ଯେତେବେଳେ ବଢ଼ିବ ସେତେବେଳେ ଆମେ ଆମର ବ୍ୟବସ୍ଥାଟିକୁ ସେହି ଅନୁସାରେ ପ୍ଲାନିଂ କରିବା। ଏହା ସହିତ ରେଲୱେ ଡିପାର୍ଟମେଣ୍ଟ, ଏନ୍ଏଚ୍ଏଆଇ ତଥା ଅଲଗା ସବୁ ଟ୍ରାନ୍ସପୋର୍ଟେସନ, କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟେସନ ଡିପାର୍ଟମେଣ୍ଟ ସମସ୍ତଙ୍କ ସହିତ ଆମେ ସମନ୍ୱୟ ରଖିଛୁ, ଯେମିତିକି ଆମକୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ତାଙ୍କ ଇନ୍ଫର୍ମେସନ ଆମକୁ ଆଗରୁ ମିଳିବ ଏବଂ ସେହି ହିସାବରେ ଆମେ ଆମର ବ୍ୟବସ୍ଥା କରିବା।
0: ନିଶ୍ଚିତ ଭାବରେ ଯେତେବେଳେ ରୁଣ୍ଡ ହେବେ ଆମର ଶ୍ରଦ୍ଧାଳୁ, ଦୁର୍ଘଟଣା ନ ଘଟିବ ତ କହିହେବନି, ତେବେ ଯଦି କିଛି ହୁଏ ସେଥିପାଇଁ ତତ୍କ୍ଷଣାତ୍ କ'ଣ ବ୍ୟବସ୍ଥା କରିବା ପାଇଁ କ'ଣ କିଛି ବିଶେଷ ବ୍ୟବସ୍ଥା କରାହେଇଛି?
1: ଦେଖନ୍ତୁ, ଆମର ହାଇୱେ ପାଟ୍ରୋଲଠୁ ଆରମ୍ଭ କରି ପୁରା ଆମର କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଆମେ ସବୁ ଆୱେର୍ନେସ୍ କ୍ୟାମ୍ପେନ୍ ବି ଚଲେଇଛୁ, ବିଭିନ୍ନ ଆଡଭାଇଜରିଜ୍ ଆସୁଛି। ଏଥରକ ଆମର ପାଖାପାଖି 65 ସ୍ଥାନରେ ଆମର ଏଲ୍ଇଡି ସ୍କ୍ରିନ୍ସ ଲାଗୁଛି, ଏଲ୍ଇଡି ସ୍କ୍ରିନ୍ ଗୁଡ଼ିକରେ ଆମେ ଏସବୁ ଆଡଭାଇଜରିଜ୍ ସବୁ କଣ୍ଟିନ୍ୟୁଅସ୍ଲି ଚଲେଇବା। ତା ଛଡ଼ା ଯେଉଁ ବର୍ଷାର ସମ୍ଭାବନା ରହୁଛି ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ, ଫାୟାର ଡିପାର୍ଟମେଣ୍ଟ ସହିତ ମିଶିକି ମ୍ୟୁନିସିପାଲ କର୍ପୋରେସନର ଅଫିସିଆଲ୍ସ ପାଖାପାଖି 33 ସ୍ଥାନ ଆଇଡେଣ୍ଟିଫାଇ କରିଛନ୍ତି ଯେଉଁଠିକି ୱାଟର ଲଗିଂ ଟାଇପ୍ ସିଚୁଏସନ୍ ହୋଇପାରେ, ସେସବୁ ସ୍ଥାନରେ ହାଇ ପାୱାର ପମ୍ପସ୍ ଲଗା ହେବ, ସୋ ଦ୍ୟାଟ୍ ଆମେ ଜଳ ନିଷ୍କାସନ କରିପାରିବା। ଏବଂ ଏହା ସହିତ ଯଦି ଗ୍ରୀଷ୍ମ ତାପ ବା ଗୁଳୁଗୁଳି ହୁଏ ତା ପାଇଁ ବି ଆମେ ବିଶେଷ ଆମେ

0: ବ୍ୟବସ୍ଥା କରିଛୁ। ସେଠାରେ ଆମର ଯେଉଁ ଫାର୍ଷ୍ଟ ଏଡ୍ ସେଣ୍ଟର୍ସ ଆଉ 8ଟି ଯେଉଁ ଟେମ୍ପୋରାରୀ ହସ୍ପିଟାଲ୍ସ ଆମର ହେଉଛି ସେଠାରେ ଡକ୍ଟର୍ସ ମାନେ ରହିବେ ଏବଂ ଇମିଡିଏଟ୍ଲି ଆମର ଭଲେଣ୍ଟିୟର୍ ମାନଙ୍କ ସାହାଯ୍ୟରେ ସେମାନେ ତାଙ୍କର ଚିକିତ୍ସା କରିବେ। ସବୁ ଜାଗାରେ ଆମେ ପାନୀୟ ଜଳ ସହିତ ଓଆର୍ଏସ୍ର ବି ବ୍ୟବସ୍ଥା ରଖୁଛୁ, ତେଣୁ କୌଣସି ଜାଗାରେ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆମ ଟିମ୍ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ। ପୋଲିସ ଡିପାର୍ଟମେଣ୍ଟ ତଥା ଫାୟାର ଡିପାର୍ଟମେଣ୍ଟ ତରଫରୁ ମଧ୍ୟ କ୍ରାକ୍ ଟିମ୍ସ ରହୁଛନ୍ତି, ଯେଉଁମାନଙ୍କ ହାତରେ ଅକ୍ସିଜେନ୍ କ୍ୟାନିଷ୍ଟର ରହୁଛି। କାହାକୁ ଯଦି ଅଣନିଶ୍ୱାସୀ ଲାଗୁଛି ବା ହାଲିଆ ଲାଗୁଛି ତାଙ୍କୁ ଇମିଡିଏଟ୍ଲି ଆମେ ଅକ୍ସିଜେନ୍ ଦେଇପାରିବା ଏବଂ ତାଙ୍କୁ ନର୍ମାଲ କଣ୍ଡିସନକୁ ଆଣିପାରିବା। ତ ଏହିସବୁ ବ୍ୟବସ୍ଥା ଆମେ ଆମ ତରଫରୁ ଏଥରକ ବ୍ୟାପକ ଭାବରେ କରିଛୁ।
1: ତେବେ ଭକ୍ତମାନଙ୍କୁ ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେବା ଏବଂ ଭକ୍ତମାନଙ୍କର କିଛି ସମସ୍ୟା ହେଲେ ସେ ପ୍ରଶାସନ ସହିତ କନେକ୍ଟ ହେବେ, ସେଥିପାଇଁ ଆଗେ ସବୁ ସୂଚନା କେନ୍ଦ୍ର ହେଉଥିଲା, ଏବେ ତ ସୋସିଆଲ ମିଡ଼ିଆ ଯୁଗ, ଏଆଇ ଯୁଗ, ସେ ଦୃଷ୍ଟିରୁ ପ୍ରଶାସନ କିଭଳି ଭାବରେ ନିଜକୁ ଏଥର ଅପଡେଟେଡ୍ କରି ରଖିଛି?
0: ଦେଖନ୍ତୁ, ଏଥରକ ସୂଚନାକୁ ଆମେ କେମିତି ପ୍ରସାରିତ କରିବୁ ତାକୁ ଆମେ ସୋସିଆଲ ମିଡ଼ିଆ ଉପରେ ଏଥରକ ବହୁତ ଅଧିକା ଧ୍ୟାନ ଦେଇଛୁ। ସୋସିଆଲ ମିଡ଼ିଆରେ ଆମର ବେସିକାଲି ସବୁ ଯେଉଁ ଆମର ପ୍ରତ୍ୟେକ ଦିନର ଯାହା ଘଟଣା ରହୁଛି, ପ୍ରତ୍ୟେକ ଦିନର ନୀତି ଯାହା ରହୁଛି, ତା ଛଡ଼ା ଆମର ଯେଉଁ ସବୁ ପ୍ରିପାରେଟରୀ ଆକ୍ଟିଭିଟିସ୍ ରହୁଛି ବିଭିନ୍ନ ଡିପାର୍ଟମେଣ୍ଟର, ସେଗୁଡ଼ାକୁ ସବୁ ଆମେ ଜଣାଉଛୁ। ଏହା ଛଡ଼ା ଆମେ ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫ୍ୟାସିଲିଟି ହେଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହେଉ କିମ୍ବା ଟଏଲେଟ୍ର ଫ୍ୟାସିଲିଟି ହେଉ ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। କ୍ୟୁଆର୍ କୋଡ୍ ବେସ୍ଡ ସିଷ୍ଟମ ମଧ୍ୟ କରାହୋଇଛି, ଯେଉଁଠିକି ଇଜିଲି ଜଣେ କ୍ୟୁଆର୍ କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ୍ ଫୋନ୍ରେ ସବୁ ଡିଟେଲ୍ ଡାଟା ସେ ପାଇପାରିବେ। ତାହା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି ଏସ୍ଆର୍ସିଙ୍କ ଅଫିସ୍ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡ୍ଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ ଟିଭି ସ୍କ୍ରିନ୍ସ ଚାରିଆଡ଼େ ଲାଗୁଛି ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନ୍ଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡ଼ିଆ ଆଉ ଆମର ଡିଜିଟାଲ ମିଡ଼ିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିସ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନ୍ଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
1: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେ ଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହେଉ, ବଡ଼ଦାଣ୍ଡ ହେଉ, ସାଇ ଗଳିକନ୍ଦି ହେଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
0: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତ ସାନିଟେସନ୍ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି ସିଏନ୍ଡି ୱେଷ୍ଟ ଯେଉଁଟାକି ରହୁଛି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍ଟେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ 2-3 ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି। ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ ଟିମ୍ ବି ଅଛନ୍ତି, ସେମାନେ ଗାଈ ଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହୋଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାହୋଇଛି ସାନିଟେସନ ମେଣ୍ଟେନ୍।
1: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ, ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହେଇଛି କି?
0: ନିଶ୍ଚିତ ଭାବରେ ଆମର ଡିଏସ୍ଏସ୍ଓଙ୍କ ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି, ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ ଏନ୍ଜିଓସ୍ ଆଣ୍ଡ ଭଲେଣ୍ଟିୟର୍ ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
1: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତି ରଥଯାତ୍ରାରେ, ଏତେ ବଡ଼ 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହେବ, ତେବେ ତା ସହିତ ଏନ୍ଜିଓ ଏବଂ ସାଧାରଣ ଜନତା, ପୁରୀବାସୀ, ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ, ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
0: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜ୍ରେ ଆମ ସହିତ କୋପରେଟ୍ କରିଛନ୍ତି, ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି

0: ମାନଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ ଏବଂ ଆମର ଯାହା ସବୁ ଆଡଭାଇଜରିଜ୍ ଅଛି ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ପୁଲିସ ଆଡମିନିଷ୍ଟ୍ରେସନ ହେଲ୍ଥ ଡିପାର୍ଟମେଣ୍ଟ ସମସ୍ତଙ୍କର ଏସବୁ ଆଡଭାଇଜରିଜ୍କୁ ମାନିକି ଆସନ୍ତୁ ଏବଂ ନିଶ୍ଚିତ ଭାବରେ ଏହି ରଥଯାତ୍ରା 2026ରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଆନ୍ତୁ।
1: ଧନ୍ୟବାଦ ସାର। ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀ ମାଧ୍ୟମରେ ଶ୍ରୋତାମାନଙ୍କୁ ଏହି ମୂଲ୍ୟବାନ ସୂଚନା ଦେଇଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସଫଳ ହେଉ, ଏହା ହିଁ ଆମର ପ୍ରାର୍ଥନା।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୋନୁ ନିଗମ, ଚଳଚ୍ଚିତ୍ର ଚାର ଧାମ।

0: ବର୍ତ୍ତମାନ ଶୁଣନ୍ତୁ ଆଲୋଚନା ଜଗନ୍ନାଥ ସଂସ୍କୃତିରେ ସାମ୍ୟ ଭାବ ଆଲୋଚକ ଡକ୍ଟର ସୂର୍ଯ୍ୟମଣି ନାୟକ।
1: ଦେଖ ଏ ନିତ୍ୟ ନୀଳାଚଳ ସକଳ ତୀର୍ଥଙ୍କର ଆଳ, ଗୋପ ମଥୁରା ବୃନ୍ଦାବନ ଦ୍ୱାରକା ଆଦି ଯେତେ ସ୍ଥାନ, ସକଳ ଏହି ସ୍ଥାନେ ପାଇ ଆବର କାଶୀ ମଧ୍ୟ ହୋଇ। ଅଦୃଶ୍ୟ ପାଦ ଅକର୍ତ୍ତା କର୍ତ୍ତା ଅଦାରଦାର ଅକର୍ଣ୍ଣକର୍ଣ୍ଣ ଅଚକ୍ଷୁ ଚକ୍ଷୁ ଜଗତର ନାଥ ଶ୍ରୀ ଜଗନ୍ନାଥ, କୋଟି ବ୍ରହ୍ମାଣ୍ଡର ସ୍ୱାମୀ ସେ। ତାଙ୍କ ସଂସ୍କୃତି ମହାନ, ତାଙ୍କ ପରମ୍ପରା ମହାନ, ତାଙ୍କ ସଂସ୍କୃତିରେ ଭିନ୍ନତା ନାହିଁ, ସାମ୍ୟତା ହିଁ ତାଙ୍କର ବିଶେଷତା। ସମସ୍ତ ନଦ ନଦୀ ଯେପରି ସମୁଦ୍ରରେ ଏକାକାର ହୋଇ ଏକରସ ହୋଇଯାଆନ୍ତି, ଠିକ୍ ସେହିପରି ସମସ୍ତ ମତପନ୍ଥ ଜାତିଗୋତ୍ର ସମ୍ପ୍ରଦାୟ ଶ୍ରୀଜଗନ୍ନାଥ ସଂସ୍କୃତି ରୂପକ ମହୋଦଧିରେ ଏକାକାର ହୋଇଯାଆନ୍ତି। ଅଖିଳ ଭାରତର ସର୍ବତୀଥର ସମନ୍ୱୟ ତାଙ୍କରିଠାରେ। ଲେମ୍ବୁ ଚିନି ସର୍ବତ୍ରୁ ଯେପରି ଚିନି ଲୁଣ ଲେମ୍ବୁ ବା ପାଣିକୁ ଅଲଗା ଅଲଗା ଦେଖି ହେବନି କି ଅଲଗା ଅଲଗା ସ୍ୱାଦୁ ବାରି ହେବ ନାହିଁ, ଠିକ୍ ସେହିପରି ମହାପ୍ରଭୁଙ୍କର ସଂସ୍କୃତିରୁ ନିର୍ଦ୍ଦିଷ୍ଟ କୌଣସି ବର୍ଣ୍ଣ ସମ୍ପ୍ରଦାୟ ଜାତି ଗୋଷ୍ଠୀ ମତପନ୍ଥ

ଗ୍ରନ୍ଥକୁ ଅଲଗା କାଢ଼ି ହେବ ନାହିଁ। ଭଗବାନ ଶ୍ରୀମଦ୍ ଭଗବତ ଗୀତାର ଷଷ୍ଠ ଅଧ୍ୟାୟରେ କହିଲେ, ସର୍ବଭୂତସ୍ଥ ଆତ୍ମାନଂ ସର୍ବଭୂତା ନିଚାତ୍ମନି ଇକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନ ଆତ୍ମୌପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଜର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସଯୋଗୀ ପରମ ମତଃ। ହେ ଅର୍ଜୁନ, ମୁଁ ସମସ୍ତଙ୍କ ଦେହରେ ବ୍ୟାପ୍ତ ହୋଇ ରହିଛି ଏବଂ ସମସ୍ତ ଜଗତ ମୋ ଦେହରେ ଲିପ୍ତ ହୋଇଛନ୍ତି। ସାଧାରଣତଃ ଯେଉଁ ବ୍ୟକ୍ତି ମୋତେ ସମସ୍ତ ଭୂତ ସହିତ ମିଶି ରହିଛି ବୋଲି ଜାଣିପାରେ, ମୋର ଏକତ୍ୱ ଭାବକୁ ରସାଣିତ କରିପାରେ, ମୋର ରୂପକୁ ତା ଭିତରେ ଓ ତାର ମନକୁ ମୋ ଭିତରେ ଦେଖିପାରେ, ସେହି ମୋର ପରମ ଭକ୍ତ। ସେ ଯିଏ ମୁଁ ସିଏ, ତା ଭିତରେ ମୋ ଭିତରେ କିଛି ଭିନ୍ନତା ନାହିଁ। ପ୍ରଦୀପରେ ଜ୍ୟୋତି ଯେପରି ମିଶି ରହିଛି, ଜଳର ଅସ୍ତିତ୍ୱ ଭିତରେ ରସ ବା ତରଳତାର ଭାବ ଯେପରି ରହିଛି, ଆକାଶର ଶୂନ୍ୟତା ମଧ୍ୟରେ ଘଟାକାଶ ଯେପରି ଲିପ୍ତ ରହିଛି, ଠିକ୍ ସେହିପରି ମୋ ଭିତରେ ସାରା ଜଗତ ମିଶି ରହିଛି। ଭାଗବତକାର ଜଗନ୍ନାଥ ଦାସଙ୍କ ଭାଷାରେ, ସକଳ ଘଟେ ନାରାୟଣ ବସନ୍ତୀ ଅନାଦି କାରଣ। ଶ୍ରୀମଦ୍ ଭଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, ସର୍ବଭୂତ ସ୍ଥିତଂ ଯୋମାଂ ଭବତ୍ୟେକତମା ସ୍ଥିତଃ ସର୍ବଥା ବର୍ତ୍ତମାନୋପି ସଯୋଗୀ ମୟି ବର୍ତ୍ତତେ। ହେ ଅର୍ଜୁନ ରୂପୀ ସାରା ସମାଜ, ତୁମ୍ଭେମାନେ ବୁଝିବା ଦରକାର, ତୁମ ସମସ୍ତଙ୍କ ଭିତରେ ମୁଁ ହିଁ ଅଛି। ଅଳଙ୍କାର ଯେତେ ପ୍ରକାରର ହେଉନା କାହିଁକି, ସୁନା ତ ଏକ। ପାଣିରେ ନାଲି ରଙ୍ଗ ପକାଇଲେ ନାଲିଆ ଦିଶିବ, କଳା ପକାଇଲେ କଳା ଦିଶିବ, ହେଲେ ମୂଳ ଜଳ ଅଣୁ ତ ଏକ। ଏ ଅଭେଦ୍ୟ ସାମ୍ୟ ବିଚାରକୁ ଯିଏ ବୁଝିପାରେ, ସେ ଯୋଗୀ ମୋତେ ହିଁ ପ୍ରାପ୍ତ ହୁଏ। ତେବେ ଏ କଥା ଯଦି ସତ୍ୟ, ତେବେ ଆମେ ସମସ୍ତେ ଗୋଟିଏ ମଞ୍ଜିରୁ ଜାତ ହୋଇ ପରସ୍ପର ମନା ଫଟଫଟି କାହିଁକି? ଜାତି ଅଜାତି, ଛୁଆଁ ଅଛୁଆଁ, ସାନ ବଡ଼ର ହୀନ ବିଚାର ମନକୁ ଛୁଉଁଛି କାହିଁକି? ବିଶ୍ୱର ସବୁ ଧର୍ମ ସଂସ୍କୃତିର ମୂଳପିଣ୍ଡ ଶ୍ରୀ ଜଗନ୍ନାଥ ହିଁ ଗଣଦେବତା, ତାଙ୍କ ସଂସ୍କୃତି ହିଁ ଗଣସଂସ୍କୃତି। ଆର୍ଯ୍ୟ ଅନାର୍ଯ୍ୟ ଦ୍ରାବିଡ଼ ବ୍ରାହ୍ମଣ୍ୟ ଜୈନ୍ୟ ବୌଦ୍ଧ ଶୈବ ଶାକ୍ତ ଗାଣପତ୍ୟ ସୌର ବୈଷ୍ଣବ ଶିଖ ଖ୍ରୀଷ୍ଟୀୟ ପ୍ରଭୃତି ସମସ୍ତ ସଂସ୍କୃତିର ସମନ୍ୱୟ ହୋଇଛି ଏଇଠି। ଦ୍ୱୈତବାଦୀ ମାଧ୍ୱାଚାର୍ଯ୍ୟ, ସନକ ସମ୍ପ୍ରଦାୟର ନିମ୍ବାକାଚାର୍ଯ୍ୟ, ସୁଧା ଭକ୍ତିବାଦୀ ଶ୍ରୀ ଚୈତନ୍ୟ, ଶୂନ୍ୟବାଦୀ ଅଲେଖ ଓ ବଳରାମ ଦାସ, ଶିଖ ଗୁରୁ ନାନକ, ଯବନ ହରିଦାସ, ସାଲବେଗ, ମହାତ୍ମା କବୀର, ଗାଣପତ୍ୟ ଗଣପତି ଭଟ୍ଟ ଆଦି ଏକାକାର ହୋଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତିରେ। ସବୁର ଊର୍ଦ୍ଧ୍ୱରେ ହିନ୍ଦୁ ମଧ୍ୟରେ ଥିବା ଅବିଭକ୍ତଂ ବିଭକ୍ତେଷୁ ଅର୍ଥାତ୍ ଅନେକତାରେ ଏକତା ହିନ୍ଦୁ ଜାତିର ବିଶେଷତା ଏଠାରେ ପ୍ରତ୍ୟକ୍ଷ ଅନୁଭୂତ। କବି ବଳରାମ ଦାସ ଲକ୍ଷ୍ମୀ ପୁରାଣ ଆଧାରରେ ଜାତିଭେଦ ବିରୁଦ୍ଧରେ ଯେପରି ସ୍ୱର ଉତ୍ତୋଳନ କରିଛନ୍ତି ତାହା ବିରଳ। ଶ୍ରୀୟା ଚାଣ୍ଡାଳୁଣୀର ପୂଜାରେ ପ୍ରସନ୍ନ ହୋଇ ମା ଲକ୍ଷ୍ମୀ ବିରାଜମାନ କରିଛନ୍ତି ଶ୍ରୀୟାର ପତ୍ରକୁଡ଼ିଆରେ। ଦୁଇ ଭାଇ ଜଗା ବଳିଆ ସ୍ନାନ ସାରି ଫେରିବା ସମୟରେ ଦେଖିଛନ୍ତି ମାଙ୍କର ମମତା ସତ୍ୟ ସ୍ନିଗ୍ଧ ପ୍ରସନ୍ନତା ଶ୍ରୀୟା ଚାଣ୍ଡାଳୁଣୀର ଘରେ। ବଳରାମ କହିଲେ, ଦେଖରେ କହ୍ନାଇ ତୋର ଗୁଣ ଭାରି ଯାର, ଉଭା ହୋଇ ଅଛି ଦେଖ ଚାଣ୍ଡାଳୁଣୀ ଘର, ହାଡ଼ି ପାଣ ଘରେ ଲକ୍ଷ୍ମୀ ସଦା ବୁଲୁଥାଏ, ସ୍ନାନ ସୂଚି ନ କରିଣ ମନ୍ଦିରକୁ ଯାଏ। ନଗର ଭ୍ରମଣ ସାରି ମା ଲକ୍ଷ୍ମୀ ଦେବୀ ମନ୍ଦିରକୁ ପଶିବା ମାତ୍ରେ ପ୍ରଭୁ ବାରଣ କରିଛନ୍ତି, ଲକ୍ଷ୍ମୀ ତୁମକୁ ମନ୍ଦିରକୁ ଯିବାକୁ ଆଜ୍ଞା ନାହିଁ, ଆଜ୍ଞା ନାହିଁ। ବଡ଼ ଭାଇ ମନା କରିଛନ୍ତି, କାହିଁକି ପ୍ରଭୁ, ମୋର ଦୋଷ କ'ଣ? ପ୍ରଭୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସମସ୍ତ ଦୋଷ ତ୍ରୁଟି ବୁଝାଇ ଦେଲେ। ମା ଅବା ଚୁପ୍ ରହିବେ କାହିଁକି? ସେ ପ୍ରଭୁଙ୍କର ଇତିହାସ ମନେ ପକାଇ ଦେଲେ। କି କହିବି ଜାତି ତବ ହସ ଯେ ମାଡ଼ଇ, ଗୌଡ଼ଙ୍କ ଘରେ ତୁମ୍ଭେ ଥିଲ ଦୁଇ ଭାଇ, ନିମା ନାମେ ସିପୁଟି ଯେ ଜାତିରେ ଗୋଲକ, ତାହା ଘରେ ତୁମ୍ଭେ ପରା କଲ ଅନ୍ନ ପାକ, ଦୂତ ପଣେ ଯାଇଥିଲ ହସ୍ତିନା ନଗର, ଭୁଞ୍ଜିଥିଲ ଅନ୍ନ ପରା ବିଦୁରର ଘର, ଜରା ଶବରକୁ ମନେ ପଡ଼େ କି ତୁମ୍ଭର, ପୂଜିଲା ତୁମ୍ଭଙ୍କୁ ରଖି ବର୍ଷ ଦଶ ବାର। କାହିଁ ସେତେବେଳେ ତ ତୁମ୍ଭର ଜାତି ଗଲା ନାହିଁ, ହେଲେ ମୋ ଭକ୍ତର ଦୂରିତ ନାଶନ ପାଇଁ ଚାଲିଗଲି ବୋଲି ମୁଁ ଅଛୁଆଁ ହୋଇଗଲି।

ତୁମେ ପରା ମହାନ, ତୁମ ଦରବାରରେ ଏ ଉଚ୍ଚ ନୀଚର ହୀନମନ୍ୟତା ଆସିଲା କେଉଁଠି? ଅଭିମାନ ଭରା ଭଗ୍ନ ହୃଦୟ ନେଇ ମା ଚାଲିଗଲେ ନଗର ବାହାରକୁ। ଚିନ୍ତା କଲେ ମା, ଯଦି ଏପରି ଭକ୍ତ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ଲାଗି ରହିବ, ତେବେ ମହାନ ଶ୍ରୀଜଗନ୍ନାଥ ସଂସ୍କୃତିର ମହାନତା ପରିପ୍ରକାଶ ହେବ କିପରି? ଯଦି ପୁରୁଷମାନେ ନାରୀଙ୍କୁ ଖୋଜିବେ ନାହିଁ, ତେବେ ପାରିବାରିକ ବିଚାରଧାରା ଓ ସଂସ୍କୃତି ନଷ୍ଟ ହୋଇଯିବ। ଆଉ ଯେବେ ମହାପ୍ରଭୁ ମୋତେ ନ ଖୋଜିବେ, କାହିଁକି ପୁରୁଷେ ଆଉ ନାରୀଙ୍କୁ ଲୋଡ଼ି।

0: ପଞ୍ଚସଖା ଯୁଗୀୟ ପୁରୁଷ ଶାସିତ ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥାକୁ ଭାଙ୍ଗି ଦେଇଛନ୍ତି କବି ବଳରାମ ଦାସ। ନାରୀଙ୍କୁ ଘରୁ ବାହାର କରିଦେବା ଏକ ସାମାଜିକ କୁସଂସ୍କାର, ଏଥି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି। ରତ୍ନ ପଲଙ୍କ ପରିବର୍ତ୍ତେ ଦଉଡ଼ିଆ ଖଟିଆରେ ଶୋଇଛନ୍ତି ପ୍ରଭୁ। ଲକ୍ଷ୍ମୀ ଛଡ଼ା ହୋଇ ଦ୍ୱାର ଦ୍ୱାର ଭିକ୍ଷା ମାଗିଛନ୍ତି, ଶେଷରେ ପେଟ ବିକଳରେ ସେହି ଚାଣ୍ଡାଳୁଣୀ ଅଛୁଆଁ ଲକ୍ଷ୍ମୀଦେବୀଙ୍କ ଘରର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଭାଇ। ବଡ଼ ଭାଇଙ୍କ ଆଜ୍ଞାରେ ପୁଣି ବଡ଼ ଦେଉଳକୁ ଫେରିଯିବାକୁ ଅନୁରୋଧ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ହେଲେ ଏ ଦୁନିଆର ରଚି ନିୟମର ଧାରାକୁ ପରିବର୍ତ୍ତନ କରି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ନିରୂପଣ ହେଲା ବଳରାମ ଦାସଙ୍କ ଲେଖନୀରେ। ଏତେ କହି ଗୋବିନ୍ଦ ଧରି ଲକ୍ଷ୍ମୀ ହସ୍ତ, ଜଗତ ମାତା ବୋଇଲେ ତୁମ୍ଭେ କର ସତ୍ୟ, ଚଣ୍ଡାଳୁ ବ୍ରାହ୍ମଣ ଯାକେ ଖୁଆ ଖୋଇ ହେବେ, ପ୍ରସାଦ ଖାଇଣ ହସ୍ତ ଜଳେ ନ ଧୋଇବେ, ହାଡ଼ିର ହାତୁ ବ୍ରାହ୍ମଣ ଛଡ଼ାଇ ଖାଇବେ, ବ୍ରାହ୍ମଣ ଖାଇ ହାତକୁ ମୁଣ୍ଡରେ ପୋଛିବେ, ଏତେକ ସତ୍ୟ କରିଲେ ତୁମ୍ଭେ ଜଗନ୍ନାଥ, ଯିବି ମୁହିଁ ମନ୍ଦିରେ ଏହା ଜାଣ ଧ୍ରୁବ ସତ୍ୟ। ଏ ପ୍ରକାର ସମାନ ବିଚାର ବିଶିଷ୍ଟ ନିର୍ମଳ ସମାଜ ଗଠନର ପରିକଳ୍ପନା ଅତ୍ୟନ୍ତ ହୃଦୟସ୍ପର୍ଶୀ। ତାଙ୍କ ସମାଜରେ ଉଚ୍ଚ ନୀଚ, ସାନ ବଡ଼, ନାରୀ ପୁରୁଷ, ଆ ଚାଣ୍ଡାଳ ବ୍ରାହ୍ମଣ ଗୋଟିଏ ସୂତ୍ରରେ ବନ୍ଧା। ଷୋଡ଼ଶ ଶତାବ୍ଦୀର ଏ ପ୍ରକାର ନାନ୍ଦନିକ ଆବେଦନ ବଳରାମଙ୍କ ଦୃଷ୍ଟିରେ ସ୍ୱର ଉତ୍ତୋଳନ କରିଛି। ଯୁଗ ଯୁଗ ଧରି ଯେଉଁ ଦେଶରେ ଛୁଆଁ ଅଛୁଆଁର ଭେଦଭାବ ଲାଗି ରହିଛି, ଯେଉଁଠି ଶୂଦ୍ରର ଛାୟାପାତ ହେଲେ ପୁରୋହିତର କାୟା ଅପବିତ୍ର ହୋଇଯାଏ, ସେହି ଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତି କି ଅପୂର୍ବ ସାହସିକତାର ସହିତ ଜାତି ଅଜାତି ବିରୁଦ୍ଧରେ ବଜ୍ରପାତ କରିଅଛି, ତାହା କ'ଣ ପ୍ରଶଂସାର ବିଷୟ ନୁହେଁ? ପ୍ରତୀକ ଧର୍ମୀ ନାରୀ ଚରିତ୍ର ଲକ୍ଷ୍ମୀ ଦେବୀଙ୍କ ଅଭିମାନହୀନତା ସଂକୀର୍ଣ୍ଣତାର ସମାଜ ବ୍ୟବସ୍ଥାକୁ ଭାଙ୍ଗିଦେଇ ଏକ ନୂତନ ସମାଜ ଗଢ଼ି ଦେଇଛନ୍ତି। ସମସ୍ତଙ୍କୁ କଳାଗ୍ରତ କରି ଆନନ୍ଦ ବଜାରରେ ଅଭଡ଼ା ଖୁଆଇଛନ୍ତି। ରଥଯାତ୍ରାରେ କୋଟିଏ ଜାତିରେ ଗୋଟିଏ ଜାତି କେବଳ ମଣିଷ ବୋଲି ଚିହ୍ନେଇ ଦେଇଛନ୍ତି। ଏଠାରେ ବ୍ରାହ୍ମଣ ପୁରୋହିତ ପୂଜକ ନୁହନ୍ତି, ସବର ବଂଶୀ ଦଇତାମାନେ ପୂଜାର ଅଧିକାର ପାଇଛନ୍ତି। ରଥ ଉପରେ ଉତ୍କଳର ଠାକୁର ରାଜା ସ୍ୱୟଂ ପ୍ରଥମ ସେବକ ରୂପେ ଛେରା ପହଁରା କରନ୍ତି। ଏ ପ୍ରକାର ଜାଜୁଲ୍ୟମାନ ନମୁନା ସାରା ପୃଥିବୀରେ ବିରଳ। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ଐକ୍ୟ ଭାବ କେବଳ ଭାରତ କାହିଁକି, ସାରା ଦୁନିଆକୁ ଜାତୀୟ ଏକତାର ରାହା ଦେଖାଉଥିବ, ସଂହତିର ଦର୍ପଣ ଦେଖାଉଥିବ।
1: ଶୁଣୁଥିଲେ ଆଲୋଚନା ଜଗନ୍ନାଥ ସଂସ୍କୃତିରେ ସାମ୍ୟ ଭାବ। ଆଲୋଚନା କଲେ ଡକ୍ଟର ସୂର୍ଯ୍ୟମଣି ନାୟକ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତରେ ଠୁମରି ରେମିଶ୍ର ଖମାଜ ଶୁଣନ୍ତୁ। ଶିଳ୍ପୀ ବିଦୁଷୀ ଗିରିଜା ଦେବୀ।

ଆପଣମାନେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀମାନେ।

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣୁଥିଲେ। ପରିବେଷଣ କଲେ ଜୟଦେବ ରାଉତ ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ରିଷଭ ଭୋଇ, ରମାଞ୍ଚ ଭୋଇ, ଖଗପତି ଭୋଇ ଏବଂ ରମଣୀ ବଗର୍ତ୍ତୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଫ୍ଲାଇଆସ୍ର ସୁରକ୍ଷିତ ଆରୁ ପ୍ରଦୂଷଣ କମାବାର ଦିଗେ ଖାସ୍ କଣ୍ଟେନର ବନାହେଇଛେ କହିଲେ ରେଳମନ୍ତ୍ରୀ। ଚଲତି ଆର୍ଥିକ ବଛରଥି ଏତେବେଳେ ତକ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗଲା ବର୍ଷ ତୁଳନାଥି ବଢ଼ିଛେ 16.11%। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦିଗେ ଶେଷ ହେଇଛେ ପହିଲା ଖେପ ଆଲୋଚନା। ପୁରୀ ଶ୍ରୀମନ୍ଦିର ନବଯୌବନ ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ ଚତୁର୍ଦ୍ଧାମୂର୍ତ୍ତି। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଅନୁଷ୍ଠିତ ହେଲା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। 7 ବିଭାଗର 13 ପ୍ରସ୍ତାବକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକେ 5 ବରଷ ତକ୍ ବଢ଼ାଲେ ରାଜ୍ୟ ସରକାର। ମାହାଲିଆ ଶିକ୍ଷା ବ୍ୟବସ୍ଥା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। 2026-27 ଆର୍ଥିକ ବଛର ଲାଗି ଘୋଷଣା ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ। ଏହା କାଲିଠାନୁ ମୂଲ ହେବା ପ୍ରକ୍ରିୟା। ସଫେଇ କର୍ମଚାରୀମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆରୁ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥା ପ୍ରୋତ୍ସାହନ ଦେବାର ଉଦ୍ଦେଶ୍ୟ ଆଜ୍ ପାଳନ କରାଗଲା ନମସ୍ତେ ଦିବସ। ସମ୍ବଲପୁରଠାରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କର ସହିତ ସମୀକ୍ଷା ବୈଠକ କଲେ ରାଜସ୍ୱ ମନ୍ତ୍ରୀ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଜଣାଇଲେ ଶ୍ରଦ୍ଧାଞ୍ଜଳି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପହିଲା ମ୍ୟାଚ୍ ରହିଛେ ଜାରି। ଜିତ୍ବାର୍ ଲାଗି 259 ରନ୍ର ପିଛା କରୁଛେ ଭାରତୀୟ ଦଲ। ଘୂର୍ଣ୍ଣିବଳୟର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ହେଉଛେ ବର୍ଷା। ଏଚ୍ଡିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ବେହେଲା ବାଦନ ଶୁଣନ୍ତୁ ଶିଳ୍ପୀ

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ବେହେଲା ବାଦନ ଶୁଣୁଥିଲେ। ଶିଳ୍ପୀ ଥିଲେ ପଣ୍ଡିତ ଭିଜି ଯୋଗ। ରାଗ ଥିଲା ଶ୍ୟାମ କଲ୍ୟାଣ। ତବଲା ସଙ୍ଗତ କରିଥିଲେ ଶ୍ୟାମଲାଲ ବୋଷ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଦୂର ଗଗନ କି ଛାଉମେର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି କିଶୋର କୁମାର। ଗୀତ ରଚନା ଶୈଳେନ୍ଦ୍ର। ସଙ୍ଗୀତ କିଶୋର କୁମାର।

ଏଥର ଶୁଣନ୍ତୁ କଥାଚିତ୍ର ସୁରଜର ଏ ଗୀତ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତିକାର ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜିୟା କିଶନ।

ଏଥର ଶୁଣନ୍ତୁ କଥା ଚିତ୍ର ଚୋରି ଚୋରିର ଏହି ଗୀତ ଦ୍ୱୈତ କଣ୍ଠରେ ଗାଇଛନ୍ତି ମନ୍ନା ଦେ ଓ ଲତା ମଙ୍ଗେସ୍କର। ଗୀତ ରଚନା ହସରା ଜୟପୁରୀ, ସଙ୍ଗୀତ ଶଙ୍କର ଜ୍ୟାକିସନ।

ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର ଅର୍ଥ ରୟ ଗୀତ। କଣ୍ଠଦାନ କରିଛନ୍ତି ଜଗଦୀତ ସିଂ, ଗୀତିକାର କେଫି ଆଜମୀ, ସଙ୍ଗୀତ ଜଗଜିତ ସିଂ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ୟାଦୋଁ କି ବାରାତ୍ର ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଓ ମହମ୍ମଦ ରଫି। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ରାହୁଲ ଦେବବର୍ମନ।

ବିଶେଷ କାର୍ଯ୍ୟକ୍ରମ ଉଦିଆ ଦ୍ୱାରା କଣ୍ଠଶିଳ୍ପୀ ହେଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦ୍ୱାରା ଗୀତ ରଚନା ଶିବଶଙ୍କର ପ୍ରଧାନ ସଙ୍ଗୀତ ବିଜୟ କୁମାର ବେହେରା ସକାଳ 7:50ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର ଏବଂ ବି ପୁଷ୍ପାଞ୍ଜଳି ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ରହିଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:45ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମୀରା ମିଶ୍ର ପ୍ରମୋଦ କୁମାର ପଣ୍ଡା ଏବଂ ସୁନୀତି ବେହେରା ସକାଳ 9:00ରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଦିନ 11:05ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ ଗୋପାଳ ସାହୁ ତରୁଲତା ସୁନାନି କାହ୍ନୁ କେଶବ ବୈଦାର ସତ୍ୟନାରାୟଣ ବେହେରା ଏବଂ ଉଷାରାଣୀ ବାରିକ ଦିନ 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 1:05ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମାନସୀ ରାଣୀ ସୁନ୍ଦର ରାୟ ଦିନ 1:20ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ହେଲେ ନବୀନ କୁମାର କୁଆଁର ପଙ୍କଜିନୀ ଗୁରୁ ସତ୍ୟନାରାୟଣ ମିଶ୍ର ଚିତ୍ତରଞ୍ଜନ ବେହେରା ଏବଂ ମକରଧ୍ୱଜ ପଟେଲ ଦିନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3:00ରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:09:35 ଶେଷ ହେଲା ଆଜିର ଅଧିବେଶନ ଆଗାମୀକାଲି ସକାଳ 5:53ରେ ଆରମ୍ଭ କରିବୁ ଆମର ପ୍ରଥମ ଅଧିବେଶନ ଆଜି ପାଇଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ୍।